ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜିର ରବିବାର 1948 ଶତାବ୍ଦ ବୈଶାଖ 27 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 17 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz ମାଙ୍ଗଳିକ।

କାର୍ଯ୍ୟକ୍ରମ ଶେଷରେ କାହ୍ନୁ କେଶବ ବହିଦାରଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବିନୋଦ କୁମାର ପସାୟତ।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସଂଯୁକ୍ତା ପଟ୍ଟନାୟକ, ସୁଧର୍ମା ଦାସ, ନୀନା ସାହୁ, ବିଜୟିନୀ ଷଡ଼ଙ୍ଗୀ ଏବଂ କାହ୍ନୁକେଶବ ବହିଦାର। ଗୀତଗୁଡ଼ିକୁ ରଚନା କରିଥିଲେ ସାଲବେଗ, ପରଶୁରାମ ନାଥ, ସଫିକ ଅହମ୍ମଦ ସିଦ୍ଦିକି, ଶ୍ରୀବତ୍ସ ସାହୁ ଏବଂ ବିନୋଦ କୁମାର ପସାୟତ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

ଇଟାଲୀୟ ବୈଜ୍ଞାନିକ ଗାଲିଲିଓ ନିଜେ ନିର୍ମାଣ କରିଥିବା ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗ୍ରହ ତଥା ଚନ୍ଦ୍ରର ଆକୃତି ଏବଂ ପରିସୀମା ମାପି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଏହି ସୌରଜଗତର କେନ୍ଦ୍ର ପୃଥିବୀ ନୁହେଁ ବରଂ ସୂର୍ଯ୍ୟ, ପୃଥିବୀ ମାତ୍ର ଗୋଟିଏ ଗ୍ରହ। ଏହି ସିଦ୍ଧାନ୍ତ ପବିତ୍ର ବାଇବେଲରେ ଲିଖିତ ବ୍ୟାଖ୍ୟାନକୁ ଖୋଲା ଆହ୍ୱାନ ଥିଲା। ଗାଲିଲିଓଙ୍କୁ ନିଜ ଯୁକ୍ତିରୁ ପ୍ରତ୍ୟାହାର କରିବାକୁ ବାରମ୍ବାର ଚାପ ପକାଇବା ସତ୍ତ୍ୱେ ସେ ନିଜ ପରୀକ୍ଷାର ନିର୍ଯାସ ପାଇଁ ନିଜ କଥାରେ ଅଟଳ ରହିଥିଲେ। ତାଙ୍କୁ ସେଥିପାଇଁ ଆଜୀବନ ଗୃହବନ୍ଦୀ ହୋଇ ରହିବାକୁ ପଡ଼ିଥିଲା। ସେତେବେଳକୁ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀ ବେଳକୁ ସାରା ୟୁରୋପରେ ଆଧୁନିକ ଉଦ୍ଭାବନ ତୁହାକୁ ତୁହା ହେଉଥିଲା। ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ ଭଳି ସାରା ୟୁରୋପର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଗବେଷଣାଗାରମାନଙ୍କରେ ପ୍ରତିଯୋଗିତା ଭଳି ବୈଜ୍ଞାନିକ ଉଦ୍ଭାବନ ଚାଲିଥାଏ। ଗାଲିଲିଓଙ୍କ ପରେ ନ୍ୟୁଟନ, କୋପରନିକସ୍, ଡାରୱିନ୍, କେପ୍ଲର, ଡାଲଟନ, ଫାରାଡେଙ୍କ ଯୋଗଦାନ ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଲା। ଚିକିତ୍ସା, ବିଜ୍ଞାନ, ଗଣିତ, ଯୋଗାଯୋଗ, ଗମନାଗମନ ଏବଂ ଅନ୍ତରୀକ୍ଷ ଗବେଷଣାରେ ବିପ୍ଳବ ଆସିଲା। ଏହି ବୈଜ୍ଞାନିକ ବିପ୍ଳବଗୁଡ଼ିକ କିନ୍ତୁ ହଜାର ହଜାର ବର୍ଷ ଧରି ଗୃହୀତ ହୋଇ ଆସୁଥିବା ଆମର ଧର୍ମ ତଥା ବିଶ୍ୱାସର ବିରୋଧାଭାସ ଅନେକାଂଶରେ ଗୁଞ୍ଜରିତ ହେଲା। ପୂର୍ବରୁ ଜଟିଳ ଯୁକ୍ତିକୁ ଈଶ୍ୱରଙ୍କ ନିର୍ଦ୍ଦେଶ ବୋଲି ଅନାୟସରେ ଧର୍ମଗ୍ରନ୍ଥରୁ ପଢ଼ି ବିଶ୍ୱାସ କରିଆସୁଥିଲେ। ବିଜ୍ଞାନ ଧୀରେ ଧୀରେ ସେସବୁକୁ ଗବେଷଣା, ଗଣିତ ତଥା ତର୍କ ମାଧ୍ୟମରେ ଭୁଲ ବୋଲି ପ୍ରମାଣିତ କରିଚାଲିଲା। ୟୁରୋପୀୟମାନଙ୍କର ଗବେଷଣା ଯୋଗୁଁ ସେମାନେ ପୃଥିବୀର ଅନେକ ଦେଶକୁ ଜଳପଥ ଆବିଷ୍କାର କଲେ, ସେଠାରେ ଉପନିବେଶ ସ୍ଥାପନ କଲେ, ନିଜର ଭାଷା, ଜୀବନଶୈଳୀ ତଥା ଶାସନ ଦ୍ୱାରା ସମଗ୍ର ବିଶ୍ୱକୁ କରାୟତ କଲେ। ୟୁରୋପୀୟ ଯୁଦ୍ଧଶୈଳୀ ଆଧୁନିକ ଥିଲା। ଗୋଳା ବାରୁଦ, ବନ୍ଧୁକ, କମାଣ ଆଦିର ପ୍ରୟୋଗ ଯୋଗୁଁ କମ୍ ସୈନିକରେ ମଧ୍ୟ ସେମାନେ ଯୁଦ୍ଧ ଜିତି ଯାଉଥିଲେ। ମାତ୍ର 400 ବର୍ଷ ଭିତରେ ଇଂଲଣ୍ଡ, ଫ୍ରାନ୍ସ, ସ୍ପେନ୍, ପର୍ତ୍ତୁଗାଲ, ଜର୍ମାନୀ ଏବଂ ରୁଷର ଶାସନ ସାରା ପୃଥିବୀରେ ପ୍ରସାରିତ ହୋଇସାରିଥିଲା। କିନ୍ତୁ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଧିକାଂଶ କ୍ଷତି ଏହି ୟୁରୋପୀୟ ମହାଶକ୍ତିମାନଙ୍କ ମଧ୍ୟରେ ଦେଖାଦେଇଥିଲା। ସେମାନେ ଅର୍ଜନ କରିଥିବା ପ୍ରଚୁର ଅର୍ଥ ଯୁଦ୍ଧରେ ବିନିଯୋଗ କରିବା ଯୋଗୁଁ ୟୁରୋପୀୟ ଦେଶମାନଙ୍କର ଆଉ ଅନ୍ୟ ଦେଶ ଉପରେ ଶାସନ କରିବା ପାଇଁ ଅର୍ଥବଳ ନଥିଲା। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଅଧିକାଂଶ ଦେଶ ସ୍ୱାଧୀନ ହୋଇଥିଲେ। ଏହି ଦେଶମାନଙ୍କର ଆପଣାର କଳା, ସଂସ୍କୃତି ତଥା ସାହିତ୍ୟ ଥିଲା। ଏହି ଦେଶମାନଙ୍କ ପାଖରେ ସ୍ୱାଧୀନତା ପରେ ଦୁଇଟି ମାର୍ଗ ଥିଲା। ପ୍ରାଚୀନ ଧର୍ମୀୟ ଭାବନା ଆଡ଼କୁ ଅଗ୍ରସର ହେବେ ନା ଆଧୁନିକ ବିଜ୍ଞାନକୁ ଆପଣେଇବେ, ଧର୍ମକୁ ସତ୍ୟ ବୋଲି ମାନିବେ ନା ବିଜ୍ଞାନକୁ। ଏହି ସମୟରେ ମଧ୍ୟପ୍ରାଚ୍ୟର ଅନେକ ଦେଶ ମୌଳବାଦୀ ଚିନ୍ତାଧାରାକୁ ଆପଣେଇ ନେଲେ ତଥା ଧର୍ମକୁ ସାର କହି ଆଧୁନିକତାକୁ ପିଠି ଦେଖାଇ ଚାଲିଲେ। ଆଧ୍ୟାତ୍ମିକତା ତଥା ପ୍ରାଚୀନ ସଂସ୍କୃତିର ଦେଶ ଭାରତ ଏହି ସମୟରେ ସଂସ୍କୃତି ତଥା ବିଜ୍ଞାନକୁ ସାଥିରେ ନେଇ ଚାଲିଲା। 1947 ମସିହାର ସ୍ୱାଧୀନତା ପରେ ଭାରତରେ IIT, ଏମ୍ସ ଏବଂ ଇସ୍ରୋ ଭଳି ଅନେକ ଅନୁଷ୍ଠାନ ସ୍ଥାପନ କରାଯାଇଥିଲା। ବନ୍ୟା, ବାତ୍ୟା, ମରୁଡ଼ି, ଅନାହାର ତଥା ଦାରିଦ୍ର୍ୟ ଭିତରେ କଟିଥିବା 50 ବର୍ଷର ସଂଘର୍ଷରେ ଭାରତୀୟମାନେ ପାଠପଢ଼ାର ମହତ୍ତ୍ୱକୁ କେବେ ଛାଡ଼ିନଥିଲେ। ଭାରତୀୟଙ୍କର ଉନ୍ନତ ଶିକ୍ଷାପ୍ରାପ୍ତି ଯୋଗୁଁ ଏକ ସମୃଦ୍ଧ ମାନବ ସମ୍ବଳ ଦେଶ ବିଦେଶରେ ଉନ୍ନତ ଗଣିତ, ବିଜ୍ଞାନ, ଅର୍ଥନୀତି ତଥା ଚିକିତ୍ସା କ୍ଷେତ୍ରରେ ନିଜର

ଛାପ ଛାଡ଼ି ଚାଲିଛି। ତେବେ ବିଜ୍ଞାନ ତଥା ଆଧ୍ୟାତ୍ମିକତା ମଧ୍ୟରେ ସନ୍ତୁଳନ ହୋଇ ମାନବ ବିବେକକୁ ପରିଚାଳିତ କରିବ, ଏଥିରେ କୌଣସି ଅସଙ୍ଗତି ନାହିଁ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ ଆକାଶବାଣୀ ସମ୍ବଲପୁର ଏଥର ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ଏହାର 383 ଭାଗ ଶୁଣନ୍ତୁ।

ଗୁରୁ ସାନ୍ଦିପନୀଙ୍କ ମୃତ ପୁତ୍ରଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଯାଇ ଶ୍ରୀକୃଷ୍ଣ ଏବଂ ବଳରାମ ସମୁଦ୍ର କୂଳରେ ପହଞ୍ଚିଲେ। ବଳରାମ କୂଳରେ ଅପେକ୍ଷା କଲେ। ଶ୍ରୀକୃଷ୍ଣ ସମୁଦ୍ର ଭିତରେ ଗୁରୁପୁତ୍ରଙ୍କ ସନ୍ଧାନ କଲେ, ମାତ୍ର ପାଇଲେ ନାହିଁ। ତାପରେ ଦୁହେଁ ଗଲେ ସଞ୍ଜମଣିପୁର। ଯମରାଜଙ୍କଠାରୁ ଗୁରୁଙ୍କର ମୃତ ପୁତ୍ରଙ୍କୁ ଫେରାଇ ଆଣିଲେ ଏବଂ ଦକ୍ଷିଣା ସ୍ୱରୂପ ପୁନର୍ଜୀବିତ ପୁତ୍ରଙ୍କୁ ଗୁରୁଦେବଙ୍କ ନିକଟରେ ପ୍ରତ୍ୟର୍ପଣ କଲେ। ଏବେ ଗୁରୁ ଏବଂ ଗୁରୁପତ୍ନୀଙ୍କର ଆଶୀର୍ବାଦ ଲାଭ କରି ମଥୁରାକୁ ଫେରିଛନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ଦହନମୁକ୍ତ ଦିବସ ପାଳନ କରାଯିବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କୁଳପତିମାନଙ୍କୁ ଚିଠି ଜରିଆରେ ଜଣାଇଛନ୍। ରାଜ୍ୟପାଳ ତାଙ୍କର ଚିଠିଟି ଉଲ୍ଲେଖ କରିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୀର୍ଘକାଳୀନ ସୁରକ୍ଷା, ଜାତୀୟ ସମ୍ବଳର ସଂରକ୍ଷଣ ଆଉ ସ୍ଥାୟୀ ପଦ୍ଧତି ଗ୍ରହଣ କରବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଇ ଜରୁରୀ ସମୟଥି ଉଚ୍ଚଶିକ୍ଷାନୁଷ୍ଠାନମାନ ବୌଦ୍ଧିକ ନେତୃତ୍ୱ ନେବା ଦରକାର ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ସାଇକଲ କି ବିଦ୍ୟୁତ୍ ଚାଳିତ ଗାଡ଼ି ନା ହେଲେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରବାର୍କେ ରାଜ୍ୟପାଳ ଜୋର୍ ଦେଇଛନ୍। ଇତର ଛଡ଼ା ବିଶ୍ୱବିଦ୍ୟାଳୟମାନଙ୍କର କାମକାଜଥି ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମଟରମାନଙ୍କୁ ବିଲ୍ କମ୍ କରାଯିବା ଆଉ କ୍ୟାମ୍ପସ୍ଥି ସୌରଶକ୍ତି ଭିଭିଭୂମିକେ ବଢ଼ାଯିବା ବୋଲି ରାଜ୍ୟପାଳ ଚିଠିଥି ଉଲ୍ଲେଖ କରିଛନ୍। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଆଇଷ୍ଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଦେଶ ଚାଲିଥିବା ତେଲ ସଙ୍କଟ ଲାଗି ଖାସ୍ ବିମାନଥି ନୟାସିକ୍ରି ସାଧାରଣ ଯାତ୍ରୀବାହୀ ବିମାନଥି ସେ ଆସିବେ। ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ନବୀନ ଦଳର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବା ସହିତ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଆଇବାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟ କୋର୍ କମିଟି ବୈଠକଟି ଶ୍ରୀ ନବୀନ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବାକାଲ ଆଉ ଆଇବା 25 ତାରିଖ ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ରାଜ୍ୟ ହେଉଥିବା ଜବରଖରାକେ ନଜରଟି ରଖିକରି ଏହି ନିଷ୍ପଭି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 9 ଆଉ 10 ଶ୍ରେଣୀ ଲାଗି ଭାଷା ନୀତିଥି ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ଗଲା 15 ତାରିଖ ଜାରି ହୋଇଥିବା ବିଜ୍ଞପ୍ତିଥି ବୋର୍ଡ ସ୍ୱଷ୍ଟ କରିଛି ଯେ ଆଇବା 2026-27 ଶିକ୍ଷା ବର୍ଷରେ ସବୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟମାନଙ୍କେ ଆଇବା ଜୁଲାଇ 1 ତାରିଖରୁ 9 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ତ୍ରିଭାଷା ବାଧ୍ୟତାମୂଳକ କରାଯିବ। ହେଲେ 10 ଶ୍ରେଣୀଥି 3 ନମ୍ବର ଭାଷା ଲାଗି ବୋର୍ଡ ପରୀକ୍ଷା କରାନାଇଯାଏ। ସିବିଏସ୍ଇ ବିଷୟବସ୍ତୁ ତାଲିକାନୁ ସ୍କୁଲମାନେ କେନ୍ସିଭିଲ୍ ଭାଷା ବାଛବାର୍ ଲାଗି ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ଦେବେ। 3ଟା ଭାଷା ଭିତରୁ ଅନ୍ତତଃ 2ଟା ଭାରତୀୟ ଭାଷା ହୋଇଥିବା ଦରକାର। ଇତାର ଛଡ଼ା କେନ୍ସି ବିଦେଶୀ ଭାଷାକେ ଖାଲି 3 ନମ୍ବର ଭାଷା

0: ହିସାବେ ବଛାଯାଇ ପାର୍ବା ବୋଲି ସିବିଏସ୍ଇ ତରଫୁ ସ୍ୱଷ୍ଟ କରାଯାଇଛି। ଆଇଆଇଏମ୍ ସମ୍ବଲପୁର ଆଇଆଇଏମ୍ ଅହମ୍ମଦାବାଦର ସହଯୋଗଥି ମୂଲ ହୋଇଥିବା ଏଆଇ ଫର୍ ଓଡ଼ିଶା ଅଭିଯାନ ବାବଦ କର୍ମଶାଳାକେ ଆଭାସୀ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍। ବ୍ୟବସାୟିକ ଅଭିବୃଦ୍ଧି ଲାଗି ଏଆଇ ସ୍ଥାନୀୟ ବଜାରନୁ ଜାତୀୟ ସ୍ତର ତକ୍ ଶୀର୍ଷକ ଏହି କର୍ମଶାଳା ସ୍ଥାନୀୟ ଉଦ୍ୟୋଗୀ ଛୋଟ ଶିଳ୍ପମାନଙ୍କୁ ଏଆଇର ସହଯୋଗଥି ଆଗ୍କେ ବଢ଼ବାର୍ଥି ସାହାଯ୍ୟ କର୍ବା। ବ୍ୟବସାୟୀ ଉଦ୍ୟୋଗୀ ଆଉ ଏମ୍ଏସ୍ଏମ୍ଇମାନଙ୍କର ନିରନ୍ତର ବିକାଶ ଦକ୍ଷତା ବୃଦ୍ଧି ଆଉ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମନୋଭାବ ରଖବାର ବାଗି ଭିନ୍ ଭିନ୍ ବିଷୟଥି କର୍ମଶାଳାଥି ଆଲୋଚନା କରାଯିବ। ପଶ୍ଚିମ ଓଡ଼ିଶା 350 ଅୟତ୍କା ସ୍ଥାନୀୟ ଶିଳ୍ପ ପ୍ରତିନିଧି ଇଥି ଭାଗ ନେଇଛନ୍। ସାରା ପୃଥିବୀନ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଳିତ ଜାତିସଂଘ ତରଫୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର୍ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଏଚ୍ନିର୍ ସମିଆର ସମାଜକେ ଗଭୀର ପ୍ରଭାବ ପକାଇଛି। ଇ ବାବଦେ ପୃଥିବୀ ଲୋକଙ୍କୁ ସଚେତନ କର୍ବାଟା ଇ ଦିନ ପାଳନର ମୂଲ ଲକ୍ଷ୍ୟ ଆଏ। 1865 ଆଜିର୍ ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ମିଶିକରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆଉ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କର୍ବାର୍ ଲାଗି ଫି ବଛର ମେ ମାସର ଆଜିର୍ ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନ ପୃଥିବୀର ସବୁନ ଅୟତ୍କା ଉଚ୍ଚ ରକ୍ତଚାପ ରୋଗୀ ରହିଛନ୍। ଏଛେନ୍ ପୃଥିବୀନ 100 କୋଟିନୁ ଅୟତ୍କା ଉଚ୍ଚ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନ 22 କୋଟି ରୋଗୀ ଅଛନ୍। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ତରଫୁ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଜୟନ୍ତୀ ଅବସରରେ ଦିନିକିଆ ଆଲୋଚନା ଚକ୍ର ଆଉ କବିତା ପାଠୋତ୍ସବ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଦର୍ଜାକେ ବଢ଼ାବାର୍ଥି ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ଗୋଟିଏ କବିତା ସଂକଳନ ଉତ୍ସବ ପ୍ରଧାନପାଠ 2026 ବିଲ୍ ଉନ୍ମୋଚନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଣ୍ଡାମାନ ପହଞ୍ଚିଛି। ଦକ୍ଷିଣ ପୂର୍ବ ଆରବ ସାଗର ଆଉ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ କେତେଟା ଇଲାକା ସହିତ ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିଛି। ଏବେ 26 ବେଲ୍କେ ମୌସୁମୀ କେରଳନ ପହଞ୍ଚବା ବୋଲି ବିଭାଗ ତରଫୁ ଅନୁମାନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଏବେ 21 ତ କାଲବୈଶାଖୀର ପ୍ରଭାବତି ଧୁକା ଗଟି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ୍ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଉ ଦେଖତା ହୁଁ, ଉସୀ ସେ ମେରେ ବିଚାରୋଁ କି ଏକ ଦୌଡ଼ ଶୁରୁ ହୋ ଜାତି ହେ ଜୋ ଆକାଶବାଣୀ କେ ମାଧ୍ୟମ ସେ ଆପକେ ପାସ୍ ପହଞ୍ଚତି ହେ। ବୋଲତା ମେ ହୁଁ ଲେକିନ ବାତ ଆପକୀ ହୋତି ହେ।
3: ୟାଦ ରଖିଏଗା ରବିବାର ସୁବହ 11 ବଜେ ମନ୍ କି ବାତ୍।

ଆଜି ସକାଳ 7:10 ବାଜି 10 ମିନିଟ୍ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଏ ସମ୍ପର୍କରେ କହିବେ ଡାକ୍ତର ସଞ୍ଜୀବ କୁମାର ମିଶ୍ର। ସକାଳ 7:00 ବାଜି 30 ମିନିଟ୍ରେ କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ଟେନିସ୍ ଖେଳ ଓ ତାର ନିୟମ। ଏ ସମ୍ପର୍କରେ କହିବେ ପୂର୍ଣ୍ଣାନନ୍ଦ ଷଣ୍ଢ। ସକାଳ 7:00 ବାଜି 55 ମିନିଟ୍ରେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 8:00 ବାଜି 30 ମିନିଟ୍ରେ ବେତାର ଧାରାବାହିକ ନାଟିକା ଫଗୁ ବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:00 ବାଜି 45 ମିନିଟ୍ରେ ସୁଗମ ସଙ୍ଗୀତରେ ଆଜିର କଣ୍ଠଶିଳ୍ପୀମାନେ ହେଲେ ବିରାଜ ଲକ୍ଷ୍ମୀ ପଣ୍ଡା ଏବଂ ପୁଲିନ ରାଉତରାୟ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:00 ବାଜି 5 ମିନିଟ୍ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଦିନ 12:00 ବାଜି 30 ମିନିଟ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:00 ବାଜି 5 ମିନିଟ୍ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀମାନେ ହେଲେ ମନସ୍ୱିନୀ ନାୟକ ଏବଂ ଗଗନ ବାଗ। ଦିନ 1:00 ବାଜି 20 ମିନିଟ୍ରେ ଘର ସଂସାର କାର୍ଯ୍ୟକ୍ରମର ପ୍ରଗତିରେ ମଞ୍ଚ କଳାକାର ଜୟଶ୍ରୀ ପୁରୋହିତଙ୍କ ସହିତ ସାକ୍ଷାତକାର ଶୁଣିବେ। ଦିନ 2:00 ବାଜି 45 ମିନିଟ୍ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଦିନ 3:00 ବାଜି 30 ମିନିଟ୍ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:00 ବାଜି 2 ମିନିଟ୍ରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:00 ବାଜି 2 ମିନିଟ୍ରେ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମରେ କୋଇଡ଼ାର ଖଣି ଅଞ୍ଚଳର କୃଷି ଏବଂ ବନୀକରଣ ଉପରେ ଏକ ସାକ୍ଷାତକାର। ସନ୍ଧ୍ୟା 5:00 ବାଜି 30 ମିନିଟ୍ରେ ଯୁବବାଣୀରେ କ୍ୟାମ୍ପସ୍। ସନ୍ଧ୍ୟା 6:00 ବାଜି 10 ମିନିଟ୍ରେ ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ବାଜି 30 ମିନିଟ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:00 ବାଜି 25 ମିନିଟ୍ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ବାଜି 30 ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ପଖାଲ ଖୁରିତି ମହରା, ରଚନା ମିତ୍ରଭାନୁ ଗୌତିଆ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ଡି ସୋମୟା। ରାତି 8:00 ବାଜି 2 ମିନିଟ୍ରେ ଶୁଣିବେ ସୁଗମ ସଙ୍ଗୀତ। ରାତି 8:00 ବାଜି 15 ମିନିଟ୍ରେ ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। ରାତି 9:00 ବାଜି 15 ମିନିଟ୍ରେ ସ୍ପଟ୍ଲାଇଟ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:00 ବାଜି 30 ମିନିଟ୍ରେ ଅଖିଳ ଭାରତୀୟ ନାଟିକ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା 2ଟି ପର୍ଯ୍ୟାୟରେ ହେବ। ରାଜ୍ୟର 6ଟି ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ଭଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସ୍ର ରାଜ୍ୟବ୍ୟାପୀ 5ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9ଟି ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ

0: ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର।
2: ଆଜିର ସମୟରେ ହୃଦଘାତ ବା ହାର୍ଟ ଆଟାକ୍ ହେଲା ଏକ ମୁଖ୍ୟ ରୋଗ ଏବଂ ଡେଥ୍ ବା ମୃତ୍ୟୁର ଏକ ପ୍ରମୁଖ କାରଣ। ତେବେ ହାର୍ଟ ଆଟାକ୍ କ'ଣ ପାଇଁ ହୋଇଥାଏ? ହାର୍ଟ ଆଟାକ୍ ସାଧାରଣତଃ ହାର୍ଟର ଯେଉଁ ରକ୍ତନଳୀ ଅଛି, ଯେଉଁମାନେ ହାର୍ଟକୁ ବ୍ଲଡ୍ ସପ୍ଲାଏ କରିଥାନ୍ତି, ସେଥିରେ ବ୍ଲକେଜ୍ ପାଇଁ ହୋଇଥାଏ। ବ୍ଲକେଜ୍ର କାରଣ ଅନେକ ଅଛି, ଯେଉଁଥିରେ ପ୍ରମୁଖ କାରଣ ହେଲା ହାର୍ଟର ଯେଉଁ ଧମନୀମାନଙ୍କରେ କ୍ୟାଲସିୟମ୍ ଡିପୋଜିଟ୍ ହେଇ ଆଥେରୋସ୍କ୍ଲେରୋସିସ୍ ହେବା। ଆଥେରୋସ୍କ୍ଲେରୋସିସ୍ର ଚାନ୍ସେସ୍ ଯଦି ଆପଣଙ୍କୁ ଡାଇବେଟିସ୍ ଥିବ କିମ୍ବା ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ ଥିବ କିମ୍ବା କିଛିଟା ଜେନେଟିକ୍ ଡିଜିଜ୍ ଥିବ, ଆପଣଙ୍କର ଯଦି ଓଜନ ଅଧିକ ଥିବ, ଆପଣଙ୍କର ଲାଇଫ୍ଷ୍ଟାଇଲ୍ ଯଦି ସେଡେଣ୍ଟ୍ରି ଥିବ, ଯେଉଁଥିରେ ଆପଣ ବେଶୀ ଚଲାବୁଲା କରୁନଥିବେ, ଯଦି ଆପଣ ସ୍ମୋକର୍ ହୋଇଥିବେ, ସିଗାରେଟ୍ ପିଉଥିବେ, ଯଦି ଆପଣ ଟବାକୋ ଖାଉଥିବେ, ତାହେଲେ ଏଇ ଆଥେରୋସ୍କ୍ଲେରୋସିସ୍ର ଚାନ୍ସେସ୍ଟା ବହୁମାତ୍ରାରେ ବଢ଼ିଯାଇଥାଏ। ଏବଂ ସେ ଆଥେରୋସ୍କ୍ଲେରୋସିସ୍ ହେବା ଦ୍ୱାରା ହାର୍ଟର ଯେଉଁ କରୋନାରୀ ଆର୍ଟେରିଜ୍ ଅଛି, ସେଥିରେ ବ୍ଲକେଜ୍ ହେବାର ଚାନ୍ସେସ୍ଟା ବଢ଼ିଯାଇଥାଏ, ଯାହାଫଳରେ ହୃଦଘାତ ହୋଇଥାଏ। ହୃଦଘାତର ପ୍ରମୁଖ ଲକ୍ଷଣ ହେଲା ଛାତି, ଲେଫ୍ଟ ସାଇଡ୍ ଛାତିରେ ସିଭିୟର୍ ପେନ୍ ହେବା, ଯେମିତିକି ଗୋଟେ ହାତୀଟେ ଆମର ଛାତିରେ ତା ଠିଆ ହୋଇଯାଇଛି ସେ ଭଳିଆ ପେନ୍ ହେବା, ଓ କିଛିଟା କେସେସ୍ରେ ଚକୁ ଭୁସିଲା ଭଳିଆ ପେନ୍ ମଧ୍ୟ ହୋଇଥାଏ। କିଛିଟା କେସେସ୍ରେ ପେନ୍ଟା ଛାତିରେ ଲୋକାଲାଇଜ୍ ନ ହୋଇ ଲେଫ୍ଟ ସୋଲ୍ଡର୍ କିମ୍ବା ଲେଫ୍ଟ ଏଲ୍ବୋ, ଲେଫ୍ଟ ହ୍ୟାଣ୍ଡ ଏ ଜାଗାରେ ମଧ୍ୟ ପେନ୍ ଦେଖାଦେଇଥାଏ। ଡାଇବେଟିକ୍ସମାନଙ୍କରେ ମୁଖ୍ୟତଃ ପେନ୍ର ମାତ୍ରା ଟିକିଏ କମ୍ ହୋଇଥାଇପାରେ, ତେଣୁ ସେ ରୋଗର ଚିହ୍ନଟ କରିବାରେ ବିଳମ୍ବ ହୋଇଥାଏ। ଏଇଟା ହେଲା ଯେଉଁ ଆମର ହୃଦଘାତର ପ୍ରମୁଖ ଲକ୍ଷଣ। ଏବେ ହୃଦଘାତର ମ୍ୟାନେଜମେଣ୍ଟ କିଭଳି କରିବା? ଯଦି କାହାକୁ ଆପଣ ଜାଣିଛନ୍ତି ଯାହାକୁ ହୃଦଘାତ ହେଲା, ତାହେଲେ ଇମିଡ଼ିଏଟ୍ ତାଙ୍କୁ ହସ୍ପିଟାଲକୁ ନେଇଯିବା କଥା। ହସ୍ପିଟାଲକୁ ନେଇଗଲା ପରେ କିଛିଟା ଔଷଧ ଅଛି ଯେଉଁଟା ଡାକ୍ତର ଦେବେ, ଏବଂ ତାହା ହୃଦଘାତକୁ ଆଉ ବଢ଼ିବାକୁ ଦେବ ନାହିଁ। ସେ ସମୟରେ ଡାକ୍ତର ନିଜଙ୍କ ପରାମର୍ଶ ଅନୁସାରେ ଏନ୍ଜିଓଗ୍ରାମ ଏବଂ ତାପରେ ଏନ୍ଜିଓପ୍ଲାଷ୍ଟିର ଆବଶ୍ୟକତା ପଡ଼ିପାରେ। ଏନ୍ଜିଓଗ୍ରାମରେ କେଉଁ ଜାଗାରେ ବ୍ଲକେଜ୍ ଅଛି ସେଇଟା ଦେଖାଯାଇଥାଏ, ଏବଂ ଏନ୍ଜିଓପ୍ଲାଷ୍ଟି ଦ୍ୱାରା ସେ ବ୍ଲକେଜ୍କୁ ଦୂର କରାଯାଇଥାଏ ଷ୍ଟେଣ୍ଟ ମାଧ୍ୟମରେ। ତେବେ ଆମେ ହୃଦଘାତରୁ ବଞ୍ଚିବା କିପରି? ହୃଦଘାତରୁ ବଞ୍ଚିବାର ଉପାୟ ବହୁତ ସରଳ। ଆମେ ନିୟମିତ ଭାବରେ ବ୍ୟାୟାମ କରିବା, ପାଖାପାଖି 30 ମିନିଟ୍ ପାଇଁ ଆମେ ୱାକିଂ ବା ଅନ୍ୟ ଏରୋବିକ୍ ଏକ୍ସରସାଇଜ୍ ମାନେ କରିବା। ହପ୍ତାରେ ଅନ୍ୟ 5 ଦିନ ଆମେ ଏଭଳିଆ ଏକ୍ସରସାଇଜ୍ ମାନେ କରିବା। ଆମେ ଟବାକୋକୁ କ୍ୱିଟ୍ କରିବା, ସିଗରେଟ୍ ସ୍ମୋକିଂରୁ ଦୂରରେ ରହିବା, ହେଲ୍ଦି ଡାଏଟ୍ ନେବା ଯେମିତି ଆମର ମେଦବହୁଳତା ନ ହୁଏ, ବାହାର ଖାଦ୍ୟକୁ ଆଭଏଡ୍ କରିବା ଯାହା ଯେଉଁଥିରେ କି ଅନେକ ଟ୍ରାନ୍ସଫ୍ୟାଟ୍ ଥାଏ ଏବଂ ତାହା ହୃଦଘାତ, ଆଥେରୋସ୍କ୍ଲେରୋସିସ୍ ଏବଂ ଅଧିକ କୋଲେଷ୍ଟ୍ରଲ୍ ଏକ ପ୍ରମୁଖ କାରଣ। ତା ସାଙ୍ଗକୁ କମ୍ ଲୁଣ ଖାଇବା, କମ୍ ଚିନି ଖାଇବା, ଡାଏଟ୍ରେ ସଫିସିଏଣ୍ଟ ଗ୍ରୀନ୍ ଲିଫି ଭେଜିଟେବୁଲ୍ ବା ଶାଗ ପରିବା ପନିପରିବା ଏବଂ ଫ୍ରୁଟ୍ସକୁ ସେବନ କରିବା। ତା ସାଙ୍ଗକୁ ଯେଉଁମାନଙ୍କ କ୍ଷେତ୍ରରେ ଯେମିତି ଡାଇବେଟିକ୍ସ ହେଲେ କିମ୍ବା ହାଇପରଟେନ୍ସିଭ୍ ହେଲେ, ସେମାନେ ନିୟମିତ ଭାବରେ ଡାକ୍ତରଙ୍କ ପାଖରେ ନିଜର ପରୀକ୍ଷଣ କରାଇବା, ଏବଂ ଆବଶ୍ୟକତା ସ୍ଥଳେ କିଛିଟା ପ୍ରିଭେଣ୍ଟିଭ୍ ଔଷଧ ଲାଇକ୍ ଏସ୍ପିରିନ୍ ଖାଇବା। ଏସବୁ ଯଦି ଆମେ ନିୟମିତ ଭାବରେ ନିଜର ଜୀବନଚର୍ଯ୍ୟାରେ ପାଳନ କରିପାରିବା, ତାହେଲେ ହୃଦଘାତ ହେବାର ଚାନ୍ସେସ୍ ଅନେକ ମାତ୍ରାରେ କମିଯାଇପାରିବ। ତେଣୁ ଯଦି କାହାକୁ ହୃଦଘାତ ହେଲା ତାହେଲେ ନିଶ୍ଚିତ ଭାବରେ ନିକଟସ୍ଥ ସରକାରୀ ଡାକ୍ତରଖାନା କିମ୍ବା ଅନ୍ୟ ଜାଗାରେ ଯେଉଁଥିରେ କାର୍ଡିଆକ୍ ଫେସିଲିଟି ଆଭେଲେବୁଲ୍ ଅଛି ତାକୁ ସେ ଜାଗାକୁ ନେଇଯିବାରକୁ ପରାମର୍ଶ ଦେବି।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୀବ କୁମାର ମିଶ୍ର, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ 2.825 ବିଲିୟନ୍ ଡଲାର ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବା ବେଳେ 75 ଭାରତୀୟ ଫାର୍ମ ସ୍ୱିଡେନ୍ରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ଏଏସ୍ଏମ୍ଏଲ୍ ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ ବାରମ୍ବାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି।
3: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

ମିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତିମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନୀ ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ୍ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭେଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବାବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ମଣିଷ ଜୀବନରେ ଦୂରସଞ୍ଚାରର ଆବଶ୍ୟକତା ଅଧିକ, ବିଶେଷ କରି ଆଜିର ଯୁଗରେ। ଏହା କେବଳ କଥା ହେବା ପାଇଁ ନୁହେଁ, ବରଂ ଆଧୁନିକ ଜୀବନଶୈଳୀର ପ୍ରତିଟି କ୍ଷେତ୍ରକୁ ସହଜ ଓ ଦ୍ରୁତ କରିବା ପାଇଁ ଏକ ଜରୁରୀ ଆବଶ୍ୟକତା ପାଲଟିଛି। ଦୂରରେ ଥିବା ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କ ସହ ମୋବାଇଲ, ଭିଡ଼ିଓ କଲ୍ କିମ୍ବା ମେସେଜ ମାଧ୍ୟମରେ ତୁରନ୍ତ ଯୋଗାଯୋଗ ସ୍ଥାପନ କରିବା ପାଇଁ ହେଉ, ଅବା ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ଯୋଗୁଁ ଅନ୍ଲାଇନ୍ କ୍ଲାସ୍, ଇ ଲର୍ଣ୍ଣିଂ ଏବଂ ଡିଷ୍ଟାନ୍ସ ଲର୍ଣ୍ଣିଂ ବା ଦୂରଶିକ୍ଷା ପାଇଁ ଦୂରସଞ୍ଚାରର ଆବଶ୍ୟକତା ରହିଛି। ବ୍ୟବସାୟ ପାଇଁ ଭିଡ଼ିଓ କନ୍ଫରେନ୍ସିଂ, ଇମେଲ୍, ବ୍ୟାଙ୍କିଂ, ଡିଜିଟାଲ୍ ପେମେଣ୍ଟ, ଟେଲିମେଡିସିନ୍, ଟେଲି ଡକ୍ଟର କାଉନ୍ସେଲିଂ, ଜରୁରୀ ପରିସ୍ଥିତିରେ ପୋଲିସ, ଆମ୍ବୁଲାନ୍ସ ବା ଦମକଳ ବାହିନୀକୁ ତୁରନ୍ତ ଖବର ଦେବା ପାଇଁ, ସୂଚନା ମନୋରଞ୍ଜନ ପାଇଁ ଓଟିଟି ପ୍ଲାଟଫର୍ମ, ୟୁଟ୍ୟୁବ୍, ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ଦୂରସଞ୍ଚାର ଆବଶ୍ୟକ। ତେଣୁକରି ଇଣ୍ଟରନେଟ୍ ଏବଂ ନୂତନ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ସମାଜ ତଥା ଅର୍ଥନୀତିରେ ଆସୁଥିବା ପରିବର୍ତ୍ତନ ବିଷୟରେ ସଚେତନତା ବଢ଼ାଇବା, ସୂଚନା ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସହଜ ଲଭ୍ୟ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଥିବା ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ପାଇଁ ପ୍ରତିବର୍ଷ ମଇ ମାସ 17 ତାରିଖରେ ବିଶ୍ୱ ଦୂରସଞ୍ଚାର ଏବଂ ସୂଚନା ସମାଜ ଦିବସ ପାଳନ କରାଯାଏ। 1969 ମିଳିତ ଜାତିସଂଘ ମଇ ମାସ 17 ତାରିଖକୁ ପ୍ରଥମ କରି ବିଶ୍ୱ ଦୂରସଞ୍ଚାର ଏବଂ 2006 ମଇ ମାସ 17 ତାରିଖକୁ ସୂଚନା ସମାଜ ଦିବସ ଏକା ସାଙ୍ଗରେ ପାଳନ କରିବା ଆରମ୍ଭ କରିଥିଲା। ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘର ପ୍ରତିଷ୍ଠା ଏବଂ ପ୍ରଥମ ଅନ୍ତର୍ଜାତୀୟ ଟେଲିଗ୍ରାଫ ସମାବେଶ ସ୍ୱାକ୍ଷରିତ ହେବା ସ୍ମୃତିରେ ଏହା ପାଳନ କରାଯାଏ। ଆସପିଲାଏ, ଆମେ ସମସ୍ତେ ମଧ୍ୟ ଏ ଯୁଗର ଜ୍ଞାନକୌଶଳକୁ ଶିଖି ବ୍ୟବହାର କରିବା, ନିଜକୁ ଗଢ଼ି ତୋଳି ଦେଶ ଗଠନରେ ସହଯୋଗ କରିବା। କେବଳ ଜ୍ଞାନକୌଶଳରେ ସିଦ୍ଧହସ୍ତ ହେଲେ ଚଳିବନି ପିଲାଏ, ଏଥିପାଇଁ ଆବଶ୍ୟକ ସୁସ୍ଥ ଶରୀର ଓ ମସ୍ତିଷ୍କ। ତେଣୁକରି ମଇ ମାସ 17 ତାରିଖରେ ସାଇଲେଣ୍ଟ କିଲର କୁହାଯାଉଥିବା ଉଚ୍ଚ ରକ୍ତଚାପ ସମସ୍ୟା ଓ ତା'ର ପ୍ରତିକାର ବିଷୟରେ ବିଶ୍ୱରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଏ। ସଚେତନତା ସହିତ ନିୟମିତ ଚେକଅପ୍କୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ। ତାହେଲେ ପିଲାଏ, ଆମେ ମଧ୍ୟ ଆସ ଏ ଦିବସରୁ ଏ ବିଷୟରେ ସଚେତନ ହୋଇ ନିଜକୁ ସୁସ୍ଥ ରଖିବା, ସମାଜକୁ ସୁସ୍ଥ ରଖିବା, ସର୍ବୋପରି ଦେଶ ଓ ବିଶ୍ୱକୁ ସୁସ୍ଥ ରଖିବା। ଏହି ସୁଚିନ୍ତା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ଗୀତ ତ ଶୁଣିଲ ପିଲାଏ ପିଲାଏ, ପ୍ରତି ସପ୍ତାହରେ ଆମେ ତୁମମାନଙ୍କୁ ଏକ ଖେଳ ଓ ତାର ନିୟମ ବିଷୟରେ କହିଥାଉ। ଏ ସପ୍ତାହରେ କ୍ରୀଡ଼ା ଜଗତ କ୍ରମରେ ଆଜି ତମ ପାଇଁ ରଖିଛୁ ଏକ ଆଲୋଚନା, ଟେନିସ୍ ଖେଳ ଓ ତାର ନିୟମ। ତମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଭାଇ ପୂର୍ଣ୍ଣାନନ୍ଦ ଷଣ୍ଢ।
1: ପିଲାମାନେ, ଆଜି ମୁଁ ତୁମମାନଙ୍କୁ ଏପରି ଏକ ଖେଳ ବିଷୟରେ କହିବାକୁ ଯାଉଛି ଯାହା କେବଳ ଏକ ଖେଳ ନୁହେଁ, ବରଂ ଏହା ଶାରୀରିକ ଦକ୍ଷତା, ମାନସିକ ଏକାଗ୍ରତା ଏବଂ ଶୃଙ୍ଖଳାର ଏକ ଅପୂର୍ବ ସମନ୍ୱୟ। ଏହି ଖେଳଟି ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତିଗତ କ୍ରୀଡ଼ା ମଧ୍ୟରେ ଅନ୍ୟତମ, ସେଇଟି ହେଉଛି ଟେନିସ୍ ଖେଳ। ଟେନିସ୍ ବିଶ୍ୱର ଏକ ଅତ୍ୟନ୍ତ ଲୋକପ୍ରିୟ ତଥା ରୋମାଞ୍ଚକର ରାକେଟ୍ ଖେଳ। ଏହା ସିଙ୍ଗିଲ୍ସ ବା ଏକକ କିମ୍ବା ଡବଲ୍ସ ବା ଯୁଗ୍ମ ଭାବରେ ଖେଳାଯାଏ, ଯେଉଁଥିରେ ଖେଳାଳିମାନେ ରାକେଟ୍ ସାହାଯ୍ୟରେ ଏକ ଛୋଟ ରବର ବଲ୍କୁ ନେଟ୍ ଉପର ଦେଇ ବିପକ୍ଷ ଖେଳାଳିଙ୍କ କୋର୍ଟକୁ ପଠାଇଥାନ୍ତି। ପିଲାମାନେ, ପ୍ରଥମେ ଆସ ଜାଣିବା

ଟେନିସ୍ ଖେଳର ଉତ୍ପତ୍ତି ବିଷୟରେ ଜାଣିଛ? ଏହି ଖେଳର ଉତ୍ପତ୍ତି ବହୁତ ପୁରୁଣା ଏବଂ ଏହାର କାହାଣୀ ଫ୍ରାନ୍ସ ଦେଶରୁ ଆରମ୍ଭ ହୋଇଥିଲା। ଅଧିକାଂଶ ଐତିହାସିକଙ୍କ ମତରେ ଟେନିସ୍ 1200 ଶତାବ୍ଦୀରେ ଉତ୍ତର ଫ୍ରାନ୍ସର ମେନେଷ୍ଟେରିସ୍ ବା ମଠମାନଙ୍କରେ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଫ୍ରାନ୍ସର ମଠମାନଙ୍କରେ ମୋଙ୍କସ୍ ବା ଭିକ୍ଷୁକମାନେ ମନୋରଞ୍ଜନ ପାଇଁ ଏହି ଖେଳ ଖେଳୁଥିଲେ। ପ୍ରାରମ୍ଭିକ ସମୟରେ ଏହି ଖେଳରେ ରେକେଟ୍ ବ୍ୟବହାର ହେଉନଥିଲା। ଖେଳାଳିମାନେ କେବଳ ହାତ ପାପୁଲି ସାହାଯ୍ୟରେ ବଲ୍କୁ ବାଡ଼ାଉଥିଲେ। ସେଇଥିପାଇଁ ଏହାକୁ ଜୁ ଦେ ପାମ୍ ବା ହାତ ପାପୁଲିର ଖେଳ କୁହାଯାଉଥିଲା। ତୁମେମାନେ ଜାଣିଛ ପିଲାଏ, ଟେନିସ୍ ଶବ୍ଦଟି ଫରାସୀ ଶବ୍ଦ ଟେନିସ୍ରୁ ଆସିଛି, ଯାହାର ଅର୍ଥ ହେଉଛି ଧର କିମ୍ବା ନିଅ। ଖେଳାଳିମାନେ ସର୍ଭିସ୍ ବା ସର୍ଭ କରିବା ସମୟରେ ସମ୍ମୁଖ ଖେଳାଳିଙ୍କୁ ସତର୍କ କରାଇବା ପାଇଁ ଏହି ଶବ୍ଦ ବ୍ୟବହାର କରୁଥିଲେ। 1600 ଶତାବ୍ଦୀରେ ଏହି ଖେଳରେ ରେକେଟ୍ର ବ୍ୟବହାର ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ୟୁରୋପୀୟ ରାଜପରିବାରରେ ଖୁବ୍ ଲୋକପ୍ରିୟ ହୋଇଥିଲା। ପିଲାମାନେ, ଏଥର ଆସ ଜାଣିବା ଟେନିସ୍ର କ୍ରମ ବିକାଶ ବିଷୟରେ। ପ୍ରାରମ୍ଭିକ କୋର୍ଟ ଟେନିସ୍କୁ ରିୟଲ୍ ଟେନିସ୍ କୁହାଯାଉଥିଲା, ଯାହା ଇଣ୍ଡୋର୍ରେ ଖେଳାଯାଉଥିଲା। ଇଂଲଣ୍ଡର ରାଜା ହେନ୍ରି 8ମ ଏହି ଖେଳର ବଡ଼ ପ୍ରଶଂସକ ଥିଲେ। 19ଶ ଶତାବ୍ଦୀର ଶେଷ ଭାଗରେ 1873 1874 ମସିହାରେ ମେଜର୍ ୱାଲ୍ଟର୍ କ୍ଲପ୍ଟନ୍ ୱିଙ୍ଗସ୍ ଫିଲ୍ଡ ଏହି ଖେଳକୁ ଇଣ୍ଡୋର୍ରୁ ବାହାରକୁ ଆଣି ଘାସ ପଡ଼ିଆରେ ବା ଲନ୍ରେ ଖେଳିବା ପାଇଁ ସ୍ପେରିଷ୍ଟିକେ ନାମରେ ଏକ ନୂଆ ରୂପ ଦେଲେ। ଏହାକୁ ପରେ ଲନ୍ ଟେନିସ୍ କୁହାଗଲା। ଜାଣିଛ ପିଲାମାନେ, ବିଶ୍ୱର ସବୁଠାରୁ ପୁରାତନ ଟେନିସ୍ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା 1877 ମସିହାରେ, ଯାହାଦ୍ୱାରା ନିୟମଗୁଡ଼ିକ ଷ୍ଟାଣ୍ଡାର୍ଡ଼ାଇଜ୍ ବା ମାନକ ହୋଇଥିଲା। 1880 ଦଶକରେ କୋର୍ଟର ଆକୃତି ଆୟତାକାର ହେଲା ଏବଂ ନେଟ୍ ବା ଜାଲର ଉଚ୍ଚତା ସ୍ଥିର କରାଗଲା। 1881 ମସିହାରେ ୟୁଏସ୍ ଓପନ୍, 1891 ମସିହାରେ ଫ୍ରେଞ୍ଚ ଓପନ୍ ଏବଂ 1905 ମସିହାରେ ଅଷ୍ଟ୍ରେଲିଆନ୍ ଓପନ୍ ଆରମ୍ଭ ହେବା ଟେନିସ୍ ଖେଳ ବିଶ୍ୱବ୍ୟାପୀ ପ୍ରସାରିତ ହେଲା। ପିଲାମାନେ, 1998 ପୂର୍ବରୁ କେବଳ ଆମେଚର୍ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ, କିନ୍ତୁ 1968ରୁ ବୃତ୍ତିଗତ ବା ପ୍ରଫେସନାଲ୍ ଖେଳାଳିମାନଙ୍କୁ ଗ୍ରାଣ୍ଡସ୍ଲାମ୍ରେ ଖେଳିବାକୁ ଅନୁମତି ମିଳିଲା, ଯାହାକୁ ଓପନ୍ ଇରା ବା ଓପନ୍ ଯୁଗ କୁହାଯାଏ। ଯୁଗ ସହିତ ଉପକରଣରେ ପରିବର୍ତ୍ତନ ହେଲା। ପ୍ରଥମେ କାଠ ରେକେଟ୍ରେ ଖେଳ ଖେଳାଯାଉଥିଲା, ପରେ କାଠ ରେକେଟ୍ ବଦଳରେ ଗ୍ରାଫାଇଟ୍ ଏବଂ ଟାଇଟାନିୟମ୍ ରେକେଟ୍ ଆସିଲା, ଯାହା ଖେଳର ଗତି ଓ ଶକ୍ତି ବଢ଼ାଇଦେଲା। ପିଲାମାନେ, ତୁମେମାନେ ଜାଣିଛ ଟେନିସ୍ କୋର୍ଟ ବିଷୟରେ? ଟେନିସ୍ 3 ପ୍ରକାରର କୋର୍ଟରେ ଖେଳାଯାଏ, ସେଗୁଡ଼ିକ ହେଉଛି ଗ୍ରାସ୍ କୋର୍ଟ, କ୍ଲେ କୋର୍ଟ ଏବଂ ହାର୍ଡ କୋର୍ଟ। ପିଲାମାନେ, ଟେନିସ୍ରେ ମୁଖ୍ୟ 4ଟି ବଡ଼ ଟୁର୍ଣ୍ଣାମେଣ୍ଟ ଅଛି, ଯାହାକୁ ଗ୍ରାଣ୍ଡସ୍ଲାମ୍ସ କୁହାଯାଏ। ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ ଓପନ୍, ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍। ଅଷ୍ଟ୍ରେଲିଆନ୍ ଓପନ୍ ହାର୍ଡ କୋର୍ଟରେ ଖେଳାଯାଏ, ଯାହା ବର୍ଷର ପ୍ରଥମ ମାସ ବା ଜାନୁଆରୀ ମାସରେ ଖେଳାଯାଏ। ଫ୍ରେଞ୍ଚ ଓପନ୍ କ୍ଲେ ବା ମାଟି କୋର୍ଟରେ ବା ରେଡ୍ କ୍ଲେ କୋର୍ଟରେ ଖେଳାଯାଏ, ଏହା ମଇ ଜୁନ୍ ମାସରେ ଖେଳାଯାଏ। ୱିମ୍ବଲଡନ୍ ଗ୍ରାସ୍ କୋର୍ଟ ବା ଘାସ କୋର୍ଟରେ ଖେଳାଯାଏ, ଯାହା ଜୁନ୍ ଜୁଲାଇ ମାସରେ ଖେଳାଯାଏ। ୟୁଏସ୍ ଓପନ୍ ହାର୍ଡ କୋର୍ଟରେ ଖେଳାଯାଏ, ଏହା ଅଗଷ୍ଟ ସେପ୍ଟେମ୍ବର ମାସରେ ଖେଳାଯାଏ। ପ୍ରତିବର୍ଷ ଏହି 4ଟି ବଡ଼ ଟୁର୍ଣ୍ଣାମେଣ୍ଟ, ଯାହା ଗ୍ରାଣ୍ଡସ୍ଲାମ୍ସ ନାମରେ ପ୍ରସିଦ୍ଧ, ଆୟୋଜିତ ହୁଏ। ଏଥର ଆସ ପିଲାମାନେ ଜାଣିବା ଏ ଖେଳର ନିୟମାବଳୀ ବିଷୟରେ। କୋର୍ଟ ଟେନିସ୍ ଏକ ଆୟତାକାର କୋର୍ଟରେ ଖେଳାଯାଏ। ସିଙ୍ଗିଲ୍ସ ବା ଏକକ ପ୍ରତିଯୋଗିତା ପାଇଁ କୋର୍ଟର ଓସାର ବା ଚଉଡ଼ା 27 ଫୁଟ୍ ଏବଂ ଡବଲ୍ସ ବା ଯୁଗଳ ପ୍ରତିଯୋଗିତା ପାଇଁ 36 ଫୁଟ୍ ହୋଇଥାଏ। ଲମ୍ବ ସବୁବେଳେ 78 ଫୁଟ୍ ରହେ। ନେଟ୍ ବା ଜାଲ କେନ୍ଦ୍ରରେ 3 ଫୁଟ୍ ଉଚ୍ଚତା ଏବଂ ପୋଷ୍ଟ ପାଖରେ 3.5 ଫୁଟ୍ ଉଚ୍ଚତା ଥାଏ। ସର୍ଭିସ୍, ଖେଳାଳି କୋର୍ଟର ବେସ୍ ଲାଇନ୍ ପଛରୁ ରାକେଟ୍ ଦ୍ୱାରା ବଲ୍କୁ ନେଟ୍ ଉପର ଦେଇ ବିପକ୍ଷ ଖେଳାଳିଙ୍କ କୋର୍ଟକୁ ପଠାଇବାକୁ ସର୍ଭିସ୍ କୁହାଯାଏ। ଜଣେ ଖେଳାଳିଙ୍କୁ ସର୍ଭିସ୍ ପାଇଁ 2ଟି ସୁଯୋଗ ମିଳେ। ଖେଳର ଆରମ୍ଭ ଟସ୍ ପରେ ସର୍ଭିସ୍ ସହିତ ହୁଏ। ଏଥର ଆସ ଜାଣିବା ସ୍କୋରିଂ ସିଷ୍ଟମ ବିଷୟରେ। ଅନ୍ୟ ଖେଳ ଅପେକ୍ଷା ଟେନିସ୍ ସ୍କୋରିଂ ଟିକେ ଭିନ୍ନ। ଖେଳାଳି ମଧ୍ୟରେ ଖେଳ ଆରମ୍ଭ ହେଲେ ଯଦି ଜଣେ ତାଙ୍କ ବିପକ୍ଷ ଖେଳାଳିଙ୍କ କୋର୍ଟକୁ ବଲ୍ ପଠାଇ ଦିଅନ୍ତି, ତାହେଲେ ସେ ପଏଣ୍ଟ ଜିତନ୍ତି।

0: ଶୂନ ବା ଜିରୋ ପଏଣ୍ଟ ବା ଲଫ୍ରୁ ଆରମ୍ଭ ଖେଳ ପ୍ରଥମ ପଏଣ୍ଟ 15 ପାଆନ୍ତି ବା 15 ପାଆନ୍ତି। ସ୍କୋରରେ ଦ୍ୱିତୀୟ ପଏଣ୍ଟ 30 ବା 30, ଦ୍ୱିତୀୟ ପଏଣ୍ଟ 40 ବା 40 ଏବଂ ଚତୁର୍ଥ ପଏଣ୍ଟ ଗେମ୍। ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପଏଣ୍ଟ କ୍ରମିକ ପ୍ରଥମ ଜିତି ପାଆନ୍ତି। ଡ୍ୟୁସ୍, ଯଦି ସ୍କୋର 40-40 ହୁଏ ତେବେ ତାକୁ ଡ୍ୟୁସ୍ କୁହାଯାଏ। ଡ୍ୟୁସ୍ ପରେ ଦୁଇଟି କ୍ରମାଗତ ପଏଣ୍ଟ ଜିତିବାକୁ ପଡ଼ିଥାଏ। ଗେମ୍ଟି ଜିତିବା ପାଇଁ ଡ୍ୟୁସ୍ ପରେ ପ୍ରଥମ ପଏଣ୍ଟ ଜିତିଥିବା ଖେଳାଳି ଆଡ଼ଭାଣ୍ଟେଜ୍ ପାଆନ୍ତି। ସେଟ୍ ଏବଂ ମ୍ୟାଚ୍ ଜିଣିବା କିପରି ଏଥର ଆସ ଜାଣିବା ପିଲାମାନେ। ଜଣେ ଖେଳାଳି 6 ଗେମ୍ ଜିତିଲେ ଗୋଟିଏ ସେଟ୍ ଜିତନ୍ତି, କିନ୍ତୁ 2 ଗେମ୍ର ବ୍ୟବଧାନ ପ୍ରତିପକ୍ଷଠାରୁ ରହିବା ଆବଶ୍ୟକ, ଯେପରିକି 6-4 କିମ୍ବା 7-5। ଯଦି ଉଭୟ ଖେଳାଳି 6-6 ଗେମ୍ ଜିତନ୍ତି ତେବେ ସେଟ୍ ଜିତିବା ପାଇଁ ଟାଏ ବ୍ରେକର୍ ଖେଳାଯାଏ, ଯେଉଁଥିରେ 7 ପଏଣ୍ଟ ପ୍ରଥମେ ପାଇଥିବା ଖେଳାଳି ସେଟ୍ ଜିତନ୍ତି। ଟେନିସ୍ ଖେଳରେ ମହିଳାମାନେ ସାଧାରଣତଃ 3 ସେଟ୍ ଏବଂ ପୁରୁଷମାନେ ଗ୍ରାଣ୍ଡସ୍ଲାମ୍ରେ 5 ସେଟ୍ ଖେଳନ୍ତି। ସର୍ଭିସ୍ ନିୟମ, ସର୍ଭିସ୍ କରୁଥିବା ଖେଳାଳି ବେସ୍ ଲାଇନ୍ ପଛରୁ ଡାଏଗୋନାଲି ବଲ୍କୁ ସାମ୍ନା ପକ୍ଷର ସର୍ଭିସ୍ ବକ୍ସକୁ ପଠାଇବେ, 2 ସର୍ଭିସ୍ ସୁଯୋଗ ମିଳେ। ଫଲ୍ଟ, ଯଦି ସର୍ଭିସ୍ ନେଟ୍ ବା ଜାଲରେ ବାଜେ କିମ୍ବା ବାଉଣ୍ଡ୍ରି ବାହାରେ ପଡ଼େ ତାକୁ ଫଲ୍ଟ କୁହାଯାଏ। ସର୍ଭିସ୍ ପାଇଁ 2 ଚାନ୍ସ ବା ସୁଯୋଗ ମିଳେ, ଯଦି 2 ଯାକ ସର୍ଭିସ୍ ଭୁଲ ହୁଏ ତେବେ ଏହାକୁ ଡବଲ୍ ଫଲ୍ଟ କୁହାଯାଏ ଏବଂ ବିପକ୍ଷ ଖେଳାଳି ପଏଣ୍ଟ ପାଆନ୍ତି। ଲେଟ୍, ଯଦି ସର୍ଭିସ୍ ବଲ୍ ନେଟ୍କୁ ଛୁଇଁ ସଠିକ୍ ବକ୍ସରେ ପଡ଼େ ତେବେ ତାହା ଲେଟ୍ ହୁଏ ଏବଂ ସର୍ଭିସ୍ ପୁଣି କରାଯାଏ। ରାଲି, ସର୍ଭିସ୍ ପରେ ବଲ୍ ନେଟ୍ ଉପର ଦେଇ ଆର ପାର୍ଶ୍ୱକୁ ଯାଏ ଏବଂ ଖେଳାଳିମାନେ ଏହାକୁ ବାଡ଼ାନ୍ତି, ବଲ୍ ଗୋଟିଏ ବାଉନ୍ସ ପରେ ବାଡ଼େଇ ହେବାକୁ ପଡ଼େ, ଏହି ପ୍ରକ୍ରିୟାକୁ ରାଲି କୁହାଯାଏ। ଯଦି ଖେଳାଳି ବଲ୍କୁ ନେଇ ବାହାରେ ମାରନ୍ତି କିମ୍ବା ବଲ୍ 2 ବାଉନ୍ସ ହୁଏ ତେବେ ସେ ପଏଣ୍ଟ ହରାନ୍ତି। 2026 ସୁଦ୍ଧା ଟେନିସ୍ ଏକ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ବାଣିଜ୍ୟିକ ଖେଳରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଲୋକ ଟେନିସ୍ ଖେଳନ୍ତି ଏବଂ ଦେଖନ୍ତି, ଏହା ଏକ ପେସାଦାର ଖେଳ ଭାବରେ ସ୍ଥାପିତ ହୋଇଛି। ଜେନିକ୍ ସିନର୍ ଏବଂ କାର୍ଲୋସ୍ ଆଲକାରାଜ୍ ବର୍ତ୍ତମାନ ବିଶ୍ୱ ଟେନିସ୍ରେ ଦବଦବା ବଜାୟ ରଖିଛନ୍ତି। 2026 ଅଷ୍ଟ୍ରେଲିଆନ୍ ଓପନ୍ରେ କାର୍ଲୋସ୍ ଆଲକାରାଜ୍ ନୋଭାକ୍ ଜୋକୋଭିଚ୍ଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି। ହକ୍ ଆୟ ଇଲେକ୍ଟ୍ରୋନିକ୍ ସମୀକ୍ଷା, ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ନିର୍ଣ୍ଣୟ ଅଧିକ ସଠିକ୍ ହୋଇଛି। ଟେନିସ୍ର ବିଶ୍ୱସ୍ତରୀୟ ପରିଚାଳନା ବିଷୟ ତୁମମାନଙ୍କୁ କହୁଛି, ମନ ଦେଇ ଶୁଣ। ITF ବା ଇଣ୍ଟରନ୍ୟାସନାଲ୍ ଟେନିସ୍ ଫେଡେରେସନ୍ ହେଉଛି ଟେନିସ୍ ଖେଳର ସର୍ବୋଚ୍ଚ ସଂସ୍ଥା, ଯାହା ନିୟମ ଓ ନିୟନ୍ତ୍ରଣ ଦେଖେ। ATP ବା ଆସୋସିଏସନ୍ ଅଫ୍ ଟେନିସ୍ ପ୍ରଫେସନାଲ୍ସ ସଂସ୍ଥା ପୁରୁଷ ଟେନିସ୍ ପରିଚାଳନା କରେ। WTA ବା ଓମେନ୍ସ ଟେନିସ୍ ଆସୋସିଏସନ୍ ସଂସ୍ଥା ମହିଳା ଟେନିସ୍ ପରିଚାଳନା କରେ। ଓଡ଼ିଶାରେ ମଧ୍ୟ ଟେନିସ୍ ଖେଳର ବିକାଶ ପାଇଁ ପ୍ରୟାସ କରାଯାଉଛି। ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ 2017 ଆରମ୍ଭ ହୋଇଛି, ଯାହା ନୀଳାଚଳ ସ୍ପୋର୍ଟସ୍ ଫାଉଣ୍ଡେସନ୍ସର ଏକ ଉଦ୍ୟମ। ଏହା ଯୁବ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରୁଛି। ପିଲାମାନେ, ଟେନିସ୍ ଖେଳ ଓ ତା'ର ନିୟମ ବିଷୟରେ ତ ଜାଣିଲ, ଏଥର ତୁମେମାନେ ମଧ୍ୟ ଏ ଖେଳକୁ ନିୟମ ପାଳନ କରି ନିଶ୍ଚୟ ଖେଳିବ ଓ ଭବିଷ୍ୟତରେ ଲିଏଣ୍ଡର ପେସ୍, ମହେଶ ଭୂପତି, ସାନିଆ ମିର୍ଜାଙ୍କ ପରି ଆମ ଦେଶକୁ ଗୌରବାନ୍ୱିତ କରିବ, ଏହା ମୋର ଆଶା ଓ ବିଶ୍ୱାସ।
1: ଶୁଣିଲେ ତ ପିଲାଏ ଆଲୋଚନା, ଟେନିସ୍ ଖେଳ ଓ ତା'ର ନିୟମ। ତୁମ ପାଇଁ ଆଲୋଚନା କଲେ ବଡ଼ ଭାଇ ପୂର୍ଣ୍ଣାନନ୍ଦ ଷଣ୍ଢ। ତାହେଲେ ପିଲାଏ, ଟେନିସ୍ ଖେଳ ଓ ତା'ର ନିୟମ ବିଷୟରେ ତ ଜାଣିଲ, ଏଥର ନିଶ୍ଚିତ ତୁମେମାନେ ଏହି ଖେଳକୁ ଖେଳିବ ଏବଂ ଭବିଷ୍ୟତରେ ଏହି କ୍ଷେତ୍ରରେ ନିଜକୁ ନିଶ୍ଚିତ ଭାବରେ ପ୍ରତିଷ୍ଠିତ କରି ଭାରତ ପାଇଁ ଗୌରବ ଆଣିବା ପାଇଁ ଚେଷ୍ଟା କରିବ। କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ, ଦେଶାତ୍ମବୋଧକ ଗୀତଟିଏ। ଗୀତଟିକୁ ତୁମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତୁମ ପାଇଁ ରଚନା କରିଛନ୍ତି ଦୁର୍ଗାଚରଣ ସାମନ୍ତରାୟ।

0: ଆଜି ତ ସମୟ ହୋଇଯାଇଛି ପିଲାଏ, ଏଥର ଯିବା।
1: ଥିଲା ଆମର କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତରେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ଶିଶୁ ଅନନ୍ତ।

ସୁଗମ ସଙ୍ଗୀତରେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତି ଗୀତ, ଗୀତ ରଚନା ଶିଶୁ ଅନନ୍ତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲିକ୍ରୁ ପ୍ରସାର

0: ହ୍ୟାଲୋ,
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ହଁ ଆଜ୍ଞା, ଆମେ ଜାଣୁଛୁ ଆପଣ ପୁଷ୍ପାଞ୍ଜଳି ମ୍ୟାଡ଼ାମ କହୁଛନ୍ ବୋଲିକିରି, କିନ୍ତୁ ଆମର ଡ୍ୟୁଟି ଆମେ ଆପଣଙ୍କୁ ପଚରାମୁ, ଆପଣଙ୍କର ମୁହେଁ ଆପଣଙ୍କର ପରିଚୟଟା ଆମର ସବୁ ଶ୍ରୋତାମାନଙ୍କୁ ଶୁନାମୁ। ଆଜି କେନ୍ ଗୀତ ଶୁନ୍ମା? ନିଶ୍ଚୟ ଶୁନାମୁ ଆଜ୍ଞା। ଆଉ ଏଟା ତ ଖରା ଛୁଟି ହେଇଥିବା ନ ଆପଣଙ୍କର? ଖରା ଛୁଟିରେ କାଣ ସେନ୍ସସ୍ ଡ୍ୟୁଟି ପଡିଛେ କାଁ ଆପଣଙ୍କୁ? ଆଚ୍ଛା, ରୋଷ୍ଟର ଡ୍ୟୁଟିରେ କାଣ ଆପଣ ଛୁଆମାନଙ୍କୁ କ୍ଲାସ କରାସନ୍? ଆପଣଙ୍କର ଅଫିସିଆଲ ୱାର୍କଟା ଆପଣ ଅପଡେଟ୍ କରିବେ ଖରା ଛୁଟିରେ ଯେତେବେଳେ ରୋଷ୍ଟର ଡ୍ୟୁଟି, ଆଉ ଅଫିସରେ ତ ଜଣେ ରହିବାର ଜରୁରୀ ଆଏ ଯେତେବେଳେ ବି ହଉ, ଆମର ହେଟା ଆପଣଙ୍କର ସବୁ ଟିଚର ମାନଙ୍କୁ ଭାଗ କରିକିରି ଦଉଥିବେ ନାଇଁ? ଆଉ 10 କ୍ଲାସର ଆପଣ ମାନେ ପଢଉଛନ୍ ଖରାରେ ବି? ଯେ ଆଜ୍ଞା, ଗ୍ରୀଷ୍ମ ପ୍ରବାହର ଯେ ନିୟମ ହେଇଛି ଆମର, ତାକେ ମାନିକିରି ପଢଉଛନ୍ ତ? ଆଜ୍ଞା, 11 ବଜେ ନୁ ଆମ କାହାକେ ବି ବାହାରି ନାଇଁ ଦବାର। ଆଉ କାଁ କରିକି ସରକାର ବି ନିୟମ କରିଛନ୍, ଆମ ନିଜର ସୁରକ୍ଷା ଲାଗି ସେମାନେ ନିୟମ କରିଛନ୍, ଆମେ ଯଦି ତାକେ ଭାଙ୍ଗମା ବେଲେ କାଣା ଠିକ୍ ଆଏ କାଁ? ଆଜ୍ଞା,

0: ଫୋନ ଲାଗିଛେ
1: ଆଜ୍ଞା ଆଜ୍ଞା ଆଜ୍ଞା
0: ଆମର ଗାଁରେ ବି ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ କହୁଥିଲେ କାହିଁକି ଫୋନ ନା କରବାର ପଡ଼ିଛି ସେମାନେ ବହୁତ କହୁଥିଲେ
1: ଯା ଆଉ ଲାଗଲା ତ ଆପଣଙ୍କର ସବୁ କାମ ଭଲ ଭଲରେ ପଟଲା ଆଜ୍ଞା ସବୁ କାମ ଭଲ ଭଲରେ ପଟଲା ତ
0: ଆଜ୍ଞା ସବୁ କାମ ଭଲସେ ପଟିଛେ
1: ଯା ହଉ ଭଲ ହେ କେତେ ବୟସ ହେଇଥିଲା ନ ଆଜ୍ଞା
0: 91
1: ବର୍ଷ 97 ବର୍ଷ 91 ଯା ହଉ ଭଲ ହେ କାଁ କରମା କହୁନ ସେଟା ତ ସବୁ ନିୟମ ହେ ସୃଷ୍ଟିର କିନ୍ତୁ ମା ଟେ ଘରୁ ଗଲା ବେଲେ ସମସ୍ତଙ୍କୁ ଖରାପ ଲାଗ୍ସି ଘରେ ଜଣେ ଥିଲେ ଆମେ ସବୁବେଳେ ଆମେ ଯେନ୍ତା କହେସୁଁ ଘରଟାକେ ଯଦି ଗୋଟେ ଏଜେଣ୍ଟ ଲୋକ ନାଇଁ ନ ବେଲେ ଆମର ସଂସ୍କୃତି ନାଇଁ ନ ବୋଲି ଆମେ କହେସୁଁ ଆମେ ତାକୁ ଶିଖି ନା ପାରୁ କିଛି କିନ୍ତୁ ନିୟମ ତ ଏ ସମୟ ସଙ୍ଗେ ଆମକୁ ବି ଚଲବାକେ ପଡ଼ବା ସମୟ କ୍ରମେ ଆମକୁ ବି ସେ ଜାଗା ନେବାକେ ପଡ଼ବା ଠିକ ଅଛି ଆଜ୍ଞା ଯେନ୍ ବାଟେ ଆଇଥିଲା ସେ ବାଟେ ଯିମା କିନ୍ତୁ ନିଜଟା ଯେତେବେଳେ ଯାଏସି ଖରାପ ଲାଗ୍ସି ହେଲା ତ ସ୍ୱାଭାବିକ ଏ ତ ଶୁନମା ଆଜ୍ଞା ସୁନ୍ଦର ଗୀତଟେ ଆପଣ ବାଛିଛନ୍ ନିଶ୍ଚୟ ଆଜ୍ଞା କହୁନ କାହାକେ ଡେଡିକେଟ୍ କରିବାକେ ଚାହୁଁଛନ୍ ଧନ୍ୟବାଦ ଆଜ୍ଞା ବହୁତ ବଢିଆ କଥାଟେ କହିଲେ ଆଉ ବହୁତ ବଢିଆ ୱେରେ ସମସ୍ତଙ୍କୁ ଡେଡିକେଟ୍ କଲେ ତ ଆସୁନ ସଭେ ମିଶିକିରି ସୁନ୍ଦର ଗୀତଟା ଶୁନମା ଆଜ୍ଞା
0: ହଉ ନମସ୍କାର
1: ନମସ୍କାର।

0: हेलो
1: हेलो।
0: आज्ञा आकाशवाणी सम्बलपुर हेलो अनुरोध कार्यक्रम
1: नमस्कार।
0: नमस्कार आज्ञा आपणकर परिचयटा आमर श्रोता मानकु देबे।
1: आकाशवाणी सम्बलपुर रो समस्त कर्मकर्ता आकाशवाणी सुनुथिबा सबु श्रोता भाई बहन मानकु मोर जुहार। जय मा कोसलमा जुहार मा समले। मुई भक्तचरण भई ग्राम केन्दुघाटी जिला सम्बलपुर नु कहतिनि।
0: आज्ञा ଭୋଇ ଆଜ୍ଞା ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଶୁଣେଇ ଦେବେ ରାଜ କଥା ଚିତ୍ରର ଜୋ ବି କସମ ଖାଇ ଥି ହମନେ ଗୋଟେ ଗୀତଟେ ଅଛେ
0: ଆଜ୍ଞା।
1: ଅନ୍ତଦାନ କରିଥିବା ଉଚିତ ନ ଅଲକା ଯାତି।
0: ଆଜ୍ଞା ବହୁତ ସୁନ୍ଦର ଗୀତଟେ ଆପଣ ବାଛିଲେ। ଆଉ କେନ୍ତା ଅଛନ୍ ଆପଣ?
1: ଭଲ ଅଛେ ଆଜ୍ଞା।
0: ଆପଣଙ୍କର ଫାଲେ କେନ୍ତା ଚାଲିଛି?
1: ରେଡିଓ ଲାଇଭ ଫୋନ ଇନ୍ରେ
0: ହଁ ହଁ
1: ଯୋଡ଼ି ହେଲି।
0: ହଁ
1: ଆଜ୍ଞା। ଆଉ ଆମ ଆକାଶବାଣୀ ବି ଗତ ମଙ୍ଗଳବାର 9 ତାରିଖ ନବେ ବର୍ଷ ପାଳନ କଲା ନୂଆ ନବେ।
0: ଆଜ୍ଞା
1: ତ ସେ ଉପରେ ମୁଁ ଗୋଟେ କବିତା ଲେଖିଛି, ପରେ ଶୁଣାମି ବୋଲି ଚାହୁଁଛେ। ନବେ
0: ନିଶ୍ଚୟ ଆଜ୍ଞା, କିନ୍ତୁ ସର୍ଟ କରି ଶୁଣାବେ କାଁ କରିକି ଆମର ଆହୁରି ଶ୍ରୋତା ଟାକିଛନ୍।
1: ଆଜ୍ଞା
0: କହୁନ୍।
1: ଝର କରି କହି ଦଉଛେ
0: ଆଜ୍ଞା।
1: ଧାନ ଧାନ ତୋର ମହାବିଜ୍ଞାନ କେ ବଳା ମାର୍କନି, କେନ୍ ରୂପେ ଗୁଣେ ଗଢ଼ଲେ ତତେ ମୋର ମନ ନେଇ ଗଲୁ
0: ଆଜ୍ଞା। ଆମର ବେତାରଟା ହଉଛେ, ଆମର ଆକାଶବାଣୀଟା ହଉଛେ ସବୁବେଳେ ବହୁଜନ ହିତାୟ ବହୁଜନ ସୁଖାୟ। ଆପଣ ଯେନ୍ଟା ଚାହିଁବେ ଆମେ ସେନ୍ତା ପ୍ରକାର କାର୍ଯ୍ୟକ୍ରମ ବନାମୁ। ତାପରେ ସବୁ ବୟସର ଲାଗି ଆମର ଯେନ୍ଟା ହଉଛେ ବେତାର କାର୍ଯ୍ୟକ୍ରମ ଆମେ ବନାସୁଁ। ଛୋଟ ଛୁଆର ଲାଗି ଟିକିଲି ମିଟିକିଲି ବନାସୁଁ, ବିଦ୍ୟାଳୟ କାର୍ଯ୍ୟକ୍ରମ ବନା ହଉଛେ। ତାପରେ ଘର ସଂସାର ରହିଲା, ଆପଣଙ୍କର ଯୁବବାଣୀ ରହିଲା, ପ୍ରତ୍ୟେକ ବୟସ ସମସ୍ତଙ୍କର। ଆପଣ ବହୁତ ସୁନ୍ଦର କବିତାଟେ ଲେଖିଛନ୍, ଆଉ ବହୁତ ବଢିଆ ଗୀତଟେ ବି ବାଛିଛନ୍। ତାପରେ ଦେଖୁନ୍ ଆମର ଏଇଟା ସମୟ ତ ଆମର ବହୁତ କମ ଆଏ, ଆଉ ଶ୍ରୋତା କେତେ ନାଇଁ କେତେ। ନିଶ୍ଚୟ ଆଜ୍ଞା ଡେଡିକେଟ୍ କରୁନ୍।
1: ଆମର ଦାଦା ହେଲେ ରବୀନ୍ଦ୍ରନାଥ ମେହେର, ଗୋବିନ୍ଦ ମେହେର, ମୁରଲୀ ମେହେର, ରାଜେନ୍ଦ୍ର ଭୋଇ, କରମଶାଲୀ ସାହୁ, ସୁବଲ କୁମାର ସାହୁ, ସେପରେ ଆମର ଲୋକନାଥ ସାହୁ, ଚିତ୍ରସେନ ସାହୁ, ମନୋଜ ପଟେଲ, ଚୈତନ୍ୟ ପଟେଲ, ନାଗପାତ୍ର, ଦୀକ୍ଷା ଗୋପାଳ, ତାପରେ ହେଲେ ଆମର ଲିଙ୍ଗରାଜ କାଲୁ, ତାପରେ ମନୋଜ ମିର୍ଦ୍ଧା, ସନ୍ତୋଷ ସିଂ, ଆଉ ଆମର ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତା ମାନଙ୍କୁ
0: ଧନ୍ୟବାଦ। ଆଜ୍ଞା ସବୁ ଶ୍ରୋତା ମାନେ କାର୍ଯ୍ୟକ୍ରମ ଶୁଣୁଛନ୍, ଆଉ ସେମାନେ ସମସ୍ତେ ବି ଲଗାବାକେ ଚେଷ୍ଟା କରୁଛନ୍। ଆମର ଗୀତ ଯେତେବେଳେ ଗୀତଟା ଆରମ୍ଭ କରିଦେମା ଫେର ସେମାନଙ୍କର ଫୋନ୍କେ ନେଇ ପାର୍ମା ନାଇଁ। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ଆଉ ଆପଣଙ୍କର ବହୁତ ସୁନ୍ଦର କବିତା। ଆକାଶବାଣୀ ପ୍ରତି ଆପଣଙ୍କର ଏନ୍ତା ଭଲ ପାଇବାର ରହିଥାଉ। ଆପଣ ଫେନ୍ ଫୋନ୍ କରିବେ, ଫେର କଥା ଲାଗ୍ମା। ତ ଆଜିର ଏଇ ଆପଣଙ୍କର ସୁନ୍ଦର ଗୀତଟା ଆସୁନ ଆଜ୍ଞା, ସଭିଏ ମିଶିକିରି ଶୁଣମା।
1: ହଉ ନାନୀ, ରହୁଛି। ଜୁହାର
0: ଜୁହାର ଆଜ୍ଞା।

0: हेलो।
1: हेलो,
0: हाँ आज्ञा, आकाशवाणी सम्बलपुर। हेलो, अनुरोध कार्यक्रम।
1: ये मुई ठुले गारू दलगोविंद मिश्र कहुचे आज्ञा, जासपा जिला।
0: ଝାରସୁଗୁଡ଼ା ଜିଲ୍ଲା ନୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ଆଗରୁ କେବେ ଆମକୁ ଫୋନ କରିଥିଲେ?
1: ବହୁତ ରେଗୁଲାର ହେଇଗଲା ମାତ୍ର
0: ଆଚ୍ଛା, ଲାଗୁଛି ସବୁବେଳେ ଆପଣ ଆମର ରେଗୁଲାର ଶ୍ରୋତା ହେଇଯାଇଛନ୍ ନା?
1: ଏକ ବରଷ ଟ୍ରାଏ କଲା ପରେ ଲାଗଲା ମ୍ୟାଡମ, ଏଟା ତ ତିନ ମାସ ହେଇଛି, ଏଟା କଣ୍ଟିନ୍ୟୁ ଦେଖେନ୍ ଲାଗୁଛି। ଏକ ବରଷ ମୋତେ ଅପେକ୍ଷା କରବା ଲାଗି ପଡ଼ିଛି।
0: ଚେଷ୍ଟା କରବେ ବୋଲେ ଲାଗବା। କାଁ କରିକି ଆମେ ଆମ ସବୁ ଶ୍ରୋତା ମାନଙ୍କୁ କହେସୁଁ, ଆମର ଦୁଇଟା ନ ଫୋନ ଆଉ କାର୍ଯ୍ୟକ୍ରମ। ଆମର ତ ଆଜିକାଲି ବହୁତ କାର୍ଯ୍ୟକ୍ରମ ଫୋନ ଇନ୍ ହେଇଗଲାନ। ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର, ତାର୍ ସଙ୍ଗେ ଆପଣଙ୍କର ହେଲୋ ସଖି ଯେନ୍ଟାକି ଘର ସଂସାରରେ ବାଜୁଛେ, ତାପରେ ଯୁବବାଣୀର ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ, କୃଷି ସଂସାରରେ ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ। ହଁ ହଁ, ତ ଆଜି କେନ୍ ଗୀତ ଶୁନମା ଆଜ୍ଞା?
1: ଅଧିକାର ଫିଲିଦମ ତୁମହୋ ରଖବାଲେ ଗୀତ ଗୁଟେ ଅଛି ନା, ସେଟା ଶୁଣେଇ ଦେବେ।
0: ଆଚ୍ଛା, ଆଶା ଭୋସଲେଙ୍କୁ ଆପଣ ଶୁଣିବେ।
1: ଇଏ କାଇଁ ଯେ ଆଜି ମୋର 18 ନମ୍ବର ଫୋନ ରିଚାର୍ଜିଂ ହେଲା।
0: ଯା ହଉ,
1: ଆପଣ ବିଶ୍ୱାସ ନି କର ମ୍ୟାଡମ, ମୁଇଁ ସବୁଦିନ ଏଇଟା ଶନିବାର ରବିବାର ବୁଧବାର ଦିନେ ମୋବାଇଲ ଧରି କରି ଘଣ୍ଟା ଗୋଟେ ଖାଲି ଲଗଉଥିସି ଖାଲି ଲାଗବାର ଯାକ।
0: ଧନ୍ୟବାଦ ଆଜ୍ଞା, ଏଇଟା ହିଁ ହଉଛି ଆମର ମାନଙ୍କର ଭିତରେ ଭଲ ପାଇବାର ଟା।
1: କାଲି ଟିକେ ଖାଲି ଲଗେଇ ନାଇଁ ହେଲା, ମାନେ 10 ମିନିଟ୍ କେତେ ଲଗେଇ ଦେଖିଲି ରିଙ୍ଗ ହେଲା।

0: ଆନ୍ସର ଯେ ନ୍ୟୁ ଠାଲି ବେଲେ କାଲି ଟିକେ ସେ ଆମ ସାବିତ୍ରୀ ବ୍ରତ ଥିଲା ତ ଜାଗା ସାବିତ୍ରୀ ବ୍ରତ କରିଯିବାର ଥିଲା
1: ଆଚ୍ଛା ଆଚ୍ଛା
0: ଆଉ ଏଇ ଗୀତଟା ସେ ଆମର ପ୍ରଶାନ୍ତ କୁମାରୀ ତାଙ୍କୁ ଡେଡିକେଟ୍ କରିଦେବେ ତାପରେ ମୁରଲୀ ପ୍ରସାଦ କର ଆପଣଙ୍କୁ ଆଉ ଯେତିକି ଶ୍ରୋତା ସମସ୍ତଙ୍କୁ ଡେଡିକେଟ୍ କରିଦେବେ
1: ଠିକ୍ ଅଛି ଆଜ୍ଞା ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦଉଛୁ ଫେର ଥରେ ଫୋନ୍ କଲେ କଥା ଲାଗ୍ମା ଆମର ଟିକେ ସମୟ ଟିକେ ବାକି ରହିଲା ନ ତ ଶୁଣମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା

0: हेलो।
1: हेलो
0: हाँ, यहाँ आकाशवाणी सम्बलपुर हेलो अनुरोध कार्यक्रम
1: ଜୁହାର
0: କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଦେଇଦଉନ୍।
1: ଅଶ୍ୱିନୀ କୁମାର ସାହୁ ଭାଲୁବାଗ ବରଗଡ଼ ଜିଲ୍ଲା ବିଜେପୁର।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ହେଲେ ଲାଷ୍ଟ କଲର, ତ ଆଜି ଆଜି କେନ୍ ଗୀତ ଶୁଣମା?
1: ରାମଚରୀ ଗଙ୍ଗା ନଦୀର ଟାଇଟଲ୍ ସଙ୍ଗ ଯିବେ।
0: ଆଚ୍ଛା, ଠିକ୍ ଅଛେ ଆଜ୍ଞା, ଆମେ କଥା ହେମା ଫେର। କାଁ କରିକି ସମୟ ସରି ସରି ଆଇଲାନ, ଆପଣ ଲାଷ୍ଟ କଲର ଆନ୍। ତ
1: ଆଜ୍ଞା, ଖରା ମାସ ଯେହେତୁ ଚାଲିଛେ, ଖରା ମାସ ବେଳେ ଗୋଟେ ସନ୍ଦେଶ ଟିକେ ଦେବେ ମାନେ ଲୋକ କେନାରେ ଖରାରେ
0: ନିଶ୍ଚୟ ନିଶ୍ଚୟ ଟିକେ
1: ରୋକେଇ
0: ଆପଣ
1: ରହିପାରିବେ।
0: ସର୍ଟଲି ଦଉନ୍।
1: ହଁ, ଶୁଣୁନ୍ ଟିକେ।
0: ହଁ, କହୁନ ଆଜ୍ଞା।
1: ହଁ, କବିତା ମାଧ୍ୟମରେ କହିଦେବେ, କୁଆ ବୁଆ ଯେନ୍ କରୁଛେ ଖରା ତାଲୁ ଯିବା ପୁରା ଚଟକି, କୁଆ ବୁଆ ଯେନ୍ କରୁଛେ ଖରା ତାଲୁ ଯିବା ପୁରା ଚଟକି, ଘରୁ ବାହାରିଲେ ବାଲ ପୁଡି କରି ଖୁପଲି ନ ଯିବା ଲଟକି, ପାନ ହଉଛେ ଫୁଟନା ଫୁଟନା ପବନ ଦଉଛେ ତତି, ଜଲ୍ଦି ଯା ଆରୁ ଜଲ୍ଦି ଆ ଅଛେ ବୋଲେ ଭଲ ଗତି, ମୁଁ ବୋଲି ଯହ ବାହାଦୁରି ନେଇ ଖରାର ବଢିଛେ ଭଉ, ମୁଁ ବୋଲି ଯହ ବାହାଦୁରି ନେଇ ଖରାର ବଢିଛେ ଭଉ, ଇଆଡୁ ସିଆଡୁ ବୁଲୁ ବୋଲେ ମାରବା ପୁତାର କେ ଝଉ, ବସ୍ତା ଗୁରହି କାନ ବୁତଲ ଛତା ସାଙ୍ଗେ ଧରିଥିବ କରିଆ, କଲା ଚଷମା ଟେ ଆଖି ଲଗେଇ ଦେ ଖରା ନେଇ କରେ ଖୁରିଆ, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ନିଜ କରୁ କେ ସଚ ଆମେ ଆମର କୁଟୁମ୍ବ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ, ଆମେ ଆମର କୁଟୁମ୍ବ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ।
0: ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର ସନ୍ଦେଶଟେ ଦେଲେ, ଏଇଟା ଆମେ ବି ସବୁବେଳେ କହୁଛୁ। ତ ଆପଣଙ୍କର ସନ୍ଦେଶଟା ବହୁତ ବଢ଼ିଆ ଲାଗ୍ଲା, ସବୁ ଶ୍ରୋତା ଶୁଣିଥିବେ। ଆଉ ଆପଣ ଯେନ୍ ସୁନ୍ଦର ଗୀତଟେ ବାଛିଛନ୍, ଦେଖୁନ୍ ପଛାଡ଼େ ବାଜିଲାନ ଆପଣଙ୍କର ଗୀତ। ହଁ, ତ ଶୁନ୍ମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା? ନିଶ୍ଚୟ ଆଜ୍ଞା, କାର୍ଯ୍ୟକ୍ରମ ମାଧ୍ୟମ ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ, ଆଉ ଆପଣଙ୍କର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁନ୍ମା ଆଜ୍ଞା।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଥିମି ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଜ୍ୟୋତିପ୍ରକାଶ ମିଶ୍ର। ଇ କାର୍ଯ୍ୟକ୍ରମ ଥି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣବାର୍ ଲାଗି ଆମନିକେ ଫୋନ୍ କରୁନ୍। ସବୁ ଶନିବାର ରବିବାର ସକାଳ 9 ବଜେରୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରିବାର ଲାଗି ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମୁ ଦିୱାନା ତୋ ପାଇଁ ସିନେମାର ଇ ଗୀତଟାକେ ଶୁଣୁନ। ଗୀତକେ ଗାଇଛନ୍ ପଙ୍କଜ ଜାଲ ଆଉ ସୁନୀଲ କୁମାର। ଗୀତକେ ଲେଖିଛନ୍ ବିଷ୍ଣୁପଦ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଆସୁନ୍ ଶୁନ୍ମା ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ତେରେ ନାମ ସିନେମାର ଗୀତ। ପହିଲା ଆସୁନ୍ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ସୁଖବିନ୍ଦର ସିଂ, ସଙ୍ଗୀତକାର ସାଜିତ ଓ ଆଜିତ, ଗୀତିକାର ଜଲିସ ସରୱାନୀ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଗକେ ଶୁଣିବା ଏଇ ଗୀତ, କଣ୍ଠଦାନ କରିଛନ୍ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ, ସଙ୍ଗୀତକାର ହିମେଶ ରେଶମିଆ, ଗୀତିକାର ସମୀର।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଶେଷ ଶୁଣିବା ଏ ଗୀତ କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତକାର ହିମେଶ ରେଶମିଆ, ଗୀତିକାର ସମୀର।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆପଣ ମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। ଇହାଦେ ଆସୁନ ଶୁନମା ଏ ଗୀତ। ମିତ୍ରଭାନୁ ଗୌନ୍ତିଆଙ୍କ ଲେଖାନୁ, କଣ୍ଠଦାନ କରିଛନ୍ କମଳ କୁମାରୀ ବେହେରା।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ସେ ନରୋତ୍ତମ ସାହୁଙ୍କର କଣ୍ଠ ଥି ଇଗିତ ସୁନମା ପୁରାତନ ରଚନାନୁ।

ଇନୁ ଶେଷଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। କଣ୍ଠଶିଳ୍ପୀ ଥିଲେ ତୁଳାରାମ କଲେତ, କମଳ କୁମାରୀ ବେହେରା ଆର୍ ନରୋତ୍ତମ ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସୁନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ପହଲା ଆସନ୍ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ବାବୁଲ ସୁପ୍ରିୟ ଆର୍ ତାଙ୍କର ସାଥୀ, ଗୀତିକାର ଇବ୍ରାହିମ ଅସ୍କ, ସଙ୍ଗୀତକାର ରାଜେଶ ରୋଶନ, ସିନେମା କହୋନା ପ୍ୟାର ହେ।

אלכס קושניר.

ୱାର୍ ସିନେମାରେ ଗୀତ ଶୁଣୁଥିଲି। କଣ୍ଠଦାନ କରିଥିଲେ ଅରିଜିତ ସିଂ ଆର୍ ଶିଳ୍ପା ରାଓ। ସଙ୍ଗୀତ ଦେଇଥିଲେ ବିଶାଲ ଶେଖର। ଗୀତ ଲେଖିଥିଲେ କୁମାର। ଆକେ ସନମରେ ସିନେମାର ଏ ଗୀତ ଶୁଣୁନ। କଣ୍ଠଦାନ କରିଛନ୍ ଅରମାନ ମଲ୍ଲିକ ଆର୍ ପଲକ ମୁଚ୍ଛଲ। ସଙ୍ଗୀତ ଦେଇଛନ୍ ଅମାନ ମଲ୍ଲିକ। ଗୀତ ଲେଖିଛନ୍ ମନୋଜ ଯାଦବ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ପ୍ରଥମେ ହେଡ୍ ସ୍ଟୋରି ପୋର କଥାଚିତ୍ରର ଏ ଗୀତଟି ଶୁଣିବା। ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତକାର ଆର୍କୋ, କଣ୍ଠଶିଳ୍ପୀ ଜୁବିନ ନଟିଆଲ ଏବଂ ନୀତି ମୋହନ।

ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଓ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଏଥର ଜାଭେଦ ମୋହସିନ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଧଡ଼କ୍ ଟୁ କଥାଚିତ୍ରରୁ। ଗୀତିକା ରଶ୍ମି ବିରାଗ, କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ଜୁବିନ୍ ନଟିଆଲ।

ଦିନ 11ଟାରୁ 3ଟା ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟ ମଧ୍ୟରେ ଟାଣଖରାକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ଟାଣଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି, କଥାଚିତ୍ର ସିଂଘମ ରିଟର୍ଣ୍ଣସ୍।

ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ। ସଙ୍ଗୀତ ମିଥୁନ, ଗୀତ ମନୋଜ ମୁନ୍ତାସିର, କଥାଚିତ୍ର ହାଫ୍ ଗର୍ଲଫ୍ରେଣ୍ଡ।

ଶେଷରେ ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ଅରିଜିତ ସିଂ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା, ଗୀତ ରଚନା ଏବଂ କଣ୍ଠଦାନ କରିଛନ୍ତି ସନ୍ଦୀପ ପଣ୍ଡା।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ଗୀତ ରଚନା ପୁଷ୍କକ ପରିଡ଼ା। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଏହି ଗୀତଟି ଶୁଣିବା। ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀ କୁମାର ମୁକେଶ, ଗୀତ ରଚନା ଆରୋହୀ ଅଜିତା, କଣ୍ଠଦାନ କରିଛନ୍ତି ଦୀପ୍ତି ରେଖା।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ ପ୍ରହଲ୍ଲାଦ ନାୟକଙ୍କ ରଚନାରୁ ସମ୍ବଲପୁରୀ ଗୀତ ଶୁଣୁଛନ୍ତି। ଶେଷରେ ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମନସ୍ୱିନୀ ନାୟକ ଏବଂ ଗଗନ ବାଗ।

ସମ୍ବଲପୁରୀ ଗୀତ ଶୁଣୁଥିଲେ କଣ୍ଠଶିଳ୍ପୀ ଥିଲେ ମନୋଶ୍ୱିନୀ ନାୟକ ଏବଂ ଗଗନ ବାଗ। ଗୀତ ରଚନା ପ୍ରହଲ୍ଲାଦ ନାୟକ, ସଙ୍ଗୀତ ଅରୁଣ ସେଠ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ଆଧୁନିକ ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିର ଯୁଗ। ବିଜ୍ଞାନ ମନୁଷ୍ୟ ଜୀବନକୁ ସହଜ, ସୁବିଧାଜନକ ଏବଂ ଦ୍ରୁତ ଗତିଶୀଳ କରିଛି। ବିଜ୍ଞାନର ଏକ ଅମୂଲ୍ୟ ଅବଦାନ ହେଉଛି ଦୂରସଞ୍ଚାର ବ୍ୟବସ୍ଥା। ଦୂରସଞ୍ଚାର ଶବ୍ଦର ଅର୍ଥ ହେଉଛି ଦୂରରେ ଥିବା ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା। ପୂର୍ବେ ଯେଉଁ ସୂଚନା ବା ବାର୍ତ୍ତା ପହଞ୍ଚିବାକୁ ବହୁତ ଦିନ ବା ସପ୍ତାହ ଲାଗୁଥିଲା, ଆଜି ସେହି ସୂଚନା କିଛି ସେକେଣ୍ଡ ମଧ୍ୟରେ ପହଞ୍ଚିଯାଉଛି। ଏହି ଅଦ୍ଭୁତ ପରିବର୍ତ୍ତନର ପଛରେ ଦୂରସଞ୍ଚାର ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋବାଇଲ ଫୋନ୍, ଟେଲିଫୋନ୍, ରେଡିଓ, ଟେଲିଭିଜନ, ଇଣ୍ଟରନେଟ୍ ଏବଂ ଉପଗ୍ରହ ପ୍ରଯୁକ୍ତି ମାଧ୍ୟମରେ ମଣିଷ ଗୋଟିଏ ଦେଶରୁ ଅନ୍ୟ ଦେଶ ସହ ସହଜରେ ସଂଯୋଗ ସ୍ଥାପନ କରିପାରୁଛି। ତେଣୁ ଦୂରସଞ୍ଚାରକୁ ପ୍ରଗତିର ନୂଆ ମୁକ୍ତି ବୋଲି କୁହାଯାଏ। ପୂର୍ବ କାଳରେ ମଣିଷ ଚିଠିପତ୍ର, ଦୂତ ମାଧ୍ୟମରେ ସୂଚନା ବା ବାର୍ତ୍ତା ପଠାଉଥିଲା। ପରେ ପରେ ଟେଲିଗ୍ରାଫର ଆବିଷ୍କାର ହେଲା, ଟେଲିଫୋନ୍ ଓ ରେଡିଓର ଉନ୍ନତି ଘଟିଲା। ଏହାପରେ ଟେଲିଭିଜନ, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଦୂରସଞ୍ଚାର କ୍ଷେତ୍ରରେ ବିପ୍ଳବ ଆଣିଲା। ଆଜି 4G ଏବଂ 5G ପ୍ରଯୁକ୍ତି ମାଧ୍ୟମରେ ଦୂରସଞ୍ଚାର ଅତ୍ୟନ୍ତ ଦ୍ରୁତ ଓ ସୁବିଧାଜନକ ହୋଇପାରିଛି। ଦୂରସଞ୍ଚାରର ବିଭିନ୍ନ ମାଧ୍ୟମ ମଧ୍ୟରେ ଟେଲିଫୋନ୍, ମୋବାଇଲ, ଇଣ୍ଟରନେଟ୍, ରେଡିଓ, ଟେଲିଭିଜନ ଓ ଉପଗ୍ରହ ଗୁରୁତ୍ୱପୂର୍ଣ୍ଣ। ଆଜି ମୋବାଇଲ ପ୍ରତ୍ୟେକ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି। ଏହା ମାଧ୍ୟମରେ ମଣିଷ କଥାବାର୍ତ୍ତା ହେବା ସହ ଭିଡ଼ିଓ କଲ୍, ମେସେଜ୍, ଅନ୍ଲାଇନ୍ ପାଠପଢ଼ା ଏବଂ ବିଭିନ୍ନ ପ୍ରକାରର ବ୍ୟବସାୟ କରୁଛି। ଇଣ୍ଟରନେଟ୍ ଦୂରସଞ୍ଚାରର ସବୁଠାରୁ ବଡ଼ ଆବିଷ୍କାର। ଏହା ମାଧ୍ୟମରେ ଜ୍ଞାନ, ସୂଚନା ଓ ମନୋରଞ୍ଜନ ସହଜରେ ଉପଲବ୍ଧ ହୋଇପାରୁଛି। ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଶିକ୍ଷା ଗ୍ରହଣ କରୁଛନ୍ତି, ବ୍ୟବସାୟୀମାନେ ଅନ୍ଲାଇନ୍ ବ୍ୟବସାୟ କରୁଛନ୍ତି। ଟେଲିଭିଜନ ଓ ରେଡିଓ ସମାଜକୁ ଶିକ୍ଷା, ସୂଚନା ଓ ମନୋରଞ୍ଜନ ପ୍ରଦାନ କରିଥାଏ। ଏହାସହ ଦେଶ ବିଦେଶର ଖବର, ସଙ୍ଗୀତ, କ୍ରୀଡ଼ା ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଦେଶ ବିଦେଶ ସମ୍ପର୍କରେ ଅନେକ ଜ୍ଞାନ ଲାଭ କରୁଛନ୍ତି। ଦୂରସଞ୍ଚାର ଶିକ୍ଷାକୁ ଅଧିକ ସହଜ ଏବଂ ଆକର୍ଷଣୀୟ କରିପାରିଛି। ଅନ୍ଲାଇନ୍ କ୍ଲାସ୍, ଡିଜିଟାଲ ଲାଇବ୍ରେରୀ ଓ ଶିକ୍ଷାମୂଳକ ଭିଡ଼ିଓ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଘରେ ବସି ଜ୍ଞାନ ଲାଭ କରୁଛନ୍ତି। ଦୂରସଞ୍ଚାର ବ୍ୟବସାୟ କ୍ଷେତ୍ରରେ ନୂଆ ବିପ୍ଳବ ଆଣିଛି। ଇ କମର୍ସ, ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ଡିଜିଟାଲ ଟ୍ରାନ୍ଜାକ୍ସନ୍ ମାଧ୍ୟମରେ ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟ ଦ୍ରୁତ ହୋଇପାରୁଛି। ବ୍ୟବସାୟୀମାନେ ମଧ୍ୟ ଘରେ ବସି ବିଶ୍ୱ ବଜାର ସହ ସଂଯୋଗ ସ୍ଥାପନ କରୁଛନ୍ତି। ଭାରତ ଆଜି ଦୂରସଞ୍ଚାର କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳକୁ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚିପାରୁଛି। ଫାଇଭ୍ ଜି ପ୍ରଯୁକ୍ତି ଦେଶର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିଛି। ଏହା ଭାରତକୁ ବିକାଶର ନୂଆ ଦିଗ ଦେଖାଉଛି। ଦୂରସଞ୍ଚାରର ଆଜି ଆଧୁନିକ ସମାଜର ଏକ ଅବିଭାଜ୍ୟ ଅଂଶ ହୋଇପଡ଼ିଛି। ଏହା ମନୁଷ୍ୟ ଜୀବନକୁ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ମନୋରଞ୍ଜନ ସମସ୍ତ କ୍ଷେତ୍ରରେ ଦୂରସଞ୍ଚାର ଅମୂଲ୍ୟ ପ୍ରଦାନ ରହିଛି। ଏହା ନିଶ୍ଚିତ ଭାବେ ଶକ୍ତି ଓ ପ୍ରଗତିର ନୂଆ ମୁକ୍ତି। କିନ୍ତୁ ଏହାର ସଠିକ୍ ବ୍ୟବହାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯଦି ଆମେ ଦୂରସଞ୍ଚାରର ସଦୁପଯୋଗ କରିବା, ତେବେ ଏହା ଦେଶ ଏବଂ ସମାଜର ଉନ୍ନତିରେ ଅଧିକ ସହାୟକ ହେବ। ତେବେ ଶ୍ରୋତା ଭଉଣୀ, ଆଜି ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମରେ ମଞ୍ଚ କଳାକାର ଜୟଶ୍ରୀ ପୁରୋହିତଙ୍କ ସହ ଏକ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ବିଶ୍ୱଭାରତୀ ମିଶ୍ର।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଏ ଅଗଣାରେ ଆପଣମାନଙ୍କ ପାଇଁ ଆମେ ସବୁବେଳେ ବିଭିନ୍ନ ବ୍ୟକ୍ତିତ୍ୱମାନଙ୍କୁ ଆଣି ଭେଟୋଉଛୁ, ଯେଉଁମାନଙ୍କଠାରୁ ଆପଣମାନେ କିଛି ଶୁଣିପାରିବେ ଆଉ ଶିଖିପାରିବେ, ଜୀବନରେ ଆଗେଇବାର ବାଟ ଫିଟେଇ ପାରିବେ। ଆମେ ଗୀତ ଶୁଣୁଛେ, ନାଚ ଦେଖୁଛେ, ଅଭିନୟ ଆଉ କଳାକାର, ଏଇ ଦୁଇଟି ଜିନିଷ କଥା ଯେତେବେଳେ ଆମେ କଥା ହେବା ଶ୍ରୋତା ଭଉଣୀ, ସେଇଠି ଆମେ ନିଶ୍ଚିତ ଭାବରେ କହିବା ଯେ ଆନନ୍ଦଦାୟୀ। ତେବେ ସେଇ ଆନନ୍ଦ ଆମକୁ ଯୋଗାଉଥିବା କଳାକାରମାନେ କେତେ ଦୁଃଖ ନିଜ ଭିତରେ ଚାପି ରଖନ୍ତି, ଦୁଃଖ ରହି ମଧ୍ୟ ସେମାନେ କେମିତି ହସନ୍ତି, ଆଉ ଜୀବନର ଚଲାବାଟରେ ସେମିତି ଝୁଣ୍ଟି ନ ପଡ଼ି ସେମାନେ କେମିତି ଆଗେଇ ଯାଆନ୍ତି, ସେହିସବୁ କଥାକୁ ଆମେ ଆଜି ଆଲୋଚନା କରିବା। ଆଉ ଏମିତି ଜଣେ କଳାକାରଙ୍କୁ ଆମେ ଆଜି ପାଇଛେ ଆମ ଗହଣରେ, ଯିଏକି ନିଜର ବିବାହ ପରେ ହିଁ ତାଙ୍କର ଜୀବନ କଳାକାର ରୂପରେ ସିଏ ଆଗେଇ ନେଇଛନ୍ତି, ଅଦ୍ୟାବଧି ଅନେକ ଗୁଡ଼ିଏ ସମ୍ମାନ ମଧ୍ୟ ପାଇଛନ୍ତି, ଅନେକ ପ୍ରଶଂସା ତାଙ୍କୁ ମିଳିଛି। ତେବେ ଆଉ ଡେରି ନ କରି ଆସନ୍ତୁ ତାଙ୍କୁ ସ୍ୱାଗତ ଜଣାଇବା। ନମସ୍କାର ମ୍ୟାଡ଼ାମ।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ମ୍ୟାଡ଼ାମ, ଆପଣଙ୍କର ପରିଚୟ ଆପଣଙ୍କ ମୁହଁରୁ ଆଜି ଆମେ ଜଣାଇବା ଆମର ଶ୍ରୋତା ଭାଇ ଭଉଣୀମାନେ।
2: ମୋ ନାଁ ହେଉଛି ଜୟଶ୍ରୀ ପୁରୋହିତ।
1: ଜୟଶ୍ରୀ ପୁରୋହିତ ଜଣେ ମଞ୍ଚ କଳାକାର, ତାଙ୍କୁ ଆମେ ପାଇଛେ ଆଜି ଆମ ଗହଣରେ। ତେବେ ତାଙ୍କର କଳାକାର ଭାବେ ଜୀବନର ବାଟ କେମିତି ସିଏ ଫିଟେଇଲେ, ଆଉ କ'ଣ କ'ଣ ସେ ଅଦ୍ୟାବଧି ପ୍ରଶଂସା ପାଇଛନ୍ତି, କେମିତି ତାଙ୍କୁ ସହଯୋଗର ହାତ ମିଳିଛି, କେମିତି ତାଙ୍କୁ ପରିଶ୍ରମ କରିବା ପାଇଁ ପଡ଼ିଛି, ସେସବୁ କଥା ତାଙ୍କ ମୁହଁରୁ ଜାଣିବା। ତେବେ ମ୍ୟାଡ଼ାମ, ଆମର କଥାବାର୍ତ୍ତା ଆମେ ଆରମ୍ଭ କରିବା। ଆମର କାର୍ଯ୍ୟକ୍ରମ ଯେମିତି ଆପଣଙ୍କୁ ଜଣାଥିବ ଯେ ଆମେ ଆମର ଶ୍ରୋତା ଭଉଣୀମାନଙ୍କୁ ଆମେ ଆପଣଙ୍କୁ ଜଣେ ଆଦର୍ଶ ଭାବରେ ଯାହା ଆପଣ ଭୋଗିଛନ୍ତି କିମ୍ବା ଭୋଗୁଛନ୍ତି, କଷ୍ଟ ହଉ ପରିଶ୍ରମ ହଉ, ଯାହା ଆମେ ନାଁ ଦେଇପାରିବା, କ'ଣ କହିବେ? କଳାକାର ଜୀବନରେ କଷ୍ଟ କରିବାକୁ ପଡ଼େ ନା ପଡ଼େ ନାହିଁ?
2: ବହୁତ ପଡ଼େ। ମୁଁ ଗୋଟେ ହାଉସ୍ ୱାଇଫ୍, ଆଉ ମୁଇଁ ତାମାନେ ଘର ଦେଖ୍ବାର୍କେ ପଡ଼ୁଛି, ଛୁଆକେ ଦେଖ୍ବାର୍କେ ପଡ଼ୁଛି, ସବୁକେ ଦେଖ୍ବାର୍କେ ପଡ଼ୁଛି। ତ କଳାକାର ଲାଇନ୍ ବି ଏଟା ନୁହେଁ ଯେ ମାନେ ଖୁସିରେ ଖାଲି, ବହୁତ ଜିନିଷ ମ୍ୟାନେଜ୍ କରିବାକୁ ପଡ଼େ।
1: ନିହାତି, ସେଇଥିପାଇଁ ତ କଥାରେ ଅଛି ଯେ ଜଣେ ଅଭିନେତା ବା ଅଭିନେତ୍ରୀ କଳାକାର ଜଣେ, ସିଏ ମୁହଁରେ ରଙ୍ଗ ବୋଳି ଅନ୍ୟମାନଙ୍କୁ ହସାଏ ସିନା, କିନ୍ତୁ ତା ମନ ଭିତରେ ଅନେକ କଥା ଚାଲିଥାଏ ସେହି ସମୟରେ। ତେବେ କେମିତି ଆରମ୍ଭ ହେଇଥିଲା ମ୍ୟାଡ଼ାମ ଆପଣଙ୍କର ଏଇ ଯାତ୍ରା?
2: ଆକ୍ଚୁଆଲି ମୋର ଗୀତଟା ଛୁଆବେଳୁ ମୋର ବହୁତ ୱିକନେସ୍ ଥିଲା। ମୁଇଁ ସ୍କୁଲ ଟାଇମ୍ରେ ଗାଉଥିଲି, ବହୁତ ସାରା ପ୍ରାଇଜ୍ ବି ପାଇଛେ, କଲେଜରେ ବି ଗାଉଥିଲି ବହୁତ ବଢ଼ିଆ, ସେଠି ବି ମାନେ ବହୁତ ପ୍ରାଇଜ୍ ପାଇଛେ ମୁଇଁ। ତାପରେ ମ୍ୟାରେଜ୍ ପରେ ଆଉ ମାନେ ସେଟା ମୁଁ ଆଉ ନାଇଁ କଲି। ତାପରେ ମୋର ମ୍ୟାରେଜ୍ ହେଲା ପରେ ମୋର ଝିଅକୁ ମୁଁ ସମ୍ବଲପୁର କଳାକେନ୍ଦ୍ରରେ ପୁଷ୍ପାଞ୍ଜଳି ବେହେରା ମ୍ୟାଡ଼ାମ ଯେନ୍ ଅଛନ୍, ସେନୁ ଡ୍ୟାନ୍ସ ଶିଖାଲି। ତାପରେ ଦିନେ କାଣା ହେଲା, ଛୁଆର ଆଡ଼ମିସନ୍ କରିଗଲି। ସେଇଠି ମ୍ୟାଡ଼ାମ କହିଲେ, ତୁମର ଭଏସ୍ ତ ବହୁତ ବଢ଼ିଆ ବୁଇ, ଆଉ ତୁମେ ଗୀତ ଗୁତା ଗାଏସ କାଁ ବୋଲି ବୋଲେ ସେଇଠି ମ୍ୟାଡ଼ାମଙ୍କୁ କହିଲି, ମ୍ୟାଡ଼ାମ ମୁଁ ଛୁଆବେଳେ ଗାଉଥିଲି, କଲେଜରେ ବି ଗାଇଛେ, ଆଉ ନାଇଁ କଲି କିଛି। ମୋର ମାଆର ବହୁତ ଇଚ୍ଛା ଥିଲା ଯେ ମୁଇଁ ଗୀତ ଗାଇକିରି ବହୁତ ଆଗ୍କେ ବଢ଼୍ମି ବୋଲି। ବାକି ମୁଇଁ ବହୁତ ସାହେ ନେଚରର ଥିଲି, ଯେନ୍ଥିର୍ଲାଗି କି ମୁଇଁ ମାନେ ସେ ଫିଲ୍ଡଟା ଛାଡ଼ିଦେଲି, ନାଇଁ ଗାଇଲି ଆଉ। ତାପରେ ସେଇ ଝିଅ ଯେଉଁମାନେ ଯାଇଥିଲି, ସେଇଠି ମ୍ୟାଡ଼ାମ କହିଲେ ଯେ ଆଉ ଗୀତଟି ଗତ କହିଲେ, ସେଇଠି ମୁଇଁ ଗୀତ ଗାଇଲି ବେଲେ ସେ କହିଲେ, ବହୁତ ବଢ଼ିଆ ବହୁତ ବଢ଼ିଆ ଗାଉଛ, ତ ତୁମେ କାଣ କରସ ବେଲେ ମୁଇଁ କହିଲି, ନା ମୁଁ ହାଉସ୍ ୱାଇଫ୍ ପାଏଁ। ବେଲେ ତୁମେ ଗାଇବ, ଗୋଟେ ଅଛି ସମ୍ବଲପୁରୀ ଡେ ବି ହେବାର ଅଛି, ସେତେବେଳେ ଫାର୍ଷ୍ଟ ଟାଇମ୍ ସମ୍ବଲପୁରୀ ଡେ ହେଇଥିଲା ଆମର ସମ୍ବଲପୁରରେ, ତ ସେଇଠି ମୁଇଁ ଗାଇଲି। ମୋର ଫାର୍ଷ୍ଟ ଷ୍ଟେଜ୍ ହେଉଛି ସମ୍ବଲପୁରୀ ଡେରେ।
1: ଆଜ୍ଞା, ତେବେ ସମ୍ବଲପୁରୀ ଦିନ ଠାରୁ ଆରମ୍ଭ ହେଇଛି ଆପଣଙ୍କର ମଞ୍ଚରେ କଳାକାରର ଜୀବନ, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ବାଛି ନେଇଥିଲେ ପୁଷ୍ପାଞ୍ଜଳି ମ୍ୟାଡ଼ାମ, ଜଣେ କଳାକାର ଭାବରେ ସେ ଗ୍ରହଣ କରି ନେଇଥିଲେ। ତ ମ୍ୟାଡ଼ାମ, ଆପଣ ସେ ସମୟରେ କେଉଁ ଗୀତ ଗାଇଥିଲେ ଆପଣଙ୍କର ମନେ ଅଛି, ଯେଉଁ ଗୀତ ଶୁଣି ମ୍ୟାଡ଼ାମ ଆପଣଙ୍କୁ ପ୍ରଶଂସା କରିଥିଲେ ଆଉ ଆପଣଙ୍କୁ ଜଣେ କଳାକାର ଭାବେ ଗ୍ରହଣ କରି ନେଇଥିଲେ?
2: ହଁ ମ୍ୟାଡ଼ାମ, ମନେ ଅଛି ସେ ଦିନଟା।
1: ତେବେ ସେଇ ଗୀତରୁ ଆମକୁ ପଦେ ନିହାତି ଶୁଣିବା ପାଇଁ ଆମେ ଅନୁରୋଧ କରିବୁ।
2: ଆଜ୍ଞା, ଜରୁର।

0: ଖୁବ ସୁନ୍ଦର, ଗୋଟିଏ ଲୋକସଙ୍ଗୀତର ଧାରା ସଜନୀ ଗୀତ। ଆଉ ନିହାତି ଭାବରେ ଆମେ ଏଇଠି କହି ରଖିବା ଯେ ପୁଷ୍ପାଞ୍ଜଳି ବେହେରା ଜଣେ ଲୋକ କଳାକାର ଭାବରେ ତାଙ୍କର ଯେଉଁ ଖ୍ୟାତି ରହିଛି, ମଞ୍ଚ ଅଭିନେତ୍ରୀ ଭାବରେ ତାଙ୍କର ଯେଉଁ ଖ୍ୟାତି ରହିଛି, ସେ ନିଶ୍ଚିତ ଭାବରେ ଆପଣଙ୍କର କଳାକୁ ସେଇଠୁ ହିଁ ଗ୍ରହଣ କରିପାରିଥିବେ, ଜାଣିପାରିଥିବେ, ବାଛି ନେଇଥିବେ ଆପଣଙ୍କୁ। ଆମେ ଖୁବ୍ ସୁନ୍ଦର ଭାବରେ ସେଇ ଜିନିଷଟିକୁ ଅନୁଭବ କରିପାରିଲୁ। ତେବେ ଯେଉଁ ମଞ୍ଚଠୁ ଆପଣ ଆପଣଙ୍କର କଳାକାର ଜୀବନ ଆରମ୍ଭ କଲେ, ସେଇଠି ଆପଣ କେଉଁ ଗୀତ ଗାଇଥିଲେ, କେବେ ଗାଇଥିଲେ, ମନେ ଅଛି?
1: ମୁଇଁ ସେ ଟାଇମ୍ରେ ଗାଇଥିଲି ଆମେ ସମଲପୁରିଆ ଫୁଲରେ, ତ ସେଇଟା ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା, ଦର୍ଶକମାନଙ୍କୁ ବହୁତ ଖୁସି ହେଇଥିଲେ ସମସ୍ତେ ଶୁଣିକିରି।
0: ଆଜ୍ଞା, ତେବେ ନିହାତି ଆମେ ଆମର ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଆଉ ଆମର ଶ୍ରୋତା ଭଉଣୀମାନଙ୍କୁ ମଧ୍ୟ ଏଇ ଗୀତ ଟିକେ ଶୁଣିବା ପାଇଁ ଚାହିଁବୁ, ଅନୁରୋଧ କରିବି ଆପଣଙ୍କୁ।
1: ଆଜ୍ଞା, ମୁଁ ଗାଇ ଦଉଛେ। ଇଚିର୍ ମିଚିର୍ ଧୂପ ଖିର୍ ଖିର୍ ଖଇର୍ ଖାର୍ ବାକ୍ ନା କିଟା ମିଟା ଝୋଲ ହାଡ଼ ଫୁଟେ ଫୁଟେ ମାଂସ।

0: ରାଗୁଲା କାନେ ତହ ଜୁଡ଼ା ଝଲକା।
1: ଖୁବ୍ ସୁନ୍ଦର, ଆଉ ଖୁବ୍ ସୁନ୍ଦର ଆପଣଙ୍କର କଣ୍ଠ ମଧ୍ୟ, ବହୁତ ସୁନ୍ଦର ଗୀତଟିଏ। ତେ ମ୍ୟାଡ଼ାମ୍, ଫେରିଯିବା ଆମେ ଆମର କଥାବାର୍ତ୍ତାକୁ। ମାଆଙ୍କର ବହୁତ ଇଚ୍ଛା ଥିଲା ଯେ ଆପଣ ଜଣେ କଳାକାର ହେବେ, ଗୀତ ଗାଇବେ, ମଞ୍ଚକୁ ଆପଣ ଓହ୍ଲେଇବେ, କିନ୍ତୁ ମା ହେଇ ସାରିଲା ପରେ ହିଁ ଆପଣ ସେ ଜୀବନ ଆରମ୍ଭ କଲେ। ତେବେ ଆପଣଙ୍କର ଝିଅ କଣ କହେ?
2: ମୋର ଝିଅଟା ମାନେ ବହୁତ ଖୁସି ହୁଏ। ସେ ସ୍କୁଲରେ ଯେତେବେଳେ ପଚରାସନ୍ ତାଙ୍କେ ତୁମର ମା କାଣ କରସନ୍, ବେଲେ ସେ ବହୁତ ଗର୍ବରେ କହେ ମୋର ମା ଜଣେ ସିଙ୍ଗର ବୋଲି। ମତେ ସେଇଟା ବହୁତ ଖୁସି ଲାଗେ। ସେ ଏକ୍ସାଇଟେଡଲି ଆସିକିରି କହେ ଏମା ମତେ ବହୁତ ଭଲ ଲାଗ୍ସି, ତୋର ମା କାଣ ଆଇସନ୍ ବେଲେ ସିଙ୍ଗର ହେଇଛନ୍ ବେଲେ ମତେ ବହୁତ ଖୁସି ଲାଗେ ବୋଲେ। ତ ମତେ ବହୁତ ଖୁସି ଲାଗ୍ସି। ବାକି ଦୁଃଖର ଖବର ଇଟା ଯେ ଯେନ୍ ଟାଇମ୍ରେ ମୁଇଁ ଗାଉଛେ ଏଇସବୁ ଷ୍ଟେଜ୍ ମାନକେ ଦେଖିକରି ସେ ବହୁତ ଖୁସି ହେଇତିତେ ଆଜି ଥିଲେ।
1: ନିହାତି ଭାବରେ ଆମେ ଯେତେବେଳେ ବାପା ମାଙ୍କୁ ହରେଇ ଥାଉ, କିନ୍ତୁ ଅଦୃଶ୍ୟରେ ସେମାନଙ୍କର ହାତ ଆମର ମଥା ପରେ ଥାଏ। ମ୍ୟାଡ଼ାମ୍, ଯେଉଁଠି ଥିଲେ ବି ସେ ନିହାତି ଆପଣଙ୍କର ଉପରେ ତାଙ୍କର ଆଶୀର୍ବାଦ ରହିଛି, ଆଉ ରହିଥିବ ମଧ୍ୟ, ଆଉ ସେ ଆପଣଙ୍କୁ ଦେଖି ଖୁସି ମଧ୍ୟ ହେଉଥିବେ, ଏଇ ଦୃଢ଼ ବିଶ୍ୱାସ ଆମେ ରଖୁଛୁ। ତେବେ ଝିଅ, ଆପଣଙ୍କୁ ଯେତେବେଳେ ଜଣେ କର୍ମଜୀବୀ ମହିଳା ଭାବରେ ସେ

0: ପାଇଛି, ବାକି ଶାଶୁଘରଟା ଶାଶୁଘରେ, ମା ଘର ଏଇନା ପାରେ। ବାକି ଗୋଟେ ଜିନିଷ କହିମି, ସପୋର୍ଟ ତ ସମସ୍ତଙ୍କର ଅଛି। ମୋର ଶାଶୁ ବି ସପୋର୍ଟ କରସନ୍, ମୋର ହଜବେଣ୍ଡ ବି ସପୋର୍ଟ କରସନ୍, ମୋର ଶ୍ୱଶୁର ବି ସପୋର୍ଟ କରସନ୍, ମୋର ଡେଡ୍ ଶାଶୁ ବି ଜଣେ ଅଛନ୍, ସେ ବି ମତେ ବହୁତ ସପୋର୍ଟ କରିଛନ୍। ଆଉ ବାକି ବାହାରିଆ ମାନେ ତ ତିଲ କେ ତାଲ କରି କରି କହେସନ୍ କି ଏନ୍ତା ଯାଉଛି, ବ୍ରାହ୍ମଣ ଘରର ବୋହୁ ହେଇଛି ଆଉ ଗୀତ ଗାଇ ଯାଉଛି ବୋଲି ବହୁତ ଜିନିଷ କହେସନ୍, ଶୁଣବାର୍କେ ବି ପଡ଼ସି। ବାକି ମୁଇଁ କେୟାର ନାଇଁ କରେ, ଯେହେତୁ ମୋର ଫ୍ୟାମିଲି ମତେ ସପୋର୍ଟ କରୁଛନ୍, ମୁଇଁ କେୟାର
1: କେବେ
0: ନାଇଁ କରେ।
1: ମାନସିକ କ୍ଷେତ୍ରରେ ଆପଣ ବିଚଳିତ ହେଇଛନ୍ତି କି ଯେତେବେଳେ ନୂଆ ନୂଆ କାମ ଆରମ୍ଭ କଲେ? ଆପଣଙ୍କୁ କୌଣସି କଥା ବାଧିଛି କି?
0: ହଁ, ସେଟା ତ ହେସି। ହଁ, ଅନେକ କଥା ଶୁଣବାର୍ ଲାଗି ପଡ଼ସି, ତ ସେଟା ମାଇଣ୍ଡ ବି ଡିଷ୍ଟର୍ବ ହେସି। ବାକି ମୁଇଁ କେୟାର ନାଇଁ କରେ, ମୁଇଁ ଆଗ୍କେ ବଢି ଚାଲ୍ସି। ଯଦି ସେ କଥା ମାନେ ଯଦି ଶୁଣିଲେ ତ କିଛି କରି ନାଇଁ ପାରନ୍ ଲାଇଫରେ, ତ ମୁଇଁ ସେ କଥା ମାନଙ୍କୁ ଇଗ୍ନୋର କରସି।
1: ନିହାତି ଆମେ ଏଇଠି ଆମର ଶ୍ରୋତା ଭଉଣୀ ମାନଙ୍କୁ ମଧ୍ୟ ଜଣେଇବା ଯେ ଆମେ କଥାକୁ ଗୁରୁତ୍ୱ ଦେବା, ଯୋଉ କଥା ଆମକୁ ଆଗକୁ ବଢ଼ିବାକୁ ଜୀବନରେ ସହାୟକ ହେବ ସେଇ କଥାକୁ ଗୁରୁତ୍ୱ ଦେବା। ଯୋଉ କଥାଟି ଆମର ବାଟରେ ଆମକୁ ପ୍ରତିବନ୍ଧକ ଭାବେ ଦେଖାଯାଉଛି କିମ୍ବା ପ୍ରତିବନ୍ଧକ ଆମ ପାଇଁ ସୃଷ୍ଟି କରୁଛି, ତାକୁ ଆମେ ସେଇଠି ଛାଡ଼ିଦେବା। ଖୁବ୍ ସୁନ୍ଦର କଥା କହିଲେ ମ୍ୟାଡ଼ାମ୍। ଆପଣ ରୋଷେଇ କରନ୍ତି?
0: ଆଜ୍ଞା।
1: ସବୁଠୁ ଭଲ କ'ଣ ରୋଷେଇ କରନ୍ତି?
0: ଘରେ ଆଜି ଯଦି ସମସ୍ତେ ମୋର ଉପରେ ଖୁସ୍ ଅଛନ୍ତି ବେଲେ ରୋଷେଇ ବି ବହୁତ ବଢ଼ିଆ କରେ। ନନଭେଜ, ଭେଜ, ଭେଜରେ ଟ୍ରାଡିସନାଲ ସବୁ ପ୍ରକାର ମତେ ମାନେ ମାନେ ଭଲ କରସି। ବାକି ମା ଘରେ ଆମେ ପାଣି ଗିଲାସେ ବି ଆଣିକିରି ନା ପିଉଥେଇ, ସତ କଥା କହେମି, ମାନେ ଏଇଟା ଗୋଟେ ଅପ୍ରିୟ ସତ ମୁଁ କହିଦଉଛି, କାରଣ ପାଇଁ ଲୁଚେଇବି। ଆଉ ମା ଘରେ ଆମେ ପାଣି ଗିଲାସେ ଆଣିକରି ବି ନାଇଁ। ବାକି ଶାଶୁ ଘରକୁ ଯେତେବେଳେ ଆସିଲି, ଗୋଟେ ମନ୍ଥରେ ମୁଇଁ ବହୁତ ଜିନିଷ ଶିଖିଗଲି। ଆଉ ଏବେ ଗୋଟେ ଏନ୍ତା ଜିନିଷ ନାହିଁ କି ମତେ ନାଇଁ ଆସେ ବୋଲି, ପିଠା ମଣା ଧରିକରି ସବୁ ଜିନିଷ ମତେ ଆସି କରି।
1: ନିହାତି ଝିଅ ଥିଲାବେଳେ ଆମେ ଅଲିଅଳି ଥାଉ, ବାପାଙ୍କ ଘରେ ଯେତେବେଳେ ଆମେ ଥାଉ ସେତେବେଳେ ଆମର ଦାୟିତ୍ୱବୋଧ ସେତିକି ନଥାଏ, ବୋହୂ ହେଇଗଲା ପରେ ଦାୟିତ୍ୱ ବଢ଼ିଯାଏ।
0: ଆଜ୍ଞା।
1: ତ ଖାଇବାରେ ଆପଣ ଯାହା ବନାନ୍ତି ସବୁ ତ ଭଲ ବନାନ୍ତି, ଏମିତି କୋଉ ଜିନିଷ ଅଛି ଯାହା ବନେଇଲେ ଆପଣଙ୍କର ସ୍ୱାମୀ ଆପଣଙ୍କୁ ବହୁତ ପ୍ରଶଂସା କରନ୍ତି?
0: ଏମିତି ତ ସବୁ ବନେ, ସେ ସବୁ ଭଲ ପାଇସନ୍। ବାକି ସ୍ପେସିଆଲି ସେ ମୋର ମାନେ ଏମିତି ତ ସବୁ ଭଲ ପାଇସନ୍, ବାକି ଗୋଟେ ସ୍ପେସିଆଲି ସେ ମୋର ବହୁତ ପସନ୍ଦ କରସନ୍, ସେ ବେଲେ ଲାଉ ପିଠା, ଆମର ଓଡ଼ିଆରେ ସମସ୍ତ ଫେମସ୍ ଜାଣିଥିବେ,
1: ଆଜ୍ଞା,
0: ସେଇଟା ମୁଁ ବନାଏ, ସେ ବହୁତ ଭଲ ପାଆନ୍ତି।
1: ତେବେ ଆମେ ଏଠି କହିପାରିବା ଯେ ଯେଉଁଠି ଆପଣଙ୍କର ମତାନ୍ତର ହୁଏ, ମନାନ୍ତର ହୁଏ, ଆପଣ ଆପଣଙ୍କର ସ୍ୱାମୀଙ୍କୁ ଖୁସି କରିବା ପାଇଁ ଲାଉ ପିଠା ତିଆରି କରନ୍ତି?
0: ନାଇଁ ନାଇଁ,
1: ଖାଲି ଲାଉ ପିଠା ତିଆରି କରନ୍ତି ତାଙ୍କୁ ଖୁସି କରିବା ପାଇଁ ନା ଆଉ କିଛି ତିଆରି କରନ୍ତି?
0: ନାଇଁ, ହେମିତି କିଛି ନାହିଁ, ସେ ସବୁବେଳେ ଖୁସି ହେଇଥାନ୍ତି।
1: ନା ଗୀତ ଗାଆନ୍ତି? ଗୀତ ଗାଆନ୍ତି କି ନାହିଁ ତାଙ୍କୁ ମନେଇବା ପାଇଁ?
0: ହଁ, ଗାଏସି ଗୀତ।
1: ତାଙ୍କର ମନ ପସନ୍ଦର କୋଉ ଗୀତ ଆପଣ ଗାଆନ୍ତି ତାଙ୍କ ମନ ଦୁଃଖ ଥିଲେ ତାକୁ ଖୁସି କରିବା ପାଇଁ?
0: ତାଙ୍କୁ ହିନ୍ଦୀ ଗାନା ବହୁତ ପସନ୍ଦ।
1: ଆଜ୍ଞା।
0: ମତେ ତ ସମ୍ବଲପୁରୀ ପସନ୍ଦ, ବାକି ତାଙ୍କୁ ହିନ୍ଦୀ ପସନ୍ଦ, ତ ସେ ଯେତେବେଳେ ଅପସେଟ୍ ଥିବେ ମୋ ଗୀତଟେ ଗାଇଦେଲେ ସେ ଖୁସି ହେଇଯାଏସନ୍।
1: ଆଚ୍ଛା, ଇଂଲିଶ ବାବୁ ଦେଶୀ ମ୍ୟାମ୍ ନାଇଁ, କୋଉ ଗୀତ ଗାଆନ୍ତି ଆମକୁ ଟିକେ ସେ ଗୀତରୁ ପଦେ ପଦେ ଗାଇକି ଶୁଣାନ୍ତୁ।

0: ସୁନ୍ଦର ଗୀତଟିଏ। ଆଉ ଏମିତି ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କର ବୁଝାମଣା ଲାଗି ରହିଥାଉ, ଆଉ ଭଗବାନ କରନ୍ତୁ କେବେ ଆପଣଙ୍କ ଭିତରେ ସେମିତି ପରିସ୍ଥିତି ନ ଆସୁ ଯେ ଆପଣଙ୍କୁ ଅନ୍ୟର ସାଥ ମାଗିବା ପାଇଁ ପଡିବ, କିମ୍ବା ଆମେ କହିବା ଯେ ସେମିତି ପରିସ୍ଥିତି ଆସୁ ସବୁବେଳେ ଆପଣ ଖୁସିରେ ଥାନ୍ତୁ ଆଉ ପରସ୍ପରର ସାଥ ଦିଅନ୍ତୁ। ଆପଣ ଯେତେବେଳେ ସ୍ୱାମୀଙ୍କୁ ଏଇ କଥା କହିଲେ ଯେ ଏମିତି ଗୋଟିଏ ଅଫର୍ ଆସିଛି ମୋ ପାଖକୁ, ସ୍ୱାମୀଙ୍କର ପ୍ରତିକ୍ରିୟା କଣ ଥିଲା?
1: ସେ ବହୁତ ଖୁସି ହେସନ୍, ମତେ କେନ୍ସି ବି ଜିନିଷ ଅଫର୍ ଆସିଲେ ସେ ପହିଲା ଖୁସି ହେସନ୍, ସେଟା ମୋର ଲାଗି ଗୋଟେ ଗର୍ବର କଥା ହେ। ଆଜି ଇନକେ ବି ଆସିଛେ ସେଟା ବି ଶୁଣିକିରି ସେ ବହୁତ ଖୁସି ଅଛନ୍, ମୁଇଁ ଯେତିକି ଖୁସି ନାନ ସେ ବେଶୀ ଖୁସି ଅଛନ୍।
0: ଆପଣ ଖୁବ ଭାଗ୍ୟବତୀ ତାହେଲେ, ଆଉ ଆମେ ଆଶା କରିବୁ ଏମିତି ତାଙ୍କର ପ୍ରଶଂସା ମିଳୁଥାଉ, ସାଥ ମିଳୁଥାଉ, ଆଉ ପ୍ରତ୍ୟେକ ସ୍ୱାମୀ ସେଇଭଳିଆ ହବା କଥା ଯେ ସ୍ତ୍ରୀ ଯଦି ସଫଳ ହୁଏ ତା ପଛ ଆଡେ ଗୋଟିଏ ପୁରୁଷର ହାତ ଥାଏ, ଆଉ ପୁରୁଷ ଯଦି ସଫଳ

0: ହୁଏ, ପଛପଟେ ନିହାତି ଜଣେ ସ୍ତ୍ରୀର ହାତ ଥାଏ। ଏଇଟା ଖାଲି କହିବାର କଥା ନୁହେଁ, କାହିଁକିନା ସଂସାରର ଚକ ଯଦି ସମାନ ଗତିରେ ସେମାନେ ଚାଲିବେ ତେବେ ସୁଖ ଶାନ୍ତି ସମୃଦ୍ଧି ନିହାତି ପାଇବେ। ତେବେ ମ୍ୟାଡାମ, ଆପଣଙ୍କୁ ଯଦି ଦୁଃଖ ଆସେ, ପରିସ୍ଥିତି ଏମିତି ବାଧ୍ୟ କରେ ଯେ ଆପଣ ମଞ୍ଚକୁ ଓହ୍ଲେଇବାକୁ ଠିକ ହେଇସାରିଥିବ କିନ୍ତୁ ଆପଣ ଯାଇପାରୁନାହାନ୍ତି, ସେଇ ସମୟରେ କେମିତି ଆପଣଙ୍କର ମାନସିକ ସ୍ଥିତି କୁ ସଜାଡନ୍ତି ଆଉ କେମିତି ଆଗ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି?
1: ନାଇଁ, ଠିକ କଥାଟା ତ କହିଛନ୍। ଏନ୍ତା ବି ସିଚୁଏସନ୍ ଜହ ତ ନା ଆସି, ବଟ ଥରେ ଦୁଇଥର ଆସିଛେ। ବାକି ମୁଇଁ ବହୁତ କଷ୍ଟେ ସେଟା ମ୍ୟାନେଜ କରିଛେ। ଠିକ ଯିବାର ଥିବା ଗେଷ୍ଟ ପଳେଇ ଆସିବି, ଏମିତି ଗେଷ୍ଟ ଯେନ୍ ମାନେ କି ସେମାନେ ମୁଇଁ ଗଲେ ପସନ୍ଦ ହିଁ ନାଇଁ କରନ୍। ସେମାନେ ଏଇ ଫିଲ୍ଡରେ ମୁଇଁ ଗଲେ ଯାଉଛେ, ଗୀତ ଗାଉଛେ, ପସନ୍ଦ ହିଁ ନାଇଁ କର, ତ ମତେ ସେସବୁ ବି ଫେସ୍ କରବାର ଲାଗି ପଡ଼ିଛି। ବଟ ଭଗବାନଙ୍କର ଆଶୀର୍ବାଦ, ମୁଇଁ କେବେ ଏନ୍ତା ନାଇଁ ହିଁ କି ମୁଇଁ ନାଇଁ ଯାଇ ବୋଲି, ମୁଇଁ ଏନ୍ତା ସିଚୁଏସନ୍ ଫେସ୍ କରି କରି ବି ମୁଇଁ ଗାଇ ଯାଇଛେ।
0: ସେଇ ବାହାଦୁରୀ ସମସ୍ତଙ୍କର ରହିବା କଥା ଯେ ଆମେ ଚାହୁଁନଥିବା ପରିସ୍ଥିତି ଯଦି ବା ଆମ ସାମ୍ନାରେ ଆସି ଛିଡ଼ା ହେଉଛି, ଆମେ ତାକୁ ପ୍ରତିରୋଧ କରିବା ଆଉ ଆମେ ଆଗକୁ ବାଟ ଚାଲିବା। ଝିଅ ବର୍ତ୍ତମାନ କୋଉ ଶ୍ରେଣୀରେ ପାଠ ପଢୁଛି?
1: ଝିଅ ସେଭେନ୍ଥରେ ପଢୁଛି, ସେଣ୍ଟ ଜୋସେଫରେ ପଢୁଛି, ଆଉ ସିଏ ବି ଗୋଟେ ବହୁତ ବଢିଆ ଆର୍ଟିଷ୍ଟ, ବହୁତ ବଢିଆ ଡ୍ୟାନ୍ସ କରସି।
0: ଆଜ୍ଞା, ତେବେ ପୁଷ୍ପାଞ୍ଜଳି ବେହେରା ମ୍ୟାଡମ, ଯିଏ ଆପଣଙ୍କୁ ଚାନ୍ସ ଦେଲେ, ସୁଯୋଗ ଦେଲେ ଯେ ଆପଣ ଜଣେ କଳାକାର ଭାବରେ ନିଜକୁ ପ୍ରତିଷ୍ଠିତ କରନ୍ତୁ, ତାଙ୍କ ପାଇଁ ଆପଣ କଣ କହିବା ପାଇଁ ଚାହିଁବେ?
1: ତାଙ୍କର ଲାଗି ମୁଇଁ ଯେତେ ବି କହିଲେ ସବୁ କମ ଆଏ, କାରଣ ଆଜି ମୁଁ ମାନେ କହିମି କି ମାନେ ତାଙ୍କର ଲାଗି ବୋଲି ମୁଇଁ ଆଜି ତାମାନେ ଏଇ ଫିଲ୍ଡରେ ଅଛେ। ସତ କହିଲେ ଗଲା, ମୁଇଁ ବହୁତ ସାଏ ନେଚର ଥିଲି, ମତେ ବହୁତ ଲାଜ ଲାଗ୍ସି ଷ୍ଟେଜ କେ ଗଲେ ଆମେ କେନ୍ତା ଗାଏମି, କେନ୍ତା ମତେ ଦର୍ଶକ ମାନଙ୍କୁ ଦେଖିକିରି ନର୍ଭସ ହେସି, ତ ତାଙ୍କର ଲାଗି ବୋଲି ମୁଇଁ ଆଜି ତାମାନେ ଇ ଫିଲ୍ଡରେ ଆଜି ସକ୍ସେସ ହେଇପାରିଛେ, ତ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସେ ମୋର ଖାଲି ମ୍ୟାଡମ ବୋଲି ନୁହେଁ, ମୋର ମାର ମାନେ ଏକ୍ସପେକ୍ଟ ପରେ ସେ ମୋର ମା ଲେଖେ ବିଆନ।
0: ନିହାତି ଭାବରେ ଜଣେ ମାତୃସ୍ଥାନୀୟ ବ୍ୟକ୍ତି ଯେତେବେଳେ ଆମକୁ ପାଛୋଟି ନିଅନ୍ତି ଆଗକୁ ବଢିବା ପାଇଁ, ସେ ଆମକୁ ସାହାଯ୍ୟ କରନ୍ତି, ବାଟ ଦେଖାନ୍ତି, ତେବେ ଆମେ ତାଙ୍କ ପାଖରେ ଚିର ଋଣୀ ରହିବା କଥା। ଆଉ ଏଇ କଥାଟି ମୁଁ ଆପଣଙ୍କୁ ଏଇଥିପାଇଁ ପଚାରିଲି ମ୍ୟାଡମ ଯେ କଥା ଅଛି ଯେ ନାରୀଟିଏ ନାରୀର ଉନ୍ନତି ଦେଖିଲେ ସହ୍ୟ କରିପାରେ ନାହିଁ, କିନ୍ତୁ ଆପଣଙ୍କ କ୍ଷେତ୍ରରେ ସେଇ ଜିନିଷଟି ସେଇଟା ଭୁଲ ବୋଲି ପ୍ରମାଣିତ ହେଇଛି।
1: ନାଇଁ, ସତ କଥା, ଚଲି ସେ ମୋର ଲାଗି ବହୁତ କିଛି ଆଚନି, ମୋର ଲାଇଫରେ ସବୁଠୁ ଇମ୍ପୋର୍ଟାଣ୍ଟ ପର୍ସନ ବି ସେ ଆନ୍। ଖାଲି ମ୍ୟାଡମର ସ୍ନେହ ନାଇଁ ପାଇଁ, ମାର ବି ସ୍ନେହ ମୁଇଁ ପାଇଛେ ତାଙ୍କନୁ, ଆଉ ପାଉଛେ ବି।
0: ଆମେ ଆଶା କରିବୁ ଏମିତି ଆପଣଙ୍କର ସ୍ନେହର ବନ୍ଧନ ଅତୁଟ ରହୁ ଆଉ ଆପଣଙ୍କର ଯାତ୍ରା ବି ସେମିତି ଚାଲୁ। ତେବେ ଟିମ୍ରେ କେତେ ଜଣ ମେମ୍ବର ଅଛନ୍ତି ମ୍ୟାଡମ?
1: ସମ୍ବଲପୁର କଳାକେନ୍ଦ୍ରରେ
0: ଆଜ୍ଞା
1: ଆମେ ଟୋଟାଲ 85 ମେମ୍ବର ଅଛୁ। ସେ ସମ୍ବଲପୁର କଳାକେନ୍ଦ୍ରର ମୁଁ ହଉଛି ସାଧାରଣ ସମ୍ପାଦିକା, ଡାଇରେକ୍ଟର ହଉଛନ୍ ବିପିନ ବିହାରୀ ଦାସ, ଯେ କି ସେ ବି ମତେ ବହୁତ କିଛି ଶିକ୍ଷା ଦେଇଛନ୍, ତାଙ୍କର ବି ଆଶୀର୍ବାଦ ଅଛି ମୋର ଉପରେ, ସେ ବହୁତ କିଛି ମତେ ଶିଖେଇଛନ୍। ତାଙ୍କର ଲେଖାର ଗାନା ମାନେ ଆଜି ଷ୍ଟେଜରେ ମୁଁ ଗାଇକରି ସକ୍ସେସ ହେଇଛି, ଡାଲ ଖାଇ ରସର କେଲି ହେଲା ସବୁ।
0: ସେଇ କଥା ମୁଁ ପଚାରିବା ପାଇଁ ଚାହୁଁଥିଲି ମ୍ୟାଡମ, ଯେ ଆମେ ପୁଷ୍ପା ମ୍ୟାଡମଙ୍କ କଥା ତ ଜାଣିଲେ, ତେବେ ବିପିନ ବିହାରୀ ଦାସ ଆଜ୍ଞା ସିଏ ଯୋଉ ଗୀତ ରଚନା କରିଛନ୍ତି, ଆପଣ ତାକୁ ମଞ୍ଚରେ ଗାଇ ପ୍ରଶଂସା ପାଇଛନ୍ତି, ସେ ଗୀତରୁ କିଛି ଆମେ ଶୁଣିବା ପାଇଁ ଅନୁରୋଧ।
2: ମୁଲକି ହସିର ଚାନି ଛଟା ଦେଖି ଦେଲେ ବଡା ମିଠା, ଇଟା କାଏ ଭାବ ପିରତି, ହାଏ ଗୋ ସତେ ଇଟା କାଏ ଭାବ ପିରତି। ମୁଲକି ହସିର ଚାନି ଛଟା ଦେଖି ଦେଲେ ବଡା ମିଠା, ଇଟା କାଏ ଭାବ ପିରତି, ହାଏ ଗୋ ସତେ ଇଟା କାଏ ଭାବ ପିରତି। ଏ ଉଦିଆ ଚାହ୍ନ ଗୋ ମୋର ଦିଶୁଛି କେଡେ ସୁନ୍ଦର, ଇଟା କାଏ ଭାବ ପିରତି, ହଏ ଗୋ ସତେ ଇଟା କାଏ ଭାବ ପିରତି। ଏ ଉଦିଆ ଚାହ୍ନ ଗୋ ମୋର ଦିଶୁଛି କେଡେ ସୁନ୍ଦର, ଇଟା କାଏ ଭାବ ପିରତି, ହଏ ଗୋ ସତେ ଇଟା କାଏ ଭାବ ପିରତି।
0: ଖୁବ ସୁନ୍ଦର। ଏବେ ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରିବି ମ୍ୟାଡମ, ଜଣେ ଝିଅ ଯେତେବେଳେ ମଞ୍ଚକୁ ଓହ୍ଲାଏ, ସେ ସାଇ ପଡ଼ିଶାଠୁ ଆରମ୍ଭ କରି ବନ୍ଧୁ ବାନ୍ଧବଙ୍କଠୁ ଆରମ୍ଭ କରି ଅନେକ ଜାଗାରେ ଅନେକ କଥା ଶୁଣିଥାଏ, କିଛି ପ୍ରଶଂସା ଶୁଣେ, କିଛି ନିନ୍ଦା ଶୁଣେ, କିଛି କଥା ତାକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିବା ବେଳେ କିଛି କଥା ତାକୁ ପଛକୁ ଟାଣି ଆଣେ। ଆପଣ କଣ କହିବା ପାଇଁ ଚାହିଁବେ ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେଇମାନଙ୍କୁ? ସେଇ କଥାକୁ ଆପଣ ନଜରରେ ରଖନ୍ତୁ, ଜଣେ ମହିଳା ଭାବରେ କଣ କହିବା ପାଇଁ ଚାହିଁବେ?
1: ସମସ୍ତେ ମାନେ ଆଗକେ ବଢ଼ବାର ଲାଗି ତ କିଏ ଏନକରେଜ ନାଇଁ କରନ୍, ବାକି ପଚକେ ଘୁଚବାର ଲାଗି ଆଜି ଡେଟରେ ସମସ୍ତେ ଅଛନ୍। ଆମକୁ କାହାରିର କଥା ଶୁଣବାର ନାଇଁ ନ, ଆମର ଯେନ୍ ଟ୍ୟାଲେଣ୍ଟ ଆମକୁ ଦେଖାବାର ଅଛେ ସେଟା ହେଲେ ଆଗକେ ବଢ଼ି ପାର୍ମା, ଆଉ ଯଦି ଲୋକଙ୍କର କଥା ଶୁଣମା ତ ସେଇନୁ ହିଁ ରହିଯିମା। ତ ମୁଁ ଏଇସବୁ

0: ଶ୍ରୋତା ଭଉଣୀ, ବର୍ତ୍ତମାନ ତ ସମୟ ସରିଆସିଲାଣି। ଏହି ଭକ୍ତି ଗୀତ ସହ ଆଜିର ଘର ସଂସାର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ।

0: ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମେ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800 1178 00 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିସ୍ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷତ୍ରିୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I'm Shagun Chopra with the Midday News. The headlines. Prime Minister Narendra Modi to reach Gothenburg this afternoon on a two-day visit to Sweden. Will hold talks with Swedish Prime Minister Ulf Kristersson to review cooperation in trade, green transition, AI and defence. India and Netherlands elevate bilateral relationship to strategic partnership. 17 agreements signed to strengthen collaboration in key areas. India condemns attacks on commercial shipping in Strait of Hormuz as unacceptable. Says disrupting freedom of navigation cannot be justified. World Health Organization declares Ebola outbreak in Congo and Uganda a public health emergency of international concern. IMD issues heavy to very heavy rainfall alert at isolated places over Andaman and Nicobar Islands, sub-Himalayan West Bengal and Sikkim today. And Nepali mountaineer Kami Rita Sherpa creates history by climbing Mount Everest for 32nd time, breaking his own record. And now the news in detail. Prime Minister Narendra Modi will reach Gothenburg today on a two-day visit to Sweden, marking a historic milestone in India-Sweden relations. He will hold bilateral talks with Swedish Prime Minister Ulf Kristersson to review cooperation in trade, green transition, AI, emerging technologies, startups, resilient supply chains, defence, space, climate action and people-to-people ties. This visit is the third leg of Prime Minister Modi's UAE and European tour and is first to Europe since the India-EU Free Trade Agreement took effect in January 2026. A report from our correspondent covering the visit.
2: During the Sweden visit, Prime Minister will hold bilateral talks with the Swedish Prime Minister Ulf Kristersson to review the entire gamut of bilateral relations and explore new avenues of cooperation to enhance bilateral trade. They are also expected to hold discussions on avenues of collaboration in green transition, AI, emerging technologies, startup, resilient supply chain, defense, space, climate action and people-to-people ties. The two Prime Ministers will also address the European Roundtable for Industry, a leading pan-European business leaders forum, along with Her Excellency Ms. Ursula von der Leyen, President of the European Commission. While talking to Akashwani, Mr. Robin Sukhia, CEO of India-Sweden Business Council, underlines the importance of people-to-people connect and the excitement of hosting Indian Prime Minister for the second time.
3: I work from a business council's perspective. People is everything, and meeting is everything. So once the meetings, it means that there's another step we're crossing, another step on the ladder. You know, we're just moving forward and forward. And coming to Sweden, we are very honored to have him here, of course. And given the areas that they are looking at, and hopefully we'll announce, then we will see those industries and I think the entire economic exchange hopefully also see a result from that. So that's very important.
2: The business and industries across Sweden are excited with the visit of Prime Minister and hold high hopes regarding the outcome of the visit. Sakshi Singh, Akashwani News, Gothenburg, Sweden.
1: Yesterday, in the second leg of the Prime Minister's tour, India and the Netherlands elevated their ties to a strategic partnership and inked 17 agreements to boost cooperation in defence, critical minerals and other key sectors. Mr. Modi and Mr. Yetin also called for freedom of navigation and global flow of commerce through the Strait of Hormuz while opposing any restrictive measures and reaffirmed their support for ongoing initiatives in this regard, according to a joint statement. India has strongly condemned attacks on commercial shipping in the Strait of Hormuz, calling them unacceptable. India's permanent representative to the UN, P. Harish, said targeting civilian crew and disrupting freedom of navigation cannot be justified. He was speaking at a special meeting of the United Nations Economic and Social Council on safeguarding global energy and supply flows.
4: Targeting of commercial shipping, endangering civilian crew, impeding freedom of navigation in the Strait of Hormuz are unacceptable. International law in this regard must be fully respected. Open and predictable trade flows must be preserved and fragmentation avoided. Coordinated efforts are needed to stabilize energy markets and support countries facing external and fiscal pressures. Strengthening multilateral financial support mechanisms will also be critical in this regard. This crisis underscores the importance of combining immediate response with long-term transformation.
1: His remarks came days after an India-flagged commercial vessel was attacked off the coast of Oman. The World Health Organization, WHO, has declared the Ebola outbreak in the Democratic Republic of the Congo and Uganda a public health emergency of international concern. WHO Director General Tedros Adhanom Ghebreyesus announced the decision after more than 300 suspected cases and 88 deaths were reported. WHO in a social media

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ

କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାରୁ ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର

ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ମନମାର୍ଜିଆ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଶୈଳୀ ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ, କଣ୍ଠଶିଳ୍ପୀ ହର୍ଷଦୀପ କୌର ଏବଂ ଜାଜିମ ଶର୍ମା।

ଶେଷରେ ସିମ୍ବା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗଚି, କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ, ଆଶିଷ କୌର ଏବଂ ତନିଷ୍କ ବାଗଚି।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।
1: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ତେଙ୍ଗନାର ସମାଜ ନୁ ଉଜ୍ଜାଗି ଲଗାନ୍ ମୁଣ୍ଟା ଜିନିଷ ନିହାତି ଦରକାର ଖାତିରି ବୋଲିକିରି ଆଦାନ ତେଙ୍ଗା ଭିଲ୍ କେର୍କିଛି ଆବଡ଼ାଦ ଗୁଠି ମଞ୍ଜା ଯେ ଅନ୍ନା କା ମୋହନା କୁର୍ନା କା ଆତ୍ନା ଆରୁଣ୍ଟା ରାହନାଦ ହେଲେ ଅନ୍ନା କା ମୋହନା ଯଦି ବଥ ହେଲେ ନାମ ଏନ୍ଦିର ଅନାଲଦତ୍ତ ମହାଲଦତ୍ତ ମାଣ୍ଡି ଆଢ଼ା ଇଦତ୍ତା ଖାଇକା ଚାହା ତାର୍ପରେ ଆସମା ଇଞ୍ଜୁ ଆହାଡ଼ା ଯାହା ନାମ ଚାଷ ନାନାଲଦତ୍ତ ଆଦାନଗୁଠି ନାମ ଅନାଲଦତ୍ତ ମହାଲଦତ୍ତ ଇ କଥାତ୍ତା ଆଉ ଇ ଅନ୍ନା ମୋହନାଧି ଜରୁରୀ ଦୁ ଉଜ୍ଜାଗେ ଲାଗାନ୍ ହେଲେ ନାମ ଯେହେତୁ ସମାଜ ନୁ ଉଜ୍ଜାଲଦତ୍ ସମାଜ ନୁ ଚାଲରାଗେ ଲାଗାନ୍ ନାମ କୁରଥ ବନେ ଖାଣ୍ଡେ କା ଭଲଗିରି ଖାଣ୍ଡେ ଆତ୍ମତ ହେଲେ ଯାଇ ସମାଜର ନା ଭିଡ଼ରତ ହେଲେ କୁର୍ଣ୍ଣା କା ଆତ୍ନା ବୋଧି ବାଢ଼େଟି ଜିନିଷ ତୁ ତାଙ୍କେ ସାଙ୍ଗେ ସାଙ୍ଗେ ଏକା ସାନ ରଥ ରାଗେ ଅଣ୍ଟା ଆଡ଼ପା ହେଲେ ଅନତ ମହତ କୁରତ ଆତ୍ମତାରୁ ଯଦି ଭଲ ଆଡ଼ପା ପାଲି ଅଣ୍ଟା ଆତିଲି ହେଲେ ଆସାନ ରାଙ୍ଗତ ଆଗଲି ନାମେ ପୁର୍ଖା ଗୁଠିର ଯାହା ତେଙ୍ଗନାର ଯେ ଯେନ୍ତା ଆଡ଼ପା ପାଲି ରାଚା ହନେ ରାଲିଆର ଆରୁ ଆକୁନ୍ ଧୀରେ ଧୀରେ ସମାଜବୋଧ ଟିକେ ଆଖିଲି କେରାଦିନ ବୁଲିକିରି ଭଲ ଭଲ ଆଡ଼ପା ପାଲି ନାନାଲନାର ଆଉ ରାଲନାର ଆରୁ ବନେ ପାଚିଲି ଯଦି କଥ ହେଲେ ତା ହାରବୁନୁ ରାଲିଆର ବୁଲିକିରି ତେଙ୍ଗା ଖାତିର କିଛି ଆଉ ଯାହା ବି ମାନନା ଇ ମୁଣ୍ଡା ଜିନିଷ ବୋଧ ଯଦି ନାମେ ସାନ ଆତିଲି ହେଲେ ତା ନାମ ଉଜ୍ଜା କାଙ୍ଗତ ହେଲେ ଖାଲି ଉଜ୍ଜତ କଥ ଖାନ ନାମେ ଜିଆନୁ ଯଦି ଖୁସିବାସୀ ମାନନାଗେ ଲାଗାନ ଯଦି କିଛି ମାନଲା ଦିନ ହେଲେ ଆ ଜିଆଦ ଜିଆ ମାଲିଦୁ ହେଲେ କାନେ ଖୁସିବାସୀ ମାନତ ଖୁସିବାସୀ ମାନାଗେ ଲାଗାନ ପାଞ୍ଚ ଲୋକ ସାଙ୍ଗେ ନାମ ଅକତିଲତ ମିଶ୍ରତ କାଚେନେଖରତ ଆରୁଣ୍ଟା ବଢ଼େଟେ କଥା ମାଞ୍ଜା ଯେ ଯଦି ସାମିଆ ହାକରା ହେଲେ ନାମ ଗୀତୁ ପାଡ଼ତ ନାମେ ବାଜା ବନା ଛତ୍ ହେଲୁ ଆସତ ଆରୁ ନାଲତ ଭି ତା ନାମେ ଜିଆଗେ ସାଙ୍ଗେ ଇ ଯେନ୍ ସଙ୍ଗୀତ ବାଲଦାତ ଆଦାଦ ଜଡ଼ରା ଆରୁ ଆତଲି ହେଲେ ଭଲକିରି ଯଦି ଜିଆବନ ଜିଆ ଲେଖା ଉଜ୍ଜାଗେ ଲାଗାନ ଚାହୁଁଥିଲେ ଅନତ ମହତ ଆତ୍ତତ କୁରତ ଆରୁ ଭଲ ଆଡ଼ପା ପାଲି ନୁ ଅଣ୍ଟା ରତ ଆରୁ ପାଞ୍ଚ ଲୋକ ଗେ ସାଙ୍ଗାନ ନାମ ମିଶ୍ରତ ଆରୁ ଇ ମନୋରଞ୍ଜନ ଭିଲ୍ କାମ ଥାଲେ ଯାଇ ନାମେ ଜିଆ ଗେ ଅଣ୍ଟା ସାର୍ଥକତା ମାନ ତେଙ୍ଗନା କଥା ଯେ ଗୀତୁ କା ନାଲନା କା ଆଚ୍ନା ବନ ଛାଡ଼ିକିରି ନାମେ ଜିଆ ଉଜ୍ନାବୋଧ ପୂର୍ଣ୍ଣାଙ୍ଗ ପଲ୍ଲୀ ହିଁ ମାନା ତା ଇନ୍ନା ବରା ଗୀତୁ ଖାଲି ବେନତ ପହଲା ଗୀତୁ ବନ ପାଡ଼କାନାର ଚୈତନ ବରିହା ଆଉ ତମେ ଦଲ ଆଦଲ ଭିତରେ ରାନାର କୁନି ନୁନ ସୁକାନ୍ତି ବରିହା ମହିମା ପ୍ରଧାନ କସ୍ତୁରୀ ଛତ୍ରିଆ ପୁଲ ନୁନ କୃଷ୍ଣ ନୁନ ରାମପ୍ରସାଦ ବରିହା ରତନ ମାଝି ଆଉ ରମଣୀ ବାଘ ହେଲେ ଇ ଗୀତ ବନ ନାମ ଯେତେବେଳେ ବେଞ୍ଜା କାମଦାତ କା ବରୁ କାମଦାତ ହୁ ବାକେନ୍ ପାଡ଼ନାର ଆରୁ ନାଲନାର ହୁ ଗୀତ ବନ ମେନତ୍।

0: ଇନ୍ନା ତମେ ନିଜକାତ ଚୈତନ ବଢ଼ିଆ ଆଉ ତମେ ଦଲ ପାଡ଼କା ଯୋଡ଼େ ଗୀତ ଆ ଗୀତ ଗୁଠିନ ପାଡ଼କା ଚାର କୁନି ନୁନ ସୁକାନ୍ତି ବଢ଼ିଆ ମହିମା ପ୍ରଧାନ କସ୍ତୁରୀ ଛତ୍ରିଆ ପୁଲ ନୁନ କୃଷ୍ଣ ନୁନ ରାମପ୍ରସାଦ ବଢ଼ିଆ ରତନ ମାଝି ଆଉ ରମଣୀ ବାଗ ହେଲେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜେତେ ରିନ୍ ଫିର୍ ଘାଏ ଜୁହାର।
1: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାଖା ପପୁ ଝକା ଝକା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଫେମସ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ଗୋସ୍ୱାମୀ ଏବଂ ସୂର୍ଯ୍ୟ ବିଶ୍ୱକ। ଗୀତରଚନା ନବୀନ ତ୍ୟାଗୀ। କଣ୍ଠଶିଳ୍ପୀ ଜୁବିନ ନଟିଆଲ ଏବଂ ଜୋନିତା ଗାନ୍ଧୀ।

0: 1200 ବର୍ଗ ଫୁଟରୁ ମାସିକ 15,000 ରୁ 18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ଆତିଫ ଅସଲାମ ଏବଂ ତୁଲସୀ କୁମାର, ଗୀତିକାର କୁମାର, ସଙ୍ଗୀତକାର ରୋଚକ କୋହଲି, କଥାଚିତ୍ର ସତ୍ୟମେବ ଜୟତେ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏଥର ମିତବା ଦାସ ଅଞ୍ଜନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ସିମଲା ମିର୍ଚ୍ଚ କଥାଚିତ୍ରରୁ। ଗୀତ ରଚନା କୁମାର, ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଷ୍ଟେଭିନ୍ ବ୍ୟାନ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟି ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ। ଗୀତିକାର ଗୁଲଜାର, ସଙ୍ଗୀତକାର ପ୍ରୀତମ, କଥାଚିତ୍ର ଦ ସ୍କାଏ ଇଜ୍ ପିଙ୍କ।

ଶେଷରେ ଜବରିଆ ଯୋଡ଼ି କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର ରଶ୍ମି ବିରାଗ, ସଙ୍ଗୀତକାର ତାନିଷ୍କ ବାଗଚି, କଣ୍ଠଦାନ କରିଛନ୍ତି ୟାସିର ଦେଶାଈ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପାଞ୍ଚଟା ଦେଶ ଗସ୍ତର ତିନି ନମ୍ବର ପର୍ଯ୍ୟାୟ ଆଜି ସ୍ୱିଡେନ୍ର ଗୋଥାନବର୍ଗଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସାଙ୍ଗେ କରିବେ ଦ୍ୱିପାକ୍ଷିକ ଆଲୋଚନା। ହରମୁଜ ପ୍ରଣାଳୀ ଥି ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକେ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପହିଲା ପର୍ଯ୍ୟାୟ ଆଜିଠାନୁ ପାଞ୍ଚଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ଗୃହ ତାଲିକା ଆଉ ଗଣନାର କ୍ଷେତ୍ର କାମ ହେଲା ମୂଲ। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତରୁ 38 ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ଓଡ଼ିଶାକେ ଆଜିଠାନୁ ଦୁଇଦିନିଆ ଗସ୍ତ ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଆଇବା 31 ରବିବାର ଦିନ ଦେଶବାସୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇଟା ହେବା ତାକର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ଉଚ୍ଚ ରକ୍ତଚାପ ଆଉ ଇ ବାବଦ ଭିନ୍ ଭିନ୍ ସମସ୍ୟା ନେଇକରି ସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଇଣ୍ଟରନେଟ୍ ସହିତ ଅଲଗା ସୂଚନା ଆଉ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମଥି ସାମାଜିକ ଆଉ ଅର୍ଥନୈତିକ କ୍ଷେତ୍ରଟି ପରିବର୍ତ୍ତନ ଆନ୍ବାର ସାଙ୍ଗେ ସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜି ପାଳନ ହେଉଛି ବିଶ୍ୱ ଦୂରସଞ୍ଚାର ଆଉ ସାମାଜିକ ସୂଚନା ଦିବସ। 2026-27 ବର୍ଷ ଲାଗି ଭାରତୀୟ ସେନାଥି ନିଯୁକ୍ତି ଲକ୍ଷ୍ୟଟି ଅଗ୍ନିବୀର ଯୋଜନା ଆଉ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାନୁ ହେବା ମୂଲ। ଆଇପିଏଲ୍ ଥି ଏହାଦେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ପଞ୍ଜାବ କିଙ୍ଗ୍ସ ଭିତରେ ଚାଲିଛି ମ୍ୟାଚ୍। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ଓଭର ଥି ଗୋଟେ ୱିକେଟ୍ ହରିକରି କରିଛି 49 ରନ୍। ବେଲବୁଡ଼ାର 7:30 ବଜେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଖେଳାଯିବା 2 ନମ୍ବର ମ୍ୟାଚ୍। କାଲ ବୈଶାଖୀ ପ୍ରଭାର୍ଥୀ ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଘଡ଼ଘଡ଼ି ବିଜୁଳି ଆଉ ବର୍ଷା ହେବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଛିଡ଼ ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

ଆମେ ସିନା ଜାଣୁଛୁ ଆପଣ ସୁରେ ନାଇଁ ଆନ୍ ବୋଲି ନୂଆ ନୂଆ ଯେନ୍ ଶ୍ରୋତା ଏଛେନକା ଦେଖୁନ କରିଥିଲେ ଗୁଟେ ଛତିଶଗଡ଼ ବେଲେ କେନ୍ତା କରି ଜାନବେ ସେମାନେ ହେତିର୍ ଲାଗି ଆପଣ ଆଜ୍ଞା ଯେତେବେଲେ ଆମକୁ ଫୋନ କରିବେ ଆପଣଙ୍କର ନାଁ ଗାଁଟା ଆଗ କହିଦେବେ ବୋଲେ ସେମାନେ ବି ଜାଣବେ ନା ଯେ ଇଏ ଫୋନ କରିଥିଲେ ବୋଲି କେନ୍ତା ଅଛନ୍ ଆପଣ ଆମେ ମାନେ ବି ବହୁତ ବଢିଆ ଅଛୁ ଆଜି କେନ୍ ଗୀତ ଶୁଣମା ଆଜ୍ଞା ମହମ୍ମଦ ରଫିଙ୍କୁ ଶୁଣବେ ଆପଣ ଆଚ୍ଛା ବହୁତ ସୁନ୍ଦର ଗୀତଟେ ବାଛିଲେ କାଶ୍ମୀର ଯାଇଛନ୍ ଆଜ୍ଞା କାଶ୍ମୀର ର ଏଇଟା କାଶ୍ମୀର ଫିଲ୍ମ ଗୀତ ନାଇଁ କାଶ୍ମୀରରେ ଏଇଟା ସୁଟିଂ ହେଇଛେ ଆଉ କେନ୍ କେନ୍ ଆଡ଼େ ବୁଲି ବୁଲା ଯାଇଛନ୍ କି ନାଇଁ ଆଇ ହଁ ଖରା ତ ହଉଛେ କିନ୍ତୁ ତ ବର୍ଷା ବି ହେଇଯିବା ଏ ଭିତରେ ବର୍ଷା ବି ହେବା କାଁ କରିକି ଆମର ମୌସମୀ ତ ଛୁଇଁଲା ନ ଅଛି ନିକା ଆଣ୍ଡାମାନ ନିକୋବର କେ ବେଲେ ଖରା ତ ହେବା ଆଜ୍ଞା ଆଉ ଆମର ବୈଶାଖ ଜ୍ୟେଷ୍ଠ ମାସେ ଖରା ନା ହେବା ବୋଲେ ଆର୍ ହେବା କାଁ ଶୀତଳ ଷଷ୍ଠୀ ନା ହେଲେ ହେଲେ ବର୍ଷାଟେ ହେବା ବେଲେ ଆର୍ ମାସେ ବାଲି ବୋଲୁନ୍ ତ ମାସେ ହେଲେ ଟିକେ ବୋଧେ ଶୀତଳ ହେବା ଧରା କିନ୍ତୁ ଆମର ଭୁଲ ଲାଗି ତ ଆଜ୍ଞା ବାର ମାସି ଖରା ହେଲାନ ଆଉ ଶୀତ ଦିନେ ବି ଆର୍ ଶୀତ କାଇଛେ ଦଶରା ମାସ ବେଲକେ ଯେନ୍ ଶୀତ କରେ ଦଶରା ପୂଜା କେ ଆଉ ସେଟା ତ ସରି ହଜିଗଲାନ ବେଲେ ଚଲେ ଆମେ ଦେଖିଛୁ ଦଶରା ମାସକେ ବି ବହୁତ ଶୀତ କରୁଥିଲା ରାତି ରାତ ହେଇଗଲା ବେଲେ ଥଣ୍ଡା ଲାଗେ ଆର୍ ପଣା ସଂକ୍ରାନ୍ତି ନାଇଁ ଗଲେ ଲୋକ ତ ବାହାରେ ନାଇଁ ଶୁଉଥିଲେ କହୁଥିଲେ ପଣା ସଂକ୍ରାନ୍ତି ନାଇଁ ଗଲେ ଗାଧବୁ ବେଲେ ବି ଦେହ ଖରାପ ହେବା ବାହାରେ ଶୁଇବୁ ବେଲେ ବି ଦେହ ଖରାପ ହେବା ଯେନ୍ଟା ଦୁଆରେ ଶୁଉଥିଲେ ଆଜି ତ ସେ ସିଷ୍ଟମ ଆଉ ନାଇଁ ନ ଆମର ଛୁଆମାନେ ଆମର ଛୁଆମାନେ ସବୁ ନାଇଁ ଜାନନ୍ ଆଜ୍ଞା ବାହାରେ ଶୁଇବାର ମଜାଟା ଛତ ଉପରେ ଶୁଇବାର ମଜାଟା ଆଉ ସେମାନେ ସେଟା ନାଇଁ ପାନ୍ ଏସି କୁଲର ତଲେ ଶୁଛନ୍ ଠିକ ଅଛି ଆଜ୍ଞା ଖରା ତ ହେବା ଖରା ବର୍ଷା ବି ହେବା କାଁ କର୍ମା କିନ୍ତୁ ଟିକେ ଖାଲି ଆମେ ସାବଧାନ ରହିକରି ଯେନ୍ତା ଆମକୁ ଅଂଶୁଘାତ ନାଇଁ ହେବା କି ଆମର ଛୁଆମାନଙ୍କୁ ଯେନ୍ତା ଅସୁବିଧା ନାଇଁ ହେବା ଦେହ ପା ଖରାପ ନାଇଁ ହେବା ସେ ପ୍ରତି ଧ୍ୟାନ ଦେବାକେ ପଡ଼ବା ଆଉ ସମୟ ସଙ୍ଗେ ତ ଆମକୁ ଯେନ୍ତେ ହେଲେ ପାହା ମିଶେଇକରି ଚାଲବାର ଅଛେ ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା ହଁ କହୁନ କାକାକେ ଡେଡିକେଟ କର୍ମା ଧନ୍ୟବାଦ ଆଜ୍ଞା ମୋର ବହୁତ ପସନ୍ଦର ଗୀତ ଏଇଟା ସମସ୍ତଙ୍କୁ ଡେଡିକେଟ୍ କରିଦେଲେ ଯାହାକେ ଭୁଲି ବି ଗଲେ କାର୍ଯ୍ୟକ୍ରମ ମାଧ୍ୟମରେ ତାକୁ ଆମେ ଡେଡିକେଟ୍ କରିଦେଉଛୁ ଗୀତ ଆଉ ସମସ୍ତେ ମିଶିକିରି ଆସୁନ୍ ସୁନ୍ଦର ଗୀତଟା ଶୁଣମା ଆଜ୍ଞା।

0: ಹಲೋ ಚಂದ್ರಿ,
1: ನಮಸ್ಕಾರ. ಆಗ್ಯಾ ಆಗ್ಯಾ ಭಾಗ ಆಗ್ಞಾ, ಆಪಣ ଆମର କାର୍ଯ୍ୟକ୍ରମ କେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା? ନା କୋଇ କିଆ ସିଙ୍ଗାର, ଫିର ବି କିତନେ ସୁନ୍ଦର ବଢିଆ ଗୀତଟେ ବାଛିଛନ୍ ଆଜ୍ଞା। ଆଉ ଆପଣ କେନ୍ତା ଅଛନ୍? କେନ୍ତା ଅଛନ୍? ଦେହ ପା ଠିକ୍ ଠାକ୍ ଅଛେ ତ? ସାରଲାନ ଏଟା? ହଁ ଆଜ୍ଞା, ଖରା ଯେନ୍ ହଉଛେ ଟିକେ ଦେଖି ଚାହିଁକିରି ଚଲବେ। ହଁ, 11 ବଜେ ନୁ 3 ବଜେ ତକ ବାହାରବେ ନାଇଁ, ଆମେ ସବୁବେଲେ କହୁଛୁ ଆଜ୍ଞା। କାଁ କରିକି ଏହେଦେ ଝାଉ ମାରବାର ପୁରା ଚାନ୍ସ ଟା ବହୁତ କେତେ କି ଦେଖିନି, ଝାଉ ମାରିଦେଲା ବେଲେ ଗଲା ଫେର ପୁରା ଏକଦମ ଜୋର ଜୁରା ହେଇକରି 8 ଦିନ 10 ଦିନ ଗଲା ନ। ଆର ଦେହଟା ଠିକ ଥିଲା, ସବୁ ଠିକ ଆଏ। ଦେହ ପା ଖରାପ ହେଲା ବେଲେ କେତେ ଆମର କେତେ ସମୟଟେ ନୁକସାନ ହେସି ଭାବୁନ୍ ତ? ଦେହ ପା ଖରାପ ହେବା କଷ୍ଟ ବି ପାଇମା, କାମ ଧାମ ଅଟକିବା ନାଇଁ ଗା, ସବୁ ଯାକ ରହିଯାଏସି। ଟିକେ ଯଦି ସାବଧାନ ଥି ରହିଯିମା ବେଲେ ସବୁ ସବୁ ଯାଉଛେ, ଖରାଦିନ ବି ପଲେଇଯିବା। ବେଲେ ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍, ବେଲେ ଶୁନମା ଆଜ୍ଞା।
0: ହଁ
1: କହୁନ୍, କାହାକେ ଡେଡିକେଟ୍ କରିବେ?

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା। ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ହଁ ଆଜ୍ଞା, ଆମେ ଜାଣୁଛୁ ଆପଣ ପୁଷ୍ପାଞ୍ଜଳି ମ୍ୟାଡ଼ାମ କହୁଛନ୍ ବୋଲିକିରି, କିନ୍ତୁ ଆମର ଡ୍ୟୁଟି ଆମେ ଆପଣଙ୍କୁ ପଚରାମୁ, ଆପଣଙ୍କର ମୁହେଁ ଆପଣଙ୍କର ପରିଚୟଟା ଆମର ସବୁ ଶ୍ରୋତାମାନଙ୍କୁ ଶୁଣାମୁ। ଆଜି କେନ୍ ଗୀତ ଶୁଣମା?
1: ସରସ୍ୱତୀ
0: ନିଶ୍ଚୟ ଶୁଣାମୁ ଆଜ୍ଞା। ଆଉ ଏଟା ତ ଖରା ଛୁଟି ହେଇଥିବାନ ଆପଣଙ୍କର?

0: ବେଲେ ବି ହଉ ଆମର ହେଟା ଆପଣଙ୍କର ସବୁ ଟିଚର ମାନଙ୍କୁ ଭାଗ କରିକିରି ଦଉଥିବେ ନାଇଁ ଆଉ ଦଶ କ୍ଲାସର ଆପଣ ମାନେ ପଢଉଛନ୍ ଏ ଖରାରେ ବି ଯେ ଆଜ୍ଞା ଗ୍ରୀଷ୍ମ ପ୍ରବାହର ଯେ ନିୟମ ହେଇଛି ଆମର ତାକେ ମାନିକିରି ପଢଉଛନ୍ ତ ଆଜ୍ଞା ଏଗାର ବଜେ ନୁ ଆମ କାହାକେ ବି ବାହାରି ନାଇଁ ଦବା ଆଉ କାଁ କରିକି ସରକାର ବି ନିୟମ କରିଛନ୍ ଆମ ନିଜର ସୁରକ୍ଷା ଲାଗି ସେମାନେ ନିୟମ କରିଛନ୍ ଆମେ ଯଦି ତାକେ ଭାଙ୍ଗମା ବେଲେ କାଣା ଠିକ୍ ଆଏ କା ଆଜ୍ଞା ଯା ଆଉ ଲାଗଲା ତ ଆପଣଙ୍କର ସବୁ କାମ ଭଲ ଭଲରେ ପଟଲା ଆଜ୍ଞା ସବୁ କାମ ଭଲ ଭଲରେ ପଟଲା ତ ଯା ହଉ ଭଲ କେତେ ବୟସ ହେଇଥିଲା ନ ଆଜ୍ଞା ସତାନବେ ବର୍ଷ ଏକାନବେ ଯା ହଉ ଭଲ କା କର୍ମା କହୁନ୍ ସେଟା ତ ସବୁ ନିୟମ ଆଏ ସୃଷ୍ଟିର କିନ୍ତୁ ମା ଟେ ଘରୁ ଗଲା ବେଲେ ସମସ୍ତଙ୍କୁ ଖରାପ ଲାଗ୍ସି ଘରେ ଜଣେ ଥିଲେ ଆମେ ସବୁବେଳେ ଆମେ ଯେନ୍ତା କହେସୁଁ ଘରଟାକେ ଯଦି ଗୋଟେ ଏଜେଣ୍ଟ ଲୋକ ନାଇଁ ନ ବେଲେ ଆମର ସଂସ୍କୃତି ନାଇଁ ନ ବୋଲି ଆମେ କହେସୁଁ ଆମେ ତାକରନୁ ଶିଖି ନାଇପାରୁ କିଛି କିନ୍ତୁ ନିୟମ ତ ଆଏ ସମୟ ସଙ୍ଗେ ଆମକୁ ବି ଚଲବାକେ ପଡ଼ବା ସମୟ କ୍ରମେ ଆମକୁ ବି ସେ ଜାଗା ନେବାକେ ପଡ଼ବା ଠିକ୍ ଅଛି ଆଜ୍ଞା ଯେନ୍ ବାଟେ ଆଇଥିଲା ସେ ବାଟେ ଯିମା କିନ୍ତୁ ନିଜରଟା ଯେତେବେଳେ ଯାଏସି ଖରାପ ଲାଗ୍ସି ହେଲା ତ ସ୍ୱାଭାବିକ ଆଏ ତ ଶୁନମା ଆଜ୍ଞା ସୁନ୍ଦର ଗୀତଟେ ଆପଣ ବାଛିଛନ୍ ନିଶ୍ଚୟ ଆଜ୍ଞା କହୁନ୍ କାହାକେ ଡେଡିକେଟ୍ କରବାକେ ଚାହୁଁଛନ୍ ଧନ୍ୟବାଦ ଆଜ୍ଞା ବହୁତ ବଢିଆ କଥାଟେ କହିଲେ ଆଉ ବହୁତ ବଢିଆ ୱେରେ ସମସ୍ତଙ୍କୁ ଡେଡିକେଟ୍ କଲେ ତ ଆସୁନ୍ ସଭେ ମିଶିକିରି ସୁନ୍ଦର ଗୀତଟା ଶୁନମା ଆଜ୍ଞା
1: ହଉ ନମସ୍କାର
0: ନମସ୍କାର।

0: हेलो, हाँ,
1: हेलो।
0: आज्ञा, आकाशवाणी सम्बलपुर। हेलो, अनुरोध कार्यक्रम।
1: नमस्कार।
0: नमस्कार आज्ञा, आपणकर परिचयटा आमर श्रोता मानकु देबे।
1: ଆକାଶବାଣୀ ସମ୍ବଲପୁରର ସମସ୍ତ କର୍ମକର୍ତ୍ତା, ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତା ଭାଇ ବହିନମାନଙ୍କୁ ମୋର ଜୁହାର। ଜେ ମା କୋଶଲବାଟ, ଜୁହାର ମା ସମଲେ। ମୁଁ ଭକ୍ତ ଚରଣ ଭୋଇ, ଗ୍ରାମ କେନ୍ଦୁଘାଟି, ଜିଲ୍ଲା ସମ୍ବଲପୁର ନୁ କହୁଥିଲି।
0: ଆଜ୍ଞା ଭୋଇ, ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ।
1: ଆଜ୍ଞା,
0: ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଶୁଣେଇ ଦେବେ ରାଜ କଥା ଚିତ୍ରର ଜୋ ଭି କସମ ଖାଇ ଥି ହମନେ, ଗୋଟେ ଗୀତଟେ ଅଛେ
0: ଆଜ୍ଞା।
1: ଅନ୍ତଦାନ କରିଥିବା ଅଲକା ଯାତ୍ରୀ।
0: ଆଜ୍ଞା, ବହୁତ ସୁନ୍ଦର ଗୀତଟେ ଆପଣ ବାଛିଲେ। ଆଉ କେନ୍ତା ଅଛନ୍ ଆପଣ?
1: ଭଲ ଅଛେ ଆଜ୍ଞା।
0: ଆପଣଙ୍କର
1: ଆଉ
0: ଫାଲେ କେନ୍ତା
1: ବର୍ତ୍ତମାନ
0: ଚାଲିଛି?
1: ଏଇଟା ରେଡିଓ ଲାଇଭ ଫୋନ ଇନ୍ ରେ
0: ହଁ ହଁ
1: ଯୋଡି ହେଲି।
0: ହଁ,
1: ଆଜ୍ଞା, ଆଉ
0: ଆପଣ
1: ଆମ ଆକାଶବାଣୀ ବି ଗତ ମଙ୍ଗଳବାର ତାରି ନବେ ବର୍ଷ ପାଳନ କଲା ନୂଆ ନବେ।
0: ଆଜ୍ଞା,
1: ତ ସେ ଉପରେ ମୁଁ ଗୋଟେ କବିତା ଲେଖିଛି, ପରେ ଶୁଣାମି ବୋଲି ଚାହୁଁଛେ। ନବେ
0: ନିଶ୍ଚୟ ଆଜ୍ଞା, କିନ୍ତୁ ସର୍ଟ କରି ଶୁଣାବେ, କାଁ କରିକି ଆମର ଆହୁରି ଶ୍ରୋତା ଟାକିଛନ୍। କହୁନ
1: ଜୁହାର କରି କହି ଦଉଛେ
0: ଆଜ୍ଞା।
1: ଧାନ ଧାନ ତୋର ମହାବିଜ୍ଞାନ କେ ବୁଳା ମାରକନି, କେନ ରୂପେ ଗୁଣେ ଗଢ଼ଲେ ତତେ ମୋର ମନ ନେଇ ଗଲୁ ଘିନି, ମୋର ମନ ନେଇ ଗଲୁ ଘିନି। ଶୁଣିଲା ଦିନ ତୋର କୋଲିଆ ତୁଳୁ ମହୁ ଝରା ମିଛା କଥା, ସେ ଦିନ ତୋର ପଛେ ପଡି ମୁଇଁ ସାଜିଛେ ରିଆ ପ୍ରେମୀ, କେନ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ତାର ବାଣୀ, କହ ତ ଲଗେ ତାର ବାଣୀ। ସକାଳୁ ଆସୁ ଡେଲି ଶୁଣି ପରୀକ୍ଷା ପଣ୍ଡିତ ହେଇ, ଗାଏସୁ ବନ୍ଦନ ଶ୍ରୀମଦ ଭାଗବତ, ମୋର ଲାଗି ଭକ୍ତି ଭାବ ଜେନି, କେନ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ତାର ବାଣୀ, କହ ତ ଲଗେ ତାର ବାଣୀ। ପରବେଲାକେ ଆସୁ ଗୁନଗୁନେ ଗୁନଗୁନେ ମିଠା ମିଠା ଗୀତ ସୁରେ, ସେ ଗୀତ ସୁରେ ମନ ରସେ ଦେସୁ କିଛି ନାଇ ପାରେ ଜାନି, କେନ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ବାଣୀ। ଠାର ଦୁଇ ପହରସି ମୁଲୁର ମୁଲୁର ହସି, କହେସୁ ଘର ସଂସାର କଥା, ଦେଶ ବିଦେଶର ଖବର ସାଙ୍ଗେ ଶୁଣାସୁ ଶାସ୍ତ୍ରୀୟ ସଙ୍ଗୀତର ଧ୍ୱନି, କେନ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ତାର ବାଣୀ, କହ ତ ଲଗେ ତାର ବାଣୀ। ବେଲବୁଡ଼ା କେ ଅଳସ ଭାଙ୍ଗି ଦେସୁ ଶୁଣିକରି ଲୋକ ଗୀତ, କେବେ ଶୁଣାସୁ ସନ୍ଧ୍ୟା ଜ୍ୟୋତି ଶିଳ୍ପାଞ୍ଚଳ ଯୁବବାଣୀ ସାଙ୍ଗେ। ହ୍ୟାଲୋ,
0: ହଁ ଆଜ୍ଞା, ଆମର ବେତାରଟା ହଉଛେ, ଆମର ଆକାଶବାଣୀଟା ହଉଛେ ସବୁବେଳେ ବହୁଜନ ହିତାୟ, ବହୁଜନ ସୁଖାୟ। ଆପଣ ଯେନ୍ଟା ଚାହିଁବେ ଆମେ ସେନ୍ତା ପ୍ରକାର କାର୍ଯ୍ୟକ୍ରମ ବନାମୁ। ତାପରେ ସବୁ ବୟସର ଲାଗି ଆମର ଯେନ୍ଟା ହଉଛେ ବେତାର କାର୍ଯ୍ୟକ୍ରମ ଆମେ ବନାସୁଁ। ଛୋଟ ଛୁଆର ଲାଗି ଟିକିଲି ମିଟିକିଲି ବନାସୁଁ, ବିଦ୍ୟାଳୟ କାର୍ଯ୍ୟକ୍ରମ ବନା ହଉଛେ। ତାପରେ ଘର ସଂସାର ରହିଲା, ଆପଣଙ୍କର ଯୁବବାଣୀ ରହିଲା, ପ୍ରତ୍ୟେକ ବୟସ ସମସ୍ତଙ୍କର। ଆପଣ ବହୁତ ସୁନ୍ଦର କବିତାଟେ ଲେଖିଛନ୍, ଆଉ ବହୁତ ବଢିଆ ଗୀତଟେ ବି ବାଛିଛନ୍। ତାପରେ ଦେଖୁନ୍, ଆମର ଏଇଟା ସମୟ ତ ଆମର ବହୁତ କମ ଆଏ, ଆଉ ଶ୍ରୋତା କେତେ ନାଇଁ କେତେ। ନିଶ୍ଚୟ ଆଜ୍ଞା, ଡେଡିକେଟ୍ କରୁନ୍।
1: ଆମର ଦାଦା ହେଲେ ରବୀନ୍ଦ୍ରନାଥ ମେହେର, ଗୋବିନ୍ଦ ମେହେର, ମୁରଲୀ ମେହେର, ରାଜେନ୍ଦ୍ର ଭୋଇ, କରମଶାଲି ସାହୁ, ସୁବଲ କୁମାର ସାହୁ, ସେପରେ ଆମର ଲୋକନାଥ ସାହୁ, ଚିତ୍ରସେନ ସାହୁ, ମନୋଜ ପଟେଲ, ଚୈତନ୍ୟ ପଟେଲ, ନାଗପାତ୍ର, ଦୀକ୍ଷା ଗୋପାଳ, ତାପରେ ହେଲେ ଆମର ଲିଙ୍ଗରାଜ କାଲୁ, ତାପରେ ମନୋଜ ମିର୍ଦ୍ଧା, ସନ୍ତୋଷ ସିଂ, ଆଉ ଆମର ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ
0: ଧନ୍ୟବାଦ ଆଜ୍ଞା। ସବୁ ଶ୍ରୋତା

0: ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆଉ ସେମାନେ ସମସ୍ତେ ବି ଲଗାବାକେ ଚେଷ୍ଟା କରୁଛନ୍। ଆମର ଗୀତ ଯେତେବେଳେ ଗୀତଟା ଆରମ୍ଭ କରିଦମା ଫେର ସେମାନଙ୍କର ଫୋନକେ ନେଇ ପାରମା ନାଇଁ। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍ ଆଉ ଆପଣଙ୍କର ବହୁତ ସୁନ୍ଦର କବିତା ଆକାଶବାଣୀ ପ୍ରତି ଆପଣଙ୍କର ଏନ୍ତା ଭଲ ପାଇବାର ରହିଥାଉ। ଆପଣ ଫେନ୍ ଫୋନ କରିବେ ଫେର କଥା ଲାଗମା। ତ ଆଜିର ଆପଣଙ୍କର ସୁନ୍ଦର ଗୀତଟା ଆସୁନ ଆଜ୍ଞା ସଭିଏ ମିଶିକିରି ଶୁଣମା।
1: ଜୁହାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଝାରସୁଗୁଡ଼ା ଜିଲ୍ଲା ନୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। ଆଜ୍ଞା, ଆପଣ ଆଗରୁ କେବେ ଆମକୁ ଫୋନ କରିଥିଲେ?
1: ଆଚ୍ଛା,
0: ଲାଗୁଛି ସବୁବେଳେ ଆପଣ ଆମର ରେଗୁଲାର ଶ୍ରୋତା ହେଇଯାଇଛନ୍ତି ନା? ଚେଷ୍ଟା କରବେ ବୋଲେ ଲାଗବା। କାଁ କରିକି ଆମେ ଆମର ସବୁ ଶ୍ରୋତା ମାନଙ୍କୁ କହିସୁଁ, ଆମର ଦୁଇଟା ନ ଫୋନ ଆଉ କାର୍ଯ୍ୟକ୍ରମ। ଆମର ତ ଆଜିକାଲି ବହୁତ କାର୍ଯ୍ୟକ୍ରମ ଫୋନ ଇନ୍ ହେଇଗଲାନ, ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର, ତାର ସଙ୍ଗେ ଆପଣଙ୍କର ହେଲୋ ସଖୀ ଯେନ୍ଟା କି ଘର ସଂସାରରେ ବାଜୁଛେ, ତାପରେ ଯୁବବାଣୀର ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ, କୃଷି ସଂସାରରେ ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ। ଆଜି କେନ୍ ଗୀତ ଶୁଣମା? ଆଜ୍ଞା,
1: ଅଧିକାର ଫିଲ୍ମ ତୁମହୋ ରଖବାଲେ ଗୀତ ଗୁଟେ ଅଛି ନା, ସେଟା ଶୁଣେଇଦେବେ।
0: ଆଚ୍ଛା, ଆଶା ଭୋସଲେଙ୍କୁ ଆପଣ
1: ଶୁଣେଇବେ। ଆଜି ମୋର 18 ନମ୍ବର ଫୋନ ରିଚାର୍ଜିଂ ହେଲା।
0: ଯା ହଉ,
1: ଆପଣ ବିଶ୍ୱାସ କରିବେ ମ୍ୟାଡମ, ମୁଇଁ ସବୁଦିନ ଏଇଟା ଶନିବାର ରବିବାର ବୁଧବାର ଦିନେ ମୋବାଇଲ ଧରିକରି ଘଣ୍ଟା ଗୁଟେ ଖାଲି ଲଗଉଥିବି କାଲି ଲାଗବାର ଯାକ।
0: ଧନ୍ୟବାଦ ଆଜ୍ଞା, ଏଇଟା ହିଁ ହଉଛି ଆମର ମାନଙ୍କର ଭିତରେ ଭଲ ପାଇବାର।
1: କାଲି ଟିକେ ଖାଲି ଲଗେଇ ନାଇଁ ହେଲା, ମାନେ 10 ମିନିଟ୍ କେତେ ଲଗେଇ ଦେଖିଲି, ରିଙ୍ଗ ହେଲା କ୍ୟାନସଲ ଯେ ନିଉ ଖାଲି ବୋଲେ। କାଲି ଟିକେ ସେ ଆମ ସାବିତ୍ରୀ ବ୍ରତ ଥିଲା ତ, ଜାଗା ସାବିତ୍ରୀ ବ୍ରତ କରିଯିବାର ଥିଲା।
0: ଆଚ୍ଛା ଆଚ୍ଛା,
1: ଆଉ ଏଇ ଗୀତଟା ସେ ଆମର ପ୍ରଶାନ୍ତ କୁମାରୀ ତାଙ୍କୁ ଡେଡିକେଟ କରିଦେବେ, ତାପରେ ମୁରଲୀ ପ୍ରସାଦ କର ଆପଣଙ୍କୁ ଆଉ ଯେତିକି ଶ୍ରୋତା ସମସ୍ତଙ୍କୁ ଡେଡିକେଟ କରିଦେବେ।
0: ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ କରିଦଉଛୁ। ଫେର ଥରେ ଫୋନ କଲେ କଥା ଲାଗମା, ଆମର ଟିକେ ସମୟ ଟିକେ ବାକି ରହିଲା ନ, ତ ଶୁଣମା ଆପଣଙ୍କର ପସନ୍ଦର ଗୀତଟା। ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୁନ୍ ରୋଦ କାର୍ଯ୍ୟକ୍ରମ କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଦେଇଦଉନ୍।
1: ଅଶ୍ୱିନୀ କୁମାର ସାହୁ ଭାଲୁବାହାଲ ବରଗଡ଼ ଜିଲ୍ଲା ବିଜେପୁର।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ହେଲେ ଲାଷ୍ଟ କଲର, ତ ଆଜି କେନ୍ ଗୀତ ଶୁଣମା?
1: ରାମତରୀ ଗଙ୍ଗା ନଦୀର ଟାଇଟଲ ସଙ୍ଗ ଦେବେ।
0: ଠିକ୍ ଅଛି ଆଜ୍ଞା, ଆମେ କଥା ହେମା ଫେର, କାଁ କରିକି ସମୟ ସରି ସରି ଆଇଲାନ। ଆପଣ ଲାଷ୍ଟ କଲର ଆନ୍,
1: ତ ଖରା ମାସ ଯେହେତୁ ଚାଲିଛେ, ଖରା ମାସ ଆଡ଼େ ଗୋଟେ ସନ୍ଦେଶ ଟିକେ ଦେବେ ମାନେ ଲୋକ କେଦାର ଖରାରେ।
0: ନିଶ୍ଚୟ ଟିକେ ଆପଣ ସର୍ଟଲି ଦଉନ୍।
1: ଶୁଣନ୍ ଟିକେ।
0: ହଁ କହୁନ ଆଜ୍ଞା।
1: କବିତା ମାଧ୍ୟମରେ ବାବୁ ଆଜନ କରୁଛେ ଖରା ତାଲୁ ଯିବା ପୁରା ଚଟକି, ବାବୁ ଆଜନ କରୁଛେ ଖରା ତାଲୁ ଯିବା ପୁରା ଚଟକି, ଘରୁ ବାହାରିଲେ ବାଲ ପୁଡି କରି ଖୁଟିଲି ନ ଯିବା ଲଟକି, କାନ ହଉଛେ ଫୁଟନା ଫୁଟନା ପବନ ଦଉଛେ ତତି, ଜଲ୍ଦି ଯା ଆରୁ ଜଲ୍ଦି ଆ ଅଛେ ବୋଲେ ଭଲ ଗତି, ମୁଇଁ ବୋଲି ଯହ ବାହାଦୁରି ନେଇ ଖରାର ବଢିଛେ ଭଉ, ମୁଇଁ ବୋଲି ଯହ ବାହାଦୁରି ନେଇ ଖରାର ବଢିଛେ ଭଉ, ଇଆଡୁ ସିଆଡୁ ବୁଲ୍ଲୁ ବାଲା ମାରମା ପୁତାର କେ ଝଉ, ବସ୍ତା ଗୁଢି କାନ ବୁତଲ ଛତା ସାଙ୍ଗେ ଧରିଥିବ କରିଆ, କଲା ଚଷମାଟେ ଆଖି ଲଗେଇ ଦେ ଖରା ନେଇ କରେ ହୁରିଆ, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ନିଜ କରୁ କେ ସଚ ଆମେ ଆମର କୁଟୁମ୍ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ, ଆମେ ଆମର କୁଟୁମ୍ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ।
0: ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର ସନ୍ଦେଶ ଟେ ଦେଲେ, ଏଇଟା ଆମେ ବି ସବୁବେଳେ କହୁଛୁ। ତ ଆପଣଙ୍କର ସନ୍ଦେଶଟା ବହୁତ ବଢିଆ ଲାଗିଲା, ସବୁ ଶ୍ରୋତା ଶୁଣିଥିବେ। ଆଉ ଆପଣ ଯେନ୍ ସୁନ୍ଦର ଗୀତଟେ ବାଛିଛନ୍, ଦେଖୁନ୍ ପଛାଡେ ବାଜିଲାନ ଆପଣଙ୍କର ଗୀତ। ହଁ ତ ଶୁନମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା? ନିଶ୍ଚୟ ଆଜ୍ଞା, କାର୍ଯ୍ୟକ୍ରମ ମାଧ୍ୟମ ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ। ଆଉ ଆପଣଙ୍କର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁନମା ଆଜ୍ଞା।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନର ମୁଖିଆ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧନ ବିଲ୍ 2026 ପ୍ରଣୟନ ମାଧ୍ୟମରେ ଭାରତର ମୁଖ୍ୟ ବିଚାରପତିଙ୍କୁ ବାଦ ଦେଇକରି ସୁପ୍ରିମକୋର୍ଟରେ ବିଚାରପତିଙ୍କର ଅନୁମୋଦିତ ସଂଖ୍ୟା 33-37 ବଢ଼ାବାର ଲାଗି ଅନୁମୋଦନ ଦେଲେ ରାଷ୍ଟ୍ରପତି। ନେଦରଲ୍ୟାଣ୍ଡସ୍ନୁ ସ୍ୱିଡେନ୍ ଲାଗି ଯାତ୍ରା ମୂଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 5 ରାଷ୍ଟ୍ର ଗସ୍ତର 3 ପର୍ଯ୍ୟାୟ ଆଜି ସ୍ୱିଡେନ୍ର ଗୋଥାନବର୍ଗଠାରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସାଙ୍ଗେ କରିବେ ଦ୍ୱିପାକ୍ଷିକ ଆଲୋଚନା। 20,000 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇକରି ଗୁଜରାଟନୁ ପହଞ୍ଚିଲା ଆଉ ଗୋଟିଏ ଜାହାଜ। ଇ ଜାହାଜ ଗଲା 13 ଷ୍ଟ୍ରେଟ୍ ଅଫ୍ ହର୍ମଜ୍ ପାର କରିଥିଲା। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଏବେ 31 ରବିବାର ଦିନ ଦେଶବାସୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏଇଟା ହେବା ତାକର 134 ମନ୍ କି ବାତ୍ କାର୍ଯ୍ୟକ୍ରମ। ଓଡ଼ିଶାକେ ଆଜିଠାନୁ 2 ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଚଲତି ବଛର ଜାତୀୟ ପଞ୍ଚାୟତ ପୁରସ୍କାର ଲାଗି ଓଡ଼ିଶାର 5 ପଞ୍ଚାୟତ ହୋଇଛନ୍ ମନୋନୀତ। ଆଇବା ଜୁନ୍ ମାସର 3 ଦିନ ନୂଆଦିଲ୍ଲୀଠାରେ ଦିଆଯିବା ଏହି ପୁରସ୍କାର। 2027 ଜନଗଣନାର ପହିଲା ପର୍ଯ୍ୟାୟ ଆଜିଠାନୁ 5 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନୁ ଗୃହ ତାଲିକା ଆଉ ଗଣନାର କ୍ଷେତ୍ରୀୟ କାମ ହେଲା ମୂଲ। ମେ 25 ଦିନ ରାଷ୍ଟ୍ରପତି ଭବନଠାରେ ହେବାର୍କେ ଥିବାର ନାଗରିକ ପଦାର୍ପଣ ସମାରୋହଟି 2026 ବଛର ଲାଗି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଉଚ୍ଚ ରକ୍ତଚାପ ଆଉ ଏହାଦେ ଭିନ୍ ଭିନ୍ ସମସ୍ୟା ନେଇକରି ସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ଭାବପ୍ରବଣତା ଚାପ ଦିବସ। 56 ନେପାଳୀ ପର୍ବତାରୋହୀ କାମି ରୀତା ଶେର୍ପା 32 ମାଉଣ୍ଟ ଏଭରେଷ୍ଟ ଚଢ଼ିକରି ବନାଲେ ଇତିହାସ। ସବୁଠାରୁ ଉଚ୍ଚା ପର୍ବତ ଚଢ଼ବାର୍ତ୍ତି ନିଜର ରେକର୍ଡ ସେ ନିଜେ ଭାଙ୍ଗିଲେ। ବେଲବୁଡ଼ାର 7:30 ଦିଲ୍ଲୀ କ୍ୟାପିଟାଲ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଖେଳାଯିବା ଆଜିର 2 ମ୍ୟାଚ୍। ଏହାଦେ ଚାଲିଛେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ପଞ୍ଜାବ କିଙ୍ଗ୍ସ ଭିତରେ ମ୍ୟାଚ୍। କାଲବୈଶାଖୀର ପ୍ରଭାବିତ ଏବା 4 ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଗଡ଼ଗଡ଼ି ବିଜୁଳି ସାଙ୍ଗେ ବର୍ଷା ହେବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଛିନ୍ନର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଆକାଶବାଣୀ ସମ୍ବଲପୁର।

0: ଶ୍ରୋତାଙ୍କୁ ନମସ୍କାର।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ଅଞ୍ଚଳ। ଏଠାରେ ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ୍ସ ମାନ ସବୁ ଅଛି ଏବଂ ଏହି ଅଞ୍ଚଳରେ ପଶୁପକ୍ଷୀମାନେ କିଭଳି ଭାବରେ ପ୍ରଭାବିତ ହେଉଛନ୍ତି ଖଣିଜ ଅଞ୍ଚଳ ଲାଗି, ସେ ବିଷୟରେ ଆମେ କଥା ହେବା। ଆମ ସହିତ ଅଛନ୍ତି ପ୍ରାଣୀ ଚିକିତ୍ସକ ଡକ୍ଟର ଅଂଶୁମାନ ଜେନା। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର। କୋଇଡ଼ା ଗୋଟେ ଖଣିଜ ଅଞ୍ଚଳ, ଏଠି ବହୁତ ମାଇନ୍ସ ପ୍ଲାଣ୍ଟ ରହୁଛି, ସେଥିରୁ କିଛି ଆମର ଦୂଷିତ ପଲ୍ୟୁଟେଡ଼ ଏକ୍ସଟ୍ରା କିଛି ବାହାରୁଛି, ଯାହାଦ୍ୱାରା ଗାଈ ଗୋମାନେ ତାକୁ ଖାଇକି ତାଙ୍କର ଫୁଡ଼ ପଏଜନିଂ କିମ୍ବା ଲିଭର ଡିଜିଜ୍, ଲଙ୍ଗସ୍ ଡିଜିଜ୍, ଏମିତି କିଛି ଡିଜିଜ୍ ରହୁଛି, ଯାହାଦ୍ୱାରା ତାଙ୍କର ଇନଫର୍ଟିଲିଟି, ମିଲ୍କ ପ୍ରଡ଼କ୍ସନ୍ କମିଯାଉଛି। ଏହିସବୁ କାରଣ ହେତୁ ଲୋକମାନେ ବି ଗୋପାଳନ କିମ୍ବା ଛେଳି ପାଳନ ପାଇଁ ଏତେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି, ଯେହେତୁ ଏତେ ନାନା ରୋଗ ବାହାରୁଛି, ଲୋକମାନେ କେତେ ଆଉ ଚିକିତ୍ସା କରିବେ, ସେଥିପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ତେଣୁ ଆମର ବି ବହୁତ ଆସୁଛି ଗାଈ ଫାର୍ମ, କୁକୁଡ଼ା ଫାର୍ମ, ଏହିସବୁ ମାଇନ୍ସ ଯୋଗୁଁ ସେମାନେ ଆଫେକ୍ଟେଡ଼ ହେବା ଦ୍ୱାରା ସେମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ବଟ୍ କିଛିଟା ପ୍ରତିଷେଧକ ନେଇ ତାହା କରାଯାଇପାରିବ, ଯାହାଦ୍ୱାରା ଲୋକମାନେ ଆମ ଲାଇଫ୍ ଷ୍ଟକ୍ ଆନିମାଲ୍ ହଜବେଣ୍ଡାରୀ ତରଫରୁ ଲାଭାନ୍ୱିତ ହୋଇପାରିବେ। ପ୍ରତିଷେଧକ ଦ୍ୱାରା ଫାର୍ମ ଫାର୍ମ କରାଯାଇପାରିବ, ଗାଈ ଚିକିତ୍ସା ମଧ୍ୟ କରାଯାଇପାରିବ।
1: ସାର୍, ଯେହେତୁ ଲୋକମାନେ ସିଧାସଳଖ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ଏବଂ ଖଣିଜ ଅଞ୍ଚଳର ବିଭିନ୍ନ ଧୂଳି ଏଇ ଅଞ୍ଚଳରେ ପ୍ରବେଶ କରୁଛି, ତାହା ମଣିଷଙ୍କୁ ତ ଆଫେକ୍ଟ କରୁଛି, ଗାଈ ଗୋରୁଙ୍କୁ କିଭଳି ଭାବରେ ଆମେ ସୁରକ୍ଷା ଦେଇପାରିବା ସେମାନଙ୍କୁ ସେଥିରୁ?
2: ଗାଈ ଗୋରୁଙ୍କୁ ଆମେ ବାହାରେ ଚରିବାକୁ ଛାଡ଼ିବାନି, ବାହାରେ ଚରିବାକୁ ବାରଣ କରିବା, ତାଙ୍କୁ ଘରେ ରଖିକି ଖାଇବା ପିଇବା ଦେଇପାରିବା, ଆଉ ବାହାରକୁ ବହୁତ କମ୍ ଆମେ ବିଚରଣ ପାଇଁ ଛାଡ଼ିବା। ଆଉ ଯେଉଁ ଏରିଆରେ ଅଧିକ ମାନେ ଖଣି ରହୁଛି କିମ୍ବା ପ୍ଲାଣ୍ଟ ରହୁଛି, ସେ ଅନୁସାରେ ବେଶୀ ବୁଲାବୁଲି ପାଇଁ ଛାଡ଼ିବା ନାହିଁ।
1: ଏଠାରେ ରାଜ୍ୟସ୍ତରୀୟ ହାର ଅଛି ବା ଜାତୀୟ ହାର ଗୃହପାଳିତ ପଶୁମାନଙ୍କର, ସେଇ ଅନୁସାରେ ଆମେ କୋଇଡ଼ା ଅଞ୍ଚଳ କେତେ ପଛରେ ଅଛି?
2: କୋଇଡ଼ାରେ ଲାଇଫ୍ ଷ୍ଟକ୍ ପପୁଲେସନ୍ ଆମର ଅନ୍ୟ ଅଞ୍ଚଳ ତୁଳନାରେ ବହୁତ କମ୍ ଅଛି, ଯେହେତୁ ଲୋକମାନେ ଆମର ଖଣି କିମ୍ବା ମାଇନ୍ସରେ ଯାଇକି ନିଜ ରୋଜଗାରକ୍ଷମ ହୋଇପାରୁଛନ୍ତି, ତେଣୁ ସେମାନେ ଲାଇଫ୍ ଷ୍ଟକ୍ ଉପରେ ଏତେ ଧ୍ୟାନ ଦେଉନାହାନ୍ତି,
1: ଯାହାଫଳରେ ଯେଉଁ କ୍ଷୀର, ଛେନା, ଦହି ଏଗୁଡ଼ାକର ମଧ୍ୟ ମାର୍କେଟ ରେଟ୍ ବଢ଼ୁଥିବ ଏଠାରେ, ବା ଏଠି ଭଲ କ୍ୱାଲିଟିର ଖାଦ୍ୟ ସବୁ ମିଳିପାରୁନଥିବ, ଛେନା, ଦହି ଏବଂ କ୍ଷୀର।
2: ଯେହେତୁ ଗୋପାଳନ ପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ନୁହଁ, ତେଣୁ କ୍ଷୀର, ଦହି, ଛେନା ପ୍ରଡ଼କ୍ସନ୍ ଏଠି ବହୁତ କମ୍ ହାର ଅଛି, ଯାହାଦ୍ୱାରା ବାହାରୁ ସପ୍ଲାଏ ହେଉଛି, ଯାହାଦ୍ୱାରା ମାର୍କେଟ ରେଟ୍ ବଢ଼ୁଛି, ଆଉ ଲୋକମାନଙ୍କୁ ଟିକେ କିଣିବା ପାଇଁ କଷ୍ଟ ହେଉଛି, ଆଉ ଲୋକାଲି କିଛି ପ୍ରଡ଼କ୍ସନ୍ ଏତେ ହେଉନାହିଁ।
1: ଆମେ ତ ଗାଈ ଗୋରୁଙ୍କ କଥା ଜାଣିଲେ, ଏବେ ଆମେ କୁକୁଡ଼ା ବିଷୟରେ ଜାଣିବା, ପକ୍ଷୀ ପାଳନ, ପକ୍ଷୀ ପାଳନ ପକ୍ଷୀମାନଙ୍କୁ ମଧ୍ୟ କିଛି ଅସୁବିଧା ହେଉଛି କି ଖଣିଜ ଅଞ୍ଚଳର ଲାଗି?
2: ହଁ, ପକ୍ଷୀମାନଙ୍କୁ ମଧ୍ୟ ଅସୁବିଧା ହେବ, କାରଣ ଜଳବାୟୁ ପ୍ରଦୂଷିତ ରହୁଛି, ସେମାନେ ଯେଉଁ ପାଣି ପିଉଛନ୍ତି ସେଟା ବି ପ୍ରଦୂଷିତ ରହୁଛି, ଯେଉଁ ନିଶ୍ୱାସରେ ଯେଉଁ ପବନ ନେଉଛନ୍ତି ସେଟା ବି ମଧ୍ୟ ପ୍ରଦୂଷିତ ରହୁଛି, ତ ତାଦ୍ୱାରା ସେମାନେ ମଧ୍ୟ ଆଫେକ୍ଟେଡ଼ ହେଉଛନ୍ତି।
1: ତେଣୁ କୁକୁଡ଼ା ପାଳନ ମଧ୍ୟ ଏଠାରେ ପ୍ରଭାବିତ ହେଉଛି?
2: ଆଜ୍ଞା, କୁକୁଡ଼ା ପାଳନ ମଧ୍ୟ ପ୍ରଭାବିତ ହେଉଛି, ଏଥିଯୋଗୁଁ ଯଦି ଅଧିକ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼େ ତ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେନି ନେବା ପାଇଁ।
1: କୁକୁଡ଼ା ମଧ୍ୟ ମଡ଼କ ପଡ଼ିବାର ଏଠି ନଜିର ରହିଛି?
2: ଏତେ ନାହିଁ, କାରଣ ଆମେ ପ୍ରତିଷେଧକ ତା ପୂର୍ବରୁ ମେଡିସିନ, ଭିଟାମିନ୍ ସବୁ ଦେଇକି ତାକୁ ଆମେ ଠିକ୍ ଟ୍ରିଟମେଣ୍ଟ କରୁଛୁ, ତ ଏତେ କିଛି ଦେଖାଯାଏନି ମଡ଼କର, ପ୍ରତିଷେଧକ ନିଆଯାଉଛି।
1: କୋଇଡ଼ା ଅଞ୍ଚଳରେ କ'ଣ ସବୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ, କିଭଳି ଭାବରେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଅଞ୍ଚଳ ମଧ୍ୟ ଅନ୍ୟ ଅଞ୍ଚଳ ଭଳି ଅଧିକ ପଶୁ ଏବଂ ପକ୍ଷୀ ପାଳନରେ ସେମାନେ ମନକୁ ନିୟୋଜିତ କରିବେ ଏବଂ ସେଥିରୁ ମଧ୍ୟ କିଛି ସେମାନଙ୍କର ରୋଜଗାରକ୍ଷମ ହୋଇପାରିବେ?
2: ଯଦି ସରକାର ଆମର ଆନିମାଲ୍ ହଜବେଣ୍ଡାରୀ ଉପରେ ଯଦି ଆଉ କିଛି ଅଧିକ ସବସିଡ଼ି ଦେଲେ କିମ୍ବା ଆଉ କିଛି ଯୋଜନା ଆସିଲା, ଲୋକମାନେ ତାହେଲେ ଉପକୃତ ହୋଇକି ଇଣ୍ଟରେଷ୍ଟେଡ଼ ହୋଇକି ତା ପାଇଁ କରିବେ। ଧରନ୍ତୁ ଜଣେ ନେଲା ଗୋଟେ ଗୋପାଳନ କରିବା ପାଇଁ ଗୋଟେ ଫାର୍ମ ନେଲା, ତା ପାଇଁ ଅଧିକ ସବସିଡ଼ି ଯଦି ମିଳିଲା ସେ ଇଣ୍ଟରେଷ୍ଟେଡ଼ ହେବ, ତା ପାଇଁ ଯଦି ସରକାର ମେଡିସିନ୍ ସପ୍ଲାଏ କଲେ ଫ୍ରିରେ କି ଇଏ ଆମ ସ୍କିମ୍ ନେଇଛନ୍ତି ତ ଉପକୃତ ହେବ, ଯେହେତୁ ମାଇନ୍ସ ଏରିଆ ଟ୍ରିଟମେଣ୍ଟ ପାଇଁ ଅଧିକ ମେଡିସିନ୍ ଦରକାର, ତ ସେଥିପାଇଁ ଲୋକମାନେ ଉପକୃତ ହେବେ ଆଉ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେ ଗାଈ ପାଳନ, କୁକୁଡ଼ା ପାଳନ, ଛେଳି ପାଳନ କରିବାକୁ।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ପ୍ରମୁଖ ଅଞ୍ଚଳ। ଏଠାରେ ଲୁହା ପଥର ଏବଂ ମାଙ୍ଗାନିଜ୍ର ଖଣିର ବହୁତ ଗୁଡ଼ିଏ ସ୍ଥାନ ଅଛି। ଆମ ସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବଣେଇ ଫରେଷ୍ଟ ଡିଭିଜନର କୋଇଡ଼ା ରେଞ୍ଜ ଅଫିସର ପ୍ରସନ୍ନ କୁମାର ପ୍ରଧାନ ମହୋଦୟ ଅଛନ୍ତି। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
3: ନମସ୍କାର
1: ସାର୍। ଏଇ କୋଇଡ଼ା ଅଞ୍ଚଳରେ, କୋଇଡ଼ା ରେଞ୍ଜରେ କେତେ ଫରେଷ୍ଟ ଏରିଆ ରହୁଛି?
3: ଆମର ବଣେଇ ଡିଭିଜନ କୋଇଡ଼ା ରେଞ୍ଜର 366 0.611 ସ୍କୋୟାର କିଲୋମିଟର ଅଛି। ଏଠି ପ୍ରାୟ ଆମର 79% ଫରେଷ୍ଟ ସର୍ଭାଇଭାଲ୍ ଅଛି, ଗଛ ଅଛି।
1: ଗୋଟେ ବହୁତ ବଡ଼ ଅଞ୍ଚଳ ଜଙ୍ଗଲରେ ଆପଣଙ୍କର ଆବୃତ ହେଇ ଅଛି, ତେବେ ଏଠି ମଧ୍ୟ ବହୁତ ଗୁଡ଼ିଏ ଖଣିଜ ଅଞ୍ଚଳ ଅଛି। ତେବେ ଖଣିଜ ଅଞ୍ଚଳରେ ଅନେକ ଖଣି ଅଛି ଏବଂ ଖଣିଜର ଅନେକ ଜିନିଷ ଗୁଡ଼ିଏ ଡମ୍ପ ହେଉଛି ବାହାରେ, ସେ ଅନୁସାରେ ଆପଣ କ'ଣ କ'ଣ ସବୁ ଜଙ୍ଗଲରେ ଗଛ ଗୁଡ଼ିଏ ଲଗାଉଛନ୍ତି?
3: ଦେଖନ୍ତୁ, ଏଠି ଇଲାକାଟା କେବଳ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ, ତା ସହିତ ଆମର କିଛି କ୍ରାଇଟେରିଆ ବି ଅଛି। ଖଣିଜ ଖୋଲିବା ପୂର୍ବରୁ ଆମେ ପ୍ରତ୍ୟେକ ଖଣିମାନଙ୍କରେ ସେଫ୍ଟି ଜୋନ୍ ଥାଏ। ସେଫ୍ଟି ଜୋନ୍ରେ ଆମେ ଯେଉଁ ଗଛ ଥିବ ତା ପୂର୍ବରୁ ଯେଉଁ ଜାଗାରେ ଖାଲି ଥିବ ସେ ଖାଲି ଗୁଡ଼ାକୁ ଆମେ ସେଫ୍ଟି ଜୋନ୍ ମାଧ୍ୟମରେ କମ୍ପାନୀଙ୍କ ତରଫରୁ ଲଗାଯାଉଛି। ତତ୍ସହିତ ଯେଉଁ ମାଇନ୍ସମାନଙ୍କରେ ଯେଉଁ ଡମ୍ପିଙ୍ଗ ହେଉଛି, ଆମର ଡମ୍ପିଙ୍ଗ ମାଧ୍ୟମରେ ଆମ କିଛି ଗଛ, ନିମ୍ବ ହେଉ, ଶିଶୁ ହେଉ, ବାଉଁଶ ହେଉ, ବିଭିନ୍ନ ପ୍ରକାର ଗଛ ଲାଗୁଛି। ଆଉ ସେ ଯେଉଁ ପୁରା ଯେତେବେଳେ ଡମ୍ପିଙ୍ଗ ସବୁ ସାଇଡ଼୍ରେ ଲଗାଇଲେ ସେ ନିଶ୍ଚୟ ସେଟା ଗୋଟେ ଜଙ୍ଗଲ ସୃଷ୍ଟି ହେଉଛି।
1: ଡମ୍ପିଙ୍ଗରେ ଜଙ୍ଗଲ ସୃଷ୍ଟି ହେବା ତ କଷ୍ଟ, ତେଣୁ ସେଥିପାଇଁ କେଉଁ କେଉଁ ଜାତିର ପ୍ରଜାତିର ଗଛ ଆପଣ ଲଗାଉଛନ୍ତି?
3: ଆମେ ସାଧାରଣତଃ ହାର୍ଡ଼ ସ୍ପେସିସ୍ ଯେଉଁଟା ହେଉଛି ଶିଶୁ, ନିମ୍ବ, କରଞ୍ଜ, ଏଗୁଡ଼ାକ ବିଭିନ୍ନ ଗୁଡ଼ା ହାର୍ଡ଼ ସ୍ପେସିସ୍, ଏଗୁଡ଼ା ବଞ୍ଚେ ପ୍ରାୟ ଶିଶୁ ବଞ୍ଚେ। ହଁ, ତା ଶିଶୁ ବି ଲଗା ହେଉଛି, ସମସ୍ତ ଗଛ ବି ଲଗା ହେଉଛି, ଟ୍ରାଏଲ ମାଧ୍ୟମରେ ବି ଲଗାଇକିରି ବି ସକ୍ସେସଫୁଲ କରାହେଉଛି।
1: ଏହି ଅଞ୍ଚଳରେ ବର୍ଷା ବେଶୀ ହୁଏ ନା, ସେହି ଅନୁସାରେ ମଧ୍ୟ ହାର୍ସ ୱେଦର ରହୁଛି, ଏବଂ ଯେମିତି ମାଟିରୁ ବହୁତ ତଳୁ ମାଟି ଆସୁଛି, ତେଣୁ ପଥୁରିଆ ମାଟି ମଧ୍ୟ ଥିବ ଏଠି?
3: ନା ନା, ସତ, ଏଇଟା ପଥୁରିଆ ମାଟି ଅଛି, ମାଙ୍ଗାନିଜ ମାଟି, ଆଇରନ୍, ସବୁ ମାଟିର ଉପରେ ଏଇ ଇଲାକାଟା କେବଳ ପରିପୂର୍ଣ୍ଣ ହୋଇକରି ଅଛି। ତା ସହିତ ବି ଆମେ ଚେଷ୍ଟା କରୁଛୁ, ଆପଣ ଜାଣିଥିବେ ଏ ବର୍ଷ ଏଠି କିଛି ବରଫ ପଡ଼ିଥିଲା ନାଇଁ, ତେଣୁ ଯାହା ହଉ ଏଟା ତ ଗୋଟେ 0 point ଏଠି ଉଠୁଛି ଇଲାକାରେ, ଗୋଟେ ଆମ ଟେନ୍ସା ପାଖରେ 0 point ଅଛି, ଯେଉଁଟାକି ଥଣ୍ଡା ଲାଗେ। ଆଉ ଏଠି ଗ୍ରୀଷ୍ମ ମାସରେ ବହୁତ କମ୍ ଗରମ ଲାଗେ, ଆଉ ବର୍ଷା ମାସରେ ବି ଥଣ୍ଡା ଲାଗେ, ଗରମ ବି ଲାଗେ, ଯେହେତୁ ଏଇଟା ଟପ୍ରେ ଅଛି। ଆମର ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାଟା ହେଉଛି ଆମର କାଶ୍ମୀର ଭଳିଆ, ଯେଉଁଟାକି ଆମର ଭାରତର କାଶ୍ମୀର ଅଛି, କିନ୍ତୁ ଆମର କୋଇଡ଼ା ସୁନ୍ଦରଗଡ଼ ଜିଲ୍ଲାରେ ଆମର କୋଇଡ଼ାଟା ହେଉଛି କାଶ୍ମୀର ଏରିଆ। ଏଇଟା ସମ୍ପୂର୍ଣ୍ଣ ଭାବରେ ପାହାଡ଼ ପରିପୂର୍ଣ୍ଣ ଅଛି, ଆଉ ଏଠି ବିଭିନ୍ନ ପ୍ରକାର ଗଛ ବି ଅଛି, ଯଦ୍ୱାରା କି ଏଠି ପାଣି ବି ଝରଣା ଅଛି କିଛି, ବର୍ତ୍ତମାନ ଖାଦ୍ୟାନ୍ନ ଖଣି ହେଲା ପରେ କି ତାପରେ ଆଉ ପାଣିଟା ଆଉ ରହୁନି, ପୁରା ଗ୍ରା ପୁରା ତଳକୁ ପଶିଯାଇଛି।
1: ଟେନ୍ସାରେ ମଧ୍ୟ ଗୋଟେ ନେଚର କ୍ୟାମ୍ପ ଅଛି, ସେଠି ଆପଣ କ'ଣ କ'ଣ ସୁବିଧା ଦେଉଛନ୍ତି ପର୍ଯ୍ୟଟକମାନଙ୍କ ପାଇଁ?
3: ନାଇଁ, ସେ ନେଚର କ୍ୟାମ୍ପରେ ଯେଉଁଟା ଅଛି ସେଠି ନେଚର କ୍ୟାମ୍ପ ଯେତେବେଳେ ଆସିବେ, ବର୍ତ୍ତମାନ ତ ଏଠି ଅଫ୍ଲାଇନ୍ ହେଉନାହିଁ, ଅନଲାଇନ୍ ହେଉଛି, ଯେଉଁଟା ଅନଲାଇନ୍ ମାଧ୍ୟମରେ ସେଇଟା ଯେଉଁ ଗୋଟେ ଆପ୍ଲାଏ କରିବେ କି ଡିମାଣ୍ଡ କରିବେ ସେଇଟା ଅନଲାଇନ୍ ମାଧ୍ୟମରେ ସେଠି ଆସେ। ଏଠି ଏଠି ଆମେ ଯେତିକି ପର୍ଯ୍ୟଟକ ଆସୁଛନ୍ତି ତାଙ୍କୁ ଫାଷ୍ଟ ପ୍ରିଫରେନ୍ସ ଟିଫିନ୍ ଦିଆହେଉଛି, ଲଞ୍ଚ ଦିଆହେଉଛି, ତା'ପରେ ଡିନର ବି ଦିଆହେଉଛି, ତାକୁ ସବୁ ହେଲ୍ପ କରି ଦିଆହେଉଛି। ଯେହେତୁ ବିଭିନ୍ନ ଏରିଆରୁ ଆସୁଛନ୍ତି ଲୋକ ଜାଣିବେ ଫରେଷ୍ଟ ଡିପାର୍ଟମେଣ୍ଟଟା ଗୋଟେ ନେଚର କ୍ୟାମ୍ପଟେ ଅଛି, ନେଚର ତ ଜଣେ ପ୍ରକୃତି, ସେ ନେଚର କ୍ୟାମ୍ପରେ ସକାଳେ ଏବଂ ସନ୍ଧ୍ୟାରେ ତା'ର ଗୋଟେ ଅଲଗା ଅନୁଭୂତି ହୁଏ, ଥଣ୍ଡା ଲାଗେ, ଆଉ ଟିକେ ସୁଲୁସୁଲିଆ ପବନ ବି ବହେ ସେଠି, ଯେହେତୁ ଟପ୍ରେ ଅଛି ଟେନ୍ସାଟା, ତା'ପରେ ସେଠି 0 point ବି ଅଛି, ସେଠି ଏ ପାଖରେ ଅଛି।
1: ଆପଣଙ୍କର ଅନେକ ଷ୍ଟାଫ୍ ଥିବେ, ଆପଣ କିଭଳି ଭାବରେ ଜଙ୍ଗଲକୁ ବଢ଼ାଉଛନ୍ତି, କିଭଳି ଭାବରେ ତା'ର ଯତ୍ନ ନେଉଛନ୍ତି, କେତେ ଦିନ ଲାଗୁଛି ଚାରା ଗୁଡ଼ିକ ଜଙ୍ଗଲରେ ରୋପଣ କରିବା ପାଇଁ?
3: ତ ଆମର ଏଠି ନର୍ସରୀଟେ ଅଛି, ଆମେ ନର୍ସରୀ ଯେହେତୁ ସିଡ୍ ମାଧ୍ୟମରେ ହେଉଛି, ଷ୍ଟମ୍ ମାଧ୍ୟମରେ କରାହେଉଛି, ଆଉ ଯେଉଁ ଚାରା କରାହେଉଛି 18 ମାସିଆ, ଗୋଟେ ଚାରାକୁ 8 ମାସ ଲାଗୁଛି ନା, କଲା ପରେ ଆମେ ପାହାଡ଼କୁ ନେଉଛୁ। ଏଠି ଆପଣ ଦେଖିଥିବେ ପ୍ରତ୍ୟେକ ସ୍କିମ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଅଛି, ନର୍ମ ଅନୁସାରେ ଆମେ କାମ କରୁଛୁ, ଯଦ୍ୱାରା କି ଆମେ ସକ୍ସେସଫୁଲ୍ ହେଉଛୁ। ଏଠି ଆମର ପ୍ଲାଣ୍ଟେସନ୍ ୱାଚର୍ ବି ଅଛନ୍ତି, ତା'ପରେ ଆମର ଗାର୍ଡ଼ ବି ଅଛନ୍ତି, ଫରେଷ୍ଟର୍ ବି ଅଛନ୍ତି, ଷ୍ଟାଫ୍ ବି ଅଛନ୍ତି, ତତ୍ବ୍ୟତୀତ ଆମର ସ୍କ୍ୱାଡ଼୍ମାନେ ବି ଅଛନ୍ତି, ଯଦ୍ୱାରା କି ଆମେ ଏକ୍ଚୁଆଲି ପ୍ଲାଣ୍ଟେସନ୍ ଭିତରକୁ ଗାଈ ଗୋରୁ ନ ଛାଡ଼ିବା ପାଇଁ ଆମେ ସମସ୍ତ

0: କହୁଁ। ଆଉ ସବୁ କିଛି ଜାଗାରେ ତ ସବୁ ଆଦିବାସୀ ବେଲ୍ଟ ନା, ସେମାନେ କିଛି ବୁଝୁନାହାନ୍ତି, ଯଦ୍ୱାରା କି ଆମେ ଟିକେ ଅଳ୍ପ ପରିମାଣରେ କ୍ଷୟକ୍ଷତି ସହିବାକୁ ପଡ଼ୁଛି ଏ ଗାଈ ଗୋରୁମାନଙ୍କ ପାଇଁ।
1: ତେବେ ଗାଈ ଗୋରୁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟର ପତ୍ର ବା ସେଇ ଗଛ ଖାଇଲେ ତାଙ୍କର କିଛି ଅସୁବିଧା ହୁଏ କି? କାହିଁକିନା ଏଥିରେ ବହୁତ ମିନେରାଲ ରିଚ୍ ଜିନିଷ ଅଛି, ତେଣୁ ତା ଖାଇଲେ ତାଙ୍କ ଶରୀରରେ କିଛି ଅସୁବିଧା ହୁଏ କି?
0: ନା ନା, ଅସୁବିଧା ତ ହେଉଛି, କିନ୍ତୁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ମଧ୍ୟ ତରଫରୁ ଗୋଟେ କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି। ଆମେ ଏ ଇଲାକାରେ ଯେତିକି ଅଛି, ଏ ବର୍ଷ ଆମେ 14 ଜାଗାକୁ କରାହେଇଥିଲା କ୍ୟାଟେଲ୍ ଇମ୍ୟୁନାଇଜେସନ୍। ଆମର ଯେଉଁ ଏରିଆ ମାନଙ୍କରେ ଗାଈମାନଙ୍କୁ ଅଛୁ, ତାକୁ ବି ଆମର ଭେଟେନାରୀ ଡିପାର୍ଟମେଣ୍ଟ ଅଛି, ତା ବାଦ ବି ଫରେଷ୍ଟ ଡିପାର୍ଟମେଣ୍ଟ ବି କିଛି ତାକୁ ଇମ୍ୟୁନାଇଜେସନ୍ କରାହେଉଛି, ଗାଈ ଗୋରୁ ଭଲ ରହିବେ। ଆଉ ବର୍ତ୍ତମାନ ତ ଇଲାକାରେ ଆପଣ ଜାଣିଛନ୍ତି ଡଷ୍ଟ ଏରିଆ, ଯଦ୍ୱାରା କି ନିଶ୍ଚୟ ପତ୍ର ମାଧ୍ୟମରେ ଟିକେ ରହୁଛି, ଆମେ ତା'ର ପ୍ରିକସନ୍ ନିଆହେଉଛି କ'ଣ କରିବା, କ'ଣ କଲେ ଭଲ ହୋଇପାରିବ। ତେଣୁ ଆମର ଡେଫୁ ସାର ବି କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି ପ୍ରତିବର୍ଷ।
1: ଆପଣ କହିଲେ ଜାମୁ, ଅର୍ଜୁନ, ନିମ, ଶିଶୁ, କରଞ୍ଜ ଏସବୁ ଗଛ ଲାଗୁଛି, ଏସବୁ ଗଛ ଏଇ ଅଞ୍ଚଳରେ କେତେ ଦିନରେ ତିଷ୍ଠି ପାରୁଛି ନା ତା'ର ସକ୍ସେସ୍ ରେଟ୍ କମ୍ ରହୁଛି?
0: ବର୍ତ୍ତମାନ ଆମର ଯେଉଁ ନ୍ୟାଚୁରାଲ ହେଉ କି ଆର୍ଟିଫିସିଆଲ ହେଉ, ଏଟା ତ ନିଶ୍ଚୟ ରହିବ, କିନ୍ତୁ କିଛି ମନୁଷ୍ୟ ମାଧ୍ୟମରେ, କିଛି ଲୋକଙ୍କ ମାଧ୍ୟମରେ କିଛି ଗଛ କଟା ହେଉଛି, ଆଉ ସେ ଯେଉଁ ଗଛ ବି ଲଗା ହେଉଛି ବର୍ତ୍ତମାନ ଆମର ଜଙ୍ଗଲ ଭିତରେ ଅଛି, ଆଉ ବହୁତ ସର୍ଭାବ କରୁଛି, ଯଦ୍ୱାରା କି ବର୍ତ୍ତମାନ ଆମର ଏଇ ଇଲାକାରେ ଯେତିକି ବି ଜଙ୍ଗଲ ଏରିଆ ଅଛି, ସେ ଏରିଆକୁ ଆମେ ପୁଣି ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆମେ ଚେଷ୍ଟା କରୁଛୁ। ତତ୍ସହିତ ଆମେ କାଟି ଯେଉଁ ଗାଁମାନଙ୍କରେ କାଟୁଛନ୍ତି ଗଛ, ସେଟାକୁ ଆମେ ଆୱାରନେସ୍ ମାଧ୍ୟମରେ କରାହେଉଛି, ଗଛ ନ କାଟନ୍ତୁ, ଜୀବଜନ୍ତୁ ରୁହନ୍ତୁ, ବହୁତ ପ୍ରକାର ଆମର ଆୱାରନେସ୍ ହେଉଛି। ଆମର ଏଇ ରେଞ୍ଜରେ ସବୁ ଜାଗାରେ ଆମେ ଆୱାରନେସ୍ କରୁଛୁ, ଜିପି ଲେବଲ୍ରେ ହେଉ, ବ୍ଲକ୍ ଲେବଲ୍ରେ ହେଉ, ଏବଂ ଗାଁମାନଙ୍କର ଲେବଲ୍ରେ ହେଉ, ସେ କରାହେଉଛି। ଆମର ରେଞ୍ଜ ଲେବଲ୍ରେ ଆମେ ବିଭିନ୍ନ ଡିପାର୍ଟମେଣ୍ଟ, ଧରନ୍ତୁ ପୋଲିସ ଡିପାର୍ଟମେଣ୍ଟ, ଫରେଷ୍ଟ ଡିପାର୍ଟମେଣ୍ଟ, ପଞ୍ଚାୟତ ଡିପାର୍ଟମେଣ୍ଟ, ସବୁ ଡିପାର୍ଟମେଣ୍ଟର PRI ମେମ୍ବରମାନଙ୍କୁ ମାଧ୍ୟମରେ ଆମେ ଏଠି ଲାଇନ୍ ସବୁ ଡିପାର୍ଟମେଣ୍ଟ ନେଇକରି ଗୋଟେ ମିଟିଂ କରାହେଉଛି, ଆଉ ସମସ୍ତଙ୍କର ସାହାଯ୍ୟ ସହଯୋଗ କରା ପାଇଁ ଅନୁରୋଧ କରାଯାଉଛି। କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ତ ଗୋଟେ ଜଙ୍ଗଲ ବଞ୍ଚିପାରିବନି, କିନ୍ତୁ ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ସେ ଆମର ସକ୍ସେସଫୁଲ୍ ତ ବର୍ତ୍ତମାନ ହେଇଛି।
1: ଏବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ ଅନୁସାରେ ବହୁତ ଗୁଡ଼ିଏ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି, ତେବେ ଏଥିପାଇଁ କୋଇଡ଼ା ତରଫରୁ କିଭଳି ଭାବରେ ଆପଣ ଆଗେଇ ଆସିଛନ୍ତି କୋଇଡ଼ା ରେଞ୍ଜ ଅଫିସର ହିସାବରେ?
0: ଦେଖନ୍ତୁ, ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଏ ବର୍ଷ ପ୍ରଥମ କରି ମା କା ନାମେ ଏକ ପେଡ଼ କରାଯାଇଛି। ସବୁ ଚାରା ଗୁଡ଼ାକ ଆମେ ବି ଦିଆଯାଇଛି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ, କିନ୍ତୁ ଏଇଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ନୁହେଁ, ସମଗ୍ର ମାନେ ଯେତିକି ଡିପାର୍ଟମେଣ୍ଟ ଅଛନ୍ତି ଲାଇନ୍ ଡିପାର୍ଟମେଣ୍ଟରେ, ଭେଟେନାରୀ ହେଉ କି ପୋଲିସ ହେଉ କି ଫରେଷ୍ଟ ହେଉ, ସ୍କୁଲ ହେଉ, ଏଜୁକେସନ୍ ହେଉ, ସବୁ ଡିପାର୍ଟମେଣ୍ଟର ଲୋକର ପଞ୍ଚାୟତ ବି ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଗୋଟେ କରାହେଇଛି। ଏଇଟା ଗୋଟେ ସ୍ୱାଗତ ପଦକ୍ଷେପ, ଏ ପଦକ୍ଷେପରେ ଯଦି ଆମେ ସମସ୍ତେ ମିଳିମିଶି କାମ କରିବା ନିଶ୍ଚୟ ସକ୍ସେସଫୁଲ୍ ହେବା। ପାହାଡ଼ ସହିତ ଗାଁମାନଙ୍କରେ ଯେଉଁ ଖାଲି ପଡ଼ିଆ ଅଛି ଏବଂ ସ୍କୁଲମାନଙ୍କରେ ଯେଉଁ ବାଉଣ୍ଡ୍ରି ତରାତରା ଯେଉଁ ଗଛ ବି ଲାଗିବ, ସେଇଟା ଫ୍ଲାୱାର ସ୍ପେସିସ୍ ହେଉ କିମ୍ବା ଅର୍ଣ୍ଣାମେଣ୍ଟାଲ ସ୍ପେସିସ୍ ହେଉ, ଯାହା ବି ହେଉ, ଏ ବର୍ଷ ଗଛ ନୂଆ ଲଗା ହେଉଛି ମା କା ନାମେ ଏକ ପେଡ଼। ଆଉ ଏଇଟା ସବୁ ସମସ୍ତଙ୍କର ଦାୟିତ୍ୱ ନେଉଛି, ଦିଆହେଉଛି ସେମାନଙ୍କୁ, ଆମର ଫରେଷ୍ଟ ଡିପାର୍ଟମେଣ୍ଟ ହେଉ କିମ୍ବା ଆମର BDO ସାହେବ ହେଉ କି ସମସ୍ତେ ଭାଗିଦାରୀ ଅଛନ୍ତି, ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ଆଜି ନହେଲେ କାଲି ନିଶ୍ଚୟ ଆମର ସବୁଜରେ ପରିପୂର୍ଣ୍ଣ ହୋଇପାରିବ।
1: ଏବେ ବସନ୍ତ ଋତୁ ଏବଂ ଗ୍ରୀଷ୍ମ ଋତୁ, ତେଣୁ ମହୁଲ ଫୁଲ ପାଇଁ ଅନେକ ଲୋକ ନିଆଁ ଲଗାଇବେ ଜଙ୍ଗଲରେ ତାଙ୍କର ପରମ୍ପରା ଅନୁସାରେ, ଆପଣ ତାଙ୍କୁ କିଭଳି ଭାବରେ ବାର୍ତ୍ତା ଦିଅନ୍ତି, କିଭଳି ଭାବରେ ତାଙ୍କୁ ସେନ୍ସିଟାଇଜ୍ କରନ୍ତି?
0: ଯାହା ହେଉ, ଏଇଟା ଭଲ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଆମର ଏ ବର୍ଷ ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ। ଆଗରେ କ'ଣ କରାହେଉଥିଲା, ଆଗେ ଯେତେବେଳେ ଲୋକମାନେ ନିଆଁ ଲଗାଉଥିଲେ, ମହୁଲ ତୁଲେ ନିଆଁ ଲଗାଉଥିଲେ, ସେ ନିଆଁ ଗୁଡ଼ାକ ଯାଇକି ପାହାଡ଼କୁ ଯାଉଥିଲା, ପାହାଡ଼ ପଡ଼ୁଥିଲା। ବର୍ତ୍ତମାନ ଆମର ଏ ବର୍ଷଠୁ ଯେତିକି ମହୁଲ ଗଛ ଅଛି ଆମର ଏ କୋଇଡ଼ା ରେଞ୍ଜରେ 500ରୁ ଉର୍ଦ୍ଧ ମହୁଲ ଗଛ ଅଛି। ସେ 500ରୁ ଉର୍ଦ୍ଧ ଯେ ମହୁଲ ଗଛ ଅଛି, ସେ ମହୁଲ ଗଛ ତଳରେ ଆମର ନିଜର ଷ୍ଟାଫ୍ ସ୍କ୍ୱାଡ୍ ମାନେ ଯାଇକି ପ୍ରଥମେ ତାକୁ ପ୍ରିଭେଣ୍ଟିଭ୍ ମେଜର୍ ଦିଆହେଉଛି, ଯେଉଁଠି ପତ୍ର ପଡ଼ିଛି ସେ ପତ୍ର ଗୁଡ଼ା ପୁରା ନିଆଁ ଲଗାଇ ଦିଆହେଉଛି, ଏବଂ ତା ଯେଉଁ ବାଉଣ୍ଡ୍ରି ପେରିଫେରି ଯେତିକି ଗଛର ଯେତିକି ଛାଇ ହେଉଛି ସେଥିପର୍ଯ୍ୟନ୍ତ ଆମେ ସବୁ ଦିଆହେଉଛି। ଆର୍ ଆମେ ବର୍ତ୍ତମାନ ଏ ବର୍ଷ ନୂଆ କରି କରାହେଉଛି ପ୍ରତ୍ୟେକ ମହୁଲ ଗଛର ନିଆଁ ଜଙ୍ଗଲକୁ ଯିବ ନାହିଁ, ତା ପାଇଁ ଆମର ବ୍ୟାରିକେଟିଂ ବି କରାହେଉଛି, ଗ୍ରୀନ୍ ନେଟ୍ ଦିଆହେଇଛି। ଏ ବର୍ଷ ଆମର ଭଲ ସ୍ୱାଗତ ଯୋଗ କରାହେଇଛି, ବର୍ଷ ଏଠି ବି ଆମର ଏ ବର୍ଷ ବହୁତ କମ୍ ନିଆଁ ଲାଗିବାର ଚେଷ୍ଟା ଚାଲିଛି, କିନ୍ତୁ କ'ଣ କରିବା।

0: କିଛି ମନୁଷ୍ୟକୃତ ଲୋକ ଅଛନ୍ତି ନିଶ୍ଚୟ ନିଆଁ ଲାଗୁଛନ୍ତି, କିନ୍ତୁ ଆମେ ଚାହୁଁଥିଲୁ ପ୍ରଥମ କରି ଆମର ମହୁଲ ଗଜ ମାଧ୍ୟମରେ ହିଁ ଜଙ୍ଗଲକୁ ନିଆଁ ଜାଳୁଥିଲା, କିନ୍ତୁ ବର୍ତ୍ତମାନ ତ ପ୍ରିଭେଣ୍ଟିଭ୍ ମେଜର୍ ନିଆହେଇଛି। ପ୍ରଥମେ ମହୁଲ ଗଜ ଯେତିକି ସରାଉଣ୍ଡିଂ ଏରିଆ ଅଛି ନିଆଁ, ତାକୁ ଆମେ ପ୍ରଥମେ ଆମ ପହିଲା ଚିହ୍ନଟ କରିକି, ଆଉ ଡେଫୁଙ୍କ ନିର୍ଦ୍ଦେଶ କର୍ମେ ଷ୍ଟାଫ୍ ବି ଅଛନ୍ତି, ଚିହ୍ନଟ କରିକି ଆମେ ସବୁ ଏ ବର୍ଷ ପୁରା ଇଏ କରିଦିଆହେଇଛି, ତାକୁ ସଫା କରିକି ନିଆଁ ଜାଳି ଦିଆହେଇଛି, ତାପରେ ଲିଭେଇ ଦିଆହେଇଛି ସେଠୁ।
1: ସାର୍, କୋଇଡ଼ାର 79% ଫରେଷ୍ଟ କଭର ରହୁଛି, ତେଣୁ ଏତକ ଜଙ୍ଗଲକୁ ରକ୍ଷା କରିବା ଏବଂ ତାକୁ ପୁଣି ପୁନଃ ବନୀକରଣ କରିବା, ଏଇଟା ଆପଣ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?
0: ଆମେ ତ ଚାହୁଁଛୁ ଯେ ପୁନଃ ବନୀକରଣ ହେବ, କାହିଁକି କିଛି କିଛି ଜାଗାମାନଙ୍କରେ ଗୋଟେ ମାଇନିଂ ହୋଇଯାଇଛି, ଯେତିକି ବି ଜାଗା ଖାଲି ଅଛି ଆମେ ପ୍ଲାଣ୍ଟେସନ୍ କରୁଛୁ, ଆଉ ପ୍ଲାଣ୍ଟେସନ୍ ମାଧ୍ୟମରେ କିଛି ଆମେ ଗ୍ରୀନେରୀ କରୁଛୁ, ତତ୍ସହିତ ମାଇନ୍ସ ମାନଙ୍କରେ ଯେତିକି ବି ଖାଲି ଜାଗା ଅଛି ସବୁ ଖାଲି ଜାଗାମାନଙ୍କରେ ତାକୁ ପ୍ଲାଣ୍ଟେସନ୍ କରିଦିଆହେଉଛି। ତାଙ୍କର ଯେଉଁ 33% ଯେଉଁ ଏରିଆର 33% ଗ୍ରୀନେରୀ ହେବା କଥା, ତେଣୁ ମୁଁ ପ୍ରାୟ ମାଇନ୍ସ କହୁଛି ଆଉଟସାଇଡ଼ ଏରିଆ ଅର୍ ଇନସାଇଡ଼ ଏରିଆ 30% ନିଶ୍ଚୟ ଲଗେଇବୁ। ଆଉଟସାଇଡ଼ ଏରିଆ କୌଣସି ଇନଷ୍ଟିଚ୍ୟୁଟ୍ ହେଲା, ରାସ୍ତା କଡ଼େ ହେଲା, କୌଣସି ଜାଗାରେ ଯଦି ଫାଙ୍କା ଏରିଆ ପେରିଫେରି ଅଛି ସେଗୁଡ଼ାକ ଲଗେଇବା ପାଇଁ ଆମେ ପଇସା ସିଷ୍ଟମ୍ ଅନୁସାରେ ଆମେ କରୁଛନ୍ତି ବି। ଏ ବର୍ଷ ଆମେ ସବୁ ମାଇନ୍ସ ଯେତିକି ମାଇନ୍ସ ଅଛି ସବୁ ମାଇନ୍ସକୁ ଚାରା ଦିଆହେଇଥିଲା। ତାପରେ ଆମର ଯେଉଁ SCG ମା'ମାନେ ଯେଉଁ ଭର୍ମି କମ୍ପୋଷ୍ଟ ତିଆରି କରିବା ତାକୁ ବି ଦିଆହେଇଛି, ଆଉ ଯେତିକି କାମ କରିବା ଭର୍ମି କମ୍ପୋଷ୍ଟ ଯେତିକି ପହିଲା କେତେ ବର୍ଷ କରାହେଇଛି ଭର୍ମି କମ୍ପୋଷ୍ଟ, ଆଗେ ତ ନିଜେ ନିଜେ କରୁଥିଲେ ନା, ତେଣୁକରି ଆମେ ମୁଁ ଚାହୁଁଥିଲି ଯେ ଆମେ ଏଠି ଲୋକାଲ୍ର ଯେଉଁ ଫର୍ଟିଲାଇଜର୍ ନ ଦେଖି ଲୋକାଲ୍ ଫର୍ଟିଲାଇଜର୍ ଦିଆଯାଉ, ଯେଉଁଠିକି ଆମର ମା ମାନେ SCG ମାନେ ଡେଭଲପ୍ କରିପାରିବେ କି ଉନ୍ନତି କରିପାରିବେ।
1: ଆପଣଙ୍କର ଯେତେ ଉଦ୍ୟମ ଅଛି ତାକୁ ଆମେ ସାଧୁବାଦ ଜଣାଉଛୁ ଏବଂ ଆଶା କରୁଛୁ ପୁନଃ ବନୀକରଣ ହେଉ।
0: ଧନ୍ୟବାଦ।
2: ମୋ ନାଁ କୁମୁଦିନୀ ମହାନନ୍ଦ, ଏଗ୍ରିକଲଚର ଓଭରସିଅର କୋଇଡ଼ା ବ୍ଲକରେ।
1: ମ୍ୟାଡ଼ାମ, ଏଠି କିଭଳି ଭାବରେ, ଏଇଟା ଯେହେତୁ ଗୋଟେ ଶିଳ୍ପ ଅଞ୍ଚଳ, ଏଠି କୃଷି ପ୍ରତି ଲୋକଙ୍କର ଆଗ୍ରହ କେତେ ଅଛି?
2: ମୁଁ ଯେତେବେଳେ ଜଏନ୍ କଲି ସାର୍, ଲୋକମାନଙ୍କୁ ଯେତେବେଳେ ମୁଁ ମିଟ୍ କଲି ଫିଲ୍ଡରେ କିମ୍ବା ଏଇ ଅଫିସରେ ବି ଲୋକମାନେ ଆସନ୍ତି, ଫାର୍ମର ଆଇଡ଼ି କ'ଣ ଜାଣିନଥିଲେ, କୃଷି ପଦ୍ଧତି ବିଷୟରେ ଖାଲି ମାନେ ପରମ୍ପରାଗତ କୃଷି ପଦ୍ଧତି ଏମାନେ ଅବଲମ୍ବନ କରୁଥିଲେ, କିନ୍ତୁ ଖାଇବା ପାଇଁ ଖାଲି ଚାଷ କରୁଥିଲେ, ବିଜନେସ୍ ପର୍ପସ୍ରେ ବହୁତ କମ୍। କିନ୍ତୁ ମୋର ଆସିଲା ପରେ, ମୋର ଆସିବାଟା ଏବେ 5 ବର୍ଷ ହୋଇଗଲାଣି ସାର୍, ଆଉ ସେମାନେ ଏବେ ବିଜନେସ୍ ଆଡ଼କୁ, କୃଷି ବିଜନେସ୍ ଆଡ଼କୁ ଗତି କଲେଣି, ପନିପରିବା ଚାଷ କରିକି କିଛି କ୍ୟାଶ୍ କ୍ରପ୍ ଆକାରରେ ସେମାନେ କରିକି ଉପାର୍ଜନ କରୁଛନ୍ତି, ଚାଷ ହିଁ ତାଙ୍କର ଚଳିବାର ଅବଲମ୍ବନ, ଚାଷ ଅବଲମ୍ବନ କରିକି ସେମାନେ କିଛି ଫ୍ୟାମିଲି ଏଠି ଚାଷକୁ ହିଁ କରୁଛନ୍ତି ବିଜନେସ୍ ପର୍ପସ୍ରେ, ଧାନ ବି କରୁଛନ୍ତି, ପନିପରିବା ବି କରୁଛନ୍ତି, ଲଙ୍କା ମକା, ତାପରେ ଆପଣଙ୍କର ଇଣ୍ଟର କ୍ରପିଂରେ ଅଛି ଆପଣଙ୍କର ବରଗୁଡ଼ି, ତାପରେ ଆପଣଙ୍କର ବିରି ମୁଗ, ତାପରେ ପାଇରା କ୍ରପିଂରେ ଚଣା ଲେଣ୍ଟିଲ ଏସବୁ ବି କରୁଛନ୍ତି। ଆଉ ବିଶେଷ ଭାବରେ ଏଠି ଆଦୃତ ହେଲା ଆମର ମଟର ଚାଷଟା, ଗ୍ରୀନ୍ ମଟର ଚାଷଟା, ଗ୍ରୀନ୍ ମଟରଟା ବହୁତ ଲୋକ କରୁଛନ୍ତି, ଆଉ ସେଟା କେବେ ବି ରେଟ୍ ଏତେ କମେ ବି ନାହିଁ, 40 ଟଙ୍କାରୁ କେବେ ତଳକୁ ଖସି ହିଁ ନାହିଁ, ସେଥିପାଇଁ ଗ୍ରୀନ୍ ମଟର ବିଶେଷ ଭାବରେ କରୁଛନ୍ତି, ଆଉ ଏବେ ମାର୍କେଟରେ ପାଖାପାଖି ଗ୍ରୀନ୍ ମଟର ମୋର ଚାଷୀମାନଙ୍କର ହିଁ ପଡ଼ୁଛି, ମଞ୍ଚାବେଡ଼ାରେ ବହୁତ ଲୋକ ଗ୍ରୀନ୍ ମଟର କରିଛନ୍ତି। ତାପରେ ସେମାନେ ଜାଣିନଥିଲେ ଏଇ ଯେଉଁ ସଜନା ଛୁଇଁ, ସଜନା ଛୁଇଁ ବି ଏବେ ବଜାରରେ ବିକ୍ରି କରୁଛନ୍ତି। ଏଇ ଆମର ବିର୍ସା ସିଂ ବୋଲି ଗୋଟେ ଚାଷୀ ଅଛି, ସିଏ ଚିକ୍ପିକୁ 3 ଥର ଗୋଟେ କ୍ଷେତରେ ହିଁ ଚାଷ କରୁଛି, ପ୍ରଥମେ ତାକୁ ଶାଗ ଆକାରରେ ବିକ୍ରି କରୁଛି, ସେକେଣ୍ଡ ଥର କଞ୍ଚା କ୍ରପ୍ ଆକାରରେ ମାନେ ଛୁଇଁ ଆସିଗଲା, ଛୁଇଁ ଗଛକୁ ଓପାଡ଼ିକି ଆଣିକି ମାର୍କେଟରେ ବିକ୍ରି କରୁଛି, ଆଉ ଥାର୍ଡ଼ ଥର ସେ ଶୁଖିଲା ଚଣା ମାନେ ଇଏ କରୁଛି ଗୋଟେ କ୍ଷେତରେ ହିଁ। ତେଣୁ ଚାଷୀ ବହୁତ ଉନ୍ନତି କଲେଣି, ଆଉ ଜାଣିପାରୁଛନ୍ତି ଯେ ଏବେ ଆମେ କ'ଣ କଲେ ବେଶୀ ପଇସା ଉପାର୍ଜନ କରିପାରିବୁ।
1: ଯେହେତୁ ଏଇଟା ଗୋଟେ ଶିଳ୍ପ ପ୍ରମୁଖ ଅଞ୍ଚଳ, ତେଣୁ ବହୁତ ଲୋକଙ୍କର ଶିଳ୍ପାଞ୍ଚଳରେ ମଧ୍ୟ କାର୍ଯ୍ୟ କରିବାକୁ ଆଗ୍ରହ ଥିବ, ତାଙ୍କୁ ଆପଣ କିଭଳି ଭାବରେ ଚାଷ ଆଡ଼କୁ ମୁହାଁଇବାକୁ ଆପଣ ପ୍ରୋତ୍ସାହିତ କରୁଛନ୍ତି?
2: ଦେଖନ୍ତୁ, ସେମାନେ ଯେତେବେଳେ ଡ୍ୟୁଟି ଯାଉଛନ୍ତି, କିଛି ଲୋକଙ୍କୁ ମୁଁ ଗ୍ରୁପ୍ରେ ଆଡ୍ କରିଛି ଏଗ୍ରିକଲଚର

0: ଇନୋଭେଟର୍ସ ବୋଲିକରି ଗୋଟେ ଲାର୍ଜ ଗ୍ରୁପ୍ଟେ ଅଛି, ଯେଉଁଥିରେ ସବ ଗ୍ରୁପ୍ ପାଖାପାଖି 32 ଗ୍ରୁପ୍ ଅଛନ୍ତି। ଆଉ ସେଇଥିରେ ସେଇ ଲୋକମାନଙ୍କର ବିଭିନ୍ନ ଟାର୍ଗେଟେଡ୍ ପିପୁଲ୍ ଅଛନ୍ତି, ଯେଉଁମାନେ ମାନେ ମାଇନିଂ ଏରିଆରେ କାମ କରୁଛନ୍ତି, ସ୍ଲାଇଡ଼ିଂ ଏରିଆରେ କାମ କରୁଛନ୍ତି। ଆପଣ ଆଶ୍ଚର୍ଯ୍ୟ ହେବେ, ଯେଉଁମାନେ ସ୍ଲାଇଡ଼ିଂ ଏରିଆରେ ବି କାମ କରୁଛନ୍ତି ସେମାନେ ନାମ କରା ଚାଷୀ ଏଠି, ଯେମିତିକି ବୁଧୁ ସିଂ, ସେ ସ୍ଲାଇଡ଼ିଂରେ କାମ କରିକିରି ପାଖାପାଖି 1.5 ଏକର ଏରିଆ କୋବି ଚାଷ କରେ। ଆଉ ସବୁ ବର୍ଷ ସେ ବୋଧେ 100,000 ରୁ 1.5 ଲକ୍ଷ ଟଙ୍କା ଏଇ ମାନେ କୋବି ଚାଷରୁ ସେ ପାଏ। ତେଣୁ ଲୋକଙ୍କର ମେଣ୍ଟାଲିଟି ଚେଞ୍ଜ ହେଇଗଲାଣି, ସେମାନେ ସ୍ଲାଇଡ଼ିଂରେ କାମ କରୁଥିଲେ ବି ଯେହେତୁ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସେଠି ଯାଉଛନ୍ତି, ସ୍ଲାଇଡ଼ିଂରେ କାମ ଠିକ୍ ଭାବରେ କରୁଛନ୍ତି, ନିଜକୁ ପ୍ରୁଫ୍ କରିକି କାମ କରୁଛନ୍ତି, କାମରେ ଠକୁ ବି ନାହାନ୍ତି, ଆଉ ଆସିକି ଚାଷ ବି କରୁଛନ୍ତି। ତେଣୁ ମୁଁ ଭାବୁଛି ଧୀରେ ଧୀରେ ଏମାନେ ଆହୁରି ଆଗକୁ ଯିବେ, ଯେହେତୁ ସେଇମାନଙ୍କୁ ଦେଖିକରି ଅନ୍ୟ ଲୋକମାନେ ବି ଶିଖୁଛନ୍ତି। ବିଶେଷ କରି ଜେନେରାଲ କାଟାଗୋରିର ଲୋକ ବହୁତ ଉନ୍ନତି କରୁଛନ୍ତି, ଟିକେ ST ଯେଉଁ ଆଦିବାସୀ ବହୁଳ ଅଞ୍ଚଳ ଏଇଟା, ଆଉ ଆଦିବାସୀମାନେ ଟିକେ ବି ଧୀରେ ଧୀରେ ବୁଝିପାରିଲେଣି। ତାଙ୍କ ସ୍ତ୍ରୀମାନେ ଆକ୍ଟିଭଲି ଆସିକି ମୋ ସାଙ୍ଗରେ ଦେଖା କରୁଛନ୍ତି, ଯେମିତିକି ଫାର୍ମର ଆଇଡ଼ି କାହାରି ଗୋଟେ ନଥିଲା, ଏବେ ଫାର୍ମର ଆଇଡ଼ି ପାଖାପାଖି ସମସ୍ତଙ୍କର ହେଇ ଆସିଲାଣି। କୃଷକ ଓଡ଼ିଶା କ'ଣ ଜାଣିପାରୁଛନ୍ତି, ଏଠି CSC ସେଣ୍ଟର ଗୁଡ଼ାଏ ହେଲାଣି, CSC ସେଣ୍ଟରରେ ଆସିକରି ସେ ସବୁର ସୁବିଧାର ମାନେ ଉପଯୋଗ କରୁଛନ୍ତି। ସମ୍ପର୍କ ମେଳା, କୃଷି ଯାନ୍ତ୍ରିକ ମେଳାରେ ଏବେ ଆଗେ ଲୋକମାନେ ଖାଲି ବୁଲିବାକୁ ଯାଉଥିଲେ, ଏବେ ଯାଇକି ସେଠି ବୁକିଂ କରୁଛନ୍ତି। ଉଦାହରଣ ସ୍ୱରୂପ ଆପଣଙ୍କୁ କହିବି, ସୋଲାର ପମ୍ପ ସେଟ୍ ସେଠି ଦେଖିକି ଆମ ଏରିଆରେ 4 ଜିପିରେ 150 ସୋଲାର ପମ୍ପ ସେଟ୍ ବିକ୍ରି ହେଇଛି। ଆମର କୃଷକ ସାଥୀ ଅଗ୍ରଣୀ ହେଇକରି ସମସ୍ତଙ୍କର ସମସ୍ତଙ୍କୁ ସାହାଯ୍ୟ କରିକିରି ଡକ୍ୟୁମେଣ୍ଟେସନ ଇତ୍ୟାଦି କରେଇକି ସେମାନଙ୍କୁ ଆଭେଲେବୁଲ କରେଇଛି। ତେଣୁ ଲୋକମାନେ ପାଣି ସୁବିଧା ପାଇଁ ବହୁତ ବ୍ୟଗ୍ର, ପାଣି ସୁବିଧା ଯଦି ଏ ଏରିଆରେ ହେଇପାରିବ ଚାଷ ଆହୁରି ଟିକେ ଉନ୍ନତି ହେବ। ସାର୍,
1: ଯେହେତୁ ଏଠି ଗୋଟେ ଖଣିଜ ଅଞ୍ଚଳ, ଏଠି ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ମିଳୁଛି, ସେଠୁ ଯେଉଁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ବାହାରୁଛି ସେଇଟା ଚାଷକୁ ଆଫେକ୍ଟ କରୁଛି କି?
0: ସାର୍, ଏପଟେ ଆପଣଙ୍କୁ ମୁଁ କହିବାକୁ ଚାହେଁ, ଏଇ ଯେଉଁ କାଲଟାରୁ ଆରମ୍ଭ କରିକିରି ଆମର ଏପଟେ ମାନେ ଆଫେକ୍ଟେଡ଼ ହେଉଛି ବୋଲି ମୁଁ କହିବିନି, କାହିଁକି ସବୁ ରାସ୍ତା କଡ଼ରେ ଚାଷ ହେଉଛି। ଆପଣ ବୁଲିଲା ବେଳେ ଦେଖିବେ ଯେଉଁଠି ପାଣି ସୁବିଧା ଅଛି ସେଠି ଚାଷ ମଷ୍ଟ ଅଛି। ଏଇ ଆମର ସାମ୍ନାରେ ଯେଉଁ ମୁଗ ହେଇଛି, ସୋରିଷ ହେଇଥିଲା, ଆଳୁ ପୁରା ଭରପୁର ହେଇଛି, ଧାନ ବି ହେଇଛି ଆମର କୁଦଟୋଲାରେ ପାଖାପାଖି 4 ହେକ୍ଟର ଧାନ କରିଛନ୍ତି, ଖରୁଡ଼ି ଚାଷ ଆଜି ଏ ବର୍ଷ ଆରମ୍ଭ କରିଛନ୍ତି। ଆଉ ସେମାନେ ଆସନ୍ତା କ'ଣ କରିବେ, ଧାନ ଯଦି ତାଙ୍କୁ ବିଶେଷ ଭାବରେ ଲାଭ ନ ଦିଏ, ଧାନ ଯାହା ହେଲେ ବି ଟିକେ କମ୍ ଲାଭଜନକ, ତାଠାରୁ ଯଦି ସେମାନେ ଭେଜିଟେବୁଲ କରିବେ କିମ୍ବା ଡାଲି ଜାତୀୟ କରିବେ କିମ୍ବା ଅଏଲ ତୈଳ ବୀଜ କରିବେ ସେଥିରେ ବେଶୀ ଲାଭ ପାଇବେ। ତେଣୁ ଏ ବର୍ଷ ତ ଧାନ କରିଛନ୍ତି, ତାଙ୍କୁ ଶିଖେଇବା ପାଇଁ ଧାନ କରାହେଇଛି ପ୍ରଥମେ, କାହିଁକି ନା ପାଣି ପ୍ରବଳ ଅଛି, ପାଣି ପ୍ରବଳ ଆସୁଛି, ପାଣି ଅସୁବିଧା ନାହିଁ କିଛି। ତେଣୁ ଏଇଟା ଏ ବର୍ଷ ଫାଷ୍ଟ ଚାଷ କରିଛନ୍ତି, ଧାନ ଚାଷଟା ଏ ବର୍ଷରୁ ଆରମ୍ଭ ହେଇଛି ଚାଷଟା, ତେଣୁ ଧାନ ପାଇଁ ସେମାନେ ଆଗ୍ରହୀ ହେଲେ ବୋଲି ମୁଁ କର କହିକି କହିଲି। ତାପରେ ଆଳୁ ତ ଏ ବର୍ଷ ବହୁତ ଆଳୁ ହେଇଛି, ପାଖାପାଖି 2,000 କ୍ୱିଣ୍ଟାଲ ଆଳୁ ଏଠି ହେଇଛି 4 ଜିପିରେ। ତେଣୁ ଚାଷୀମାନେ ଜାଣୁଛନ୍ତି ଯେ କିଛି ଆଫେକ୍ଟ ହେଉନି, ପ୍ରଥମେ ଡରୁଥିଲେ, ତାପରେ ଆମର ଡୋଲୋମାଇଟ୍ ଏଠି ସପ୍ଲାଏ ହେଇଛି, ସଏଲକୁ ଟେଷ୍ଟ କରିକି ତାଙ୍କୁ ଟେଷ୍ଟ ରିପୋର୍ଟ ଅନୁସାରେ ଚାଷ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଟ୍ରେନିଂ ଦେଉଛୁ।
2: ମୁଁ ବିମଲ ମୁଣ୍ଡା, ଜାମଡି ଗାଁ, ଜାମଡି GP, କୁଇଡ଼ା ବ୍ଲକ, କେବଲାଙ୍ଗ ଥାନା, ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ। ମୁଁ ଜଣେ ଚାଷୀ, ଆଗରୁ ଚାଷ କରି କରି ଆସୁଛି, ଏବେ ବି କରୁଛି। ଫୁଲକୋବି ବହୁତ ଗୁଡ଼ିଏ କରୁଥିଲି, ସେଥିରେ ବହୁତ କିଛି ଇନକମ୍ କରୁଥିଲି। ତାପରେ କରୁ କରୁ ପଇସା ହେଲା ପରେ ମୁଁ ଟ୍ରାକ୍ଟର ବି ନେଇଥିଲି, ସେଗୁଡ଼ା ବି କ୍ଲିୟର କରିଦେଇଛି। ତାପରେ ପୋଖରୀ 4 ଖୋଳିଛି, ସେଥିରୁ ବି ମାଛ ଚାଷ କରୁଛି, ସେଥିରୁ ବି କିଛି ଲାଭ ହୁଏ, ଏମିତି କରିକିନା ଚଳୁଛି। ଆଉ ସରକାରୀ ସ୍କିମ୍ରେ ଛେଳି 10 ବି ଦେଇଛନ୍ତି, ସେଥିରୁ ବି ଏବେ 15-20 ହେଇଗଲେଣି। ଆଉ କୁକୁଡ଼ା, ଏହି ଦେଶୀ କୁକୁଡ଼ା ଗୁଡ଼ା ଆମର ଗାଁ ଗହଳିରେ ଯେଉଁ ଗୁଡ଼ା ହୁଅନ୍ତି, ସେଇ ଛେଳି ଗୁଡ଼ା ଆଉ କୁକୁଡ଼ା ଗୁଡ଼ା ବି ଏବେ ବହୁତ ଗୁଡ଼ିଏ ଅଛନ୍ତି।

0: ଅଛନ୍ତି ଆଉ ଏବେ ବି ଅଛନ୍। ଆଉ ଏଇ ବର୍ଷ ଘର ରିଫାରିଂ ଟିକେ କରିଛି ବୋଲି ପନିପରିବା କମ୍ କରିଛି, ନାଇଁ ହେଲେ ବିଲାତି ଆଳୁ ଭେଣ୍ଡି ଲାଉ କଲରା ଏଗୁଡ଼ା ପ୍ରାୟ କରେ, ଏମିତି କରି କରି ଚାଲିଛି।
1: ଏଠି ବହୁତ ଶିଳ୍ପାଞ୍ଚଳ ଅଛି, ତେଣୁ ଏଠାର ମାଟି କ'ଣ ସବୁ ଟମାଟୋ ବିଲାତି ସବୁ କରିବା ପାଇଁ ଉର୍ବର ନା ଠିକ କିଛି ତ ପ୍ରକ୍ରିୟାକରଣ କରିବାକୁ ପଡ଼େ?
0: ଯାହା କରୁଛି ମୋର ହିସାବରେ, ମୋର 15-20 ଗାଈ ରଖିଛି, ସେଇ ଚାଷ ଜମିରେ ମୁଁ ପ୍ରାୟ ସେଇ ଖତ ସାର ଦିଏ, ଆଉ 4 ଯିଏ କମ୍ପୋଷ୍ଟ ବି କରିଛି ସେଗୁଡ଼ା ଦେଇକିନା ଏବେ ଯାହା ବି ହଉ ମାନେ ଭଲ ହିଁ ଚାଷ ହେଉଛି। ଖଣି ଖଦାନ ଏରିଆ ହେଲେ ବି ଯେତିକି କରିପାରୁଛି ମାନେ ଏଇ ସାର ଫାର ଦେଇକିନା ଭଲ ପ୍ରଡ଼କ୍ସନ୍ ତ ହେଉଛି, ତା ଭିତରେ ମିଶିକିନା ଧାନ ବି କରୁଛି, ଧାନ ବି ବହୁତ ଗୁଡ଼ିଏ ବାହାରିଯାଏ, ଏଭଳିଆ ଚାଲିଛି।
1: ଏଠି ତ ଏଇ ଗାଁରୁ ଆପଣଙ୍କ ସହିତ ଯେଉଁମାନେ ଅଛନ୍ତି ବହୁତ ଲୋକ ଶିଳ୍ପ କଳକାରଖାନାରେ କାମ କରୁଥିବେ, ଆପଣ କାହିଁକି ଚାଷ ପ୍ରତି ଏତେ ଆଗ୍ରହ ପ୍ରକାଶ କଲେ?
0: ସମସ୍ତେ କରୁଛନ୍ତି, ଆମ ଭାଇମାନେ ବି ପଡ଼ୋଶୀର କକା ପୁଅମାନେ ସମସ୍ତେ କରୁଛନ୍ତି, ଖଣି ଖାଦାନରେ ପ୍ଲଟ୍ରେ ଏମିତି କରି କରୁଛନ୍ତି, କିନ୍ତୁ ମୁଁ ବାହାର କାମ କେବେ ଯାଇନି, ବାପା ମାଆ ମାନେ ଯାହା କରିଥିଲେ ସେଗୁଡ଼ା କରୁଛି, ଏବେ ବି ଏତେ ବାହାର ଧ୍ୟାନ ନାହିଁ, ଯେ ପେଟ ପୋଷିବା ହିସାବରେ ଚାଷ ଏବେ ବି ଘରରୁ ସେତିକି ହେଇଯାଉଛି ହିସାବରେ ମୁଁ ବାହାରକୁ କାମ କରି ଯାଇନି।
1: କ'ଣ କ'ଣ ବୈଜ୍ଞାନିକ ପଦ୍ଧତି ଆପଣ ପ୍ରୟୋଗ କରୁଛନ୍ତି ଚାଷରେ ଏବଂ ପଶୁପାଳନରେ?
0: ତ ଏତେ ବୈଜ୍ଞାନିକ ପ୍ରସେସରେ ଏତେ କରୁନୁ, ଆଉ ଛେଳିଗୁଡ଼ା ଏଇ ଭ୍ୟାକ୍ସିନ୍ ଗୁଡ଼ା କରୁ, ଆଉ ସେଥିଲାଗି ଏତେ ରୋଗ ହୁଏନି, ଆଉ ଆମର ତ ଜଙ୍ଗଲ ଏରିଆରେ ସେ ଡାଳ ପତ୍ର ଖାଇକିନା ଏତେ ରୋଗ ତ ହେଉନି, ହୁଏ କିନ୍ତୁ ଭ୍ୟାକ୍ସିନ୍ କରିଦେଲେ ଟିକେ କଣ୍ଟ୍ରୋଲ ହେଇଯାଏ। ଆଉ ଧାନ ଚାଷରେ ସେଇ ଗୋବର ଖତ ଗୁଡ଼ା ଦେଉଛି ବୋଲି ଏତେ ହେଉନି, ଆଉ ଏବେ ତ ସବୁ ରୁଆ ପ୍ରସେସରେ ଧାନ ବି ଚାଷ ହେଉଛି, ସେଇ ହିସାବରେ ଠିକ୍ ଅଛି।
1: ଆପଣ କେତେ ଏକରରେ ଚାଷ କରନ୍ତି, ତାପରେ ପାଣି କେମିତି ଆପଣ ଯୋଗାଡ଼ କରନ୍ତି?
0: ମିନିମମ୍ ଆମର 7-8 ଚାଷ କରେ, ହେଲେ ସେଇଗୁଡ଼ା ଆମେ ବେଶୀ ତ ବେଶୀରୁ ବର୍ଷା ପାଣିର ଉପରେ ନିର୍ଭର କରୁ, କିନ୍ତୁ 2 ବୋରୱେଲ୍ ବି କରିଛି, ସେ କେତେବେଳେ ରୁଆ ଟାଇମ୍ରେ କିମ୍ବା ଧାନ ଅମଳ ହେବା ପୂର୍ବରୁ ଟିକିଏ ସର୍ଟେଜ୍ ହେଲେ ସେ ବୋରିଂର ବି ପାଣି ସପ୍ଲାଇ କରେ, ଆଉ 4 ପୋଖରୀ ଅଛି ସେଥିରୁ ବି ପମ୍ପ ଦ୍ୱାରା କେଉଁ ଗୁଡ଼ାକ ଭଲ ରେଡ଼ି ନେଇ ହେଇଥାଏ ସେଗୁଡ଼ାକୁ ସେଇ ପାଣି ପମ୍ପରେ ମଡ଼େଇଥାଏ, ଏହି ହିସାବରେ ଏତେ ଲସ୍ ତ ନାହିଁ ହେଇଯାଏ।
1: ଆପଣ କ'ଣ କହିବେ, ଚାଷଟା ଲାଭଜନକ ବ୍ୟବସାୟ ନା ନାହିଁ?
0: ସମସ୍ତ ଚାଷରେ ଲାଭ ଅଛି ବୋଲି କହନ୍ତି, କିନ୍ତୁ ମୋର ହିସାବରେ ଚଳିବା ହିସାବରେ ତ ହେଉଛି, କୁକୁଡ଼ା ଛେଳି ମାଛ ଆଉ ଏଇ ପନିପରିବା ଆଉ ଧାନ କଲାବେଳକୁ ନିଜର ଚଳିବା ହିସାବରେ ଆମର ପାଇଁ ହେଇଯାଉଛି, ସେ ହିସାବରେ ଲାଭ ହିଁ ଅଛି।

ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସୌଭାଗ୍ୟ କୁମାର ରଥ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ବିଶି
1: ଏବଂ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା।
0: ଶାନ୍ତି ମାଧ୍ୟମରେ ଏକାଧିକ ସମସ୍ୟା ସମାଧାନ ଉପରେ ଚର୍ଚ୍ଚା କରାଯାଏ। ଏହା ମାଧ୍ୟମରେ ବିଜ୍ଞାନ ସମ୍ପର୍କୀୟ ଅଭିନବତ୍ୱ ବିକାଶ କରାଯାଏ।
1: ବିଜ୍ଞାନର ଅନ୍ୱେଷଣ ଏବଂ ନବୀନ ମନ୍ତ୍ରଣା ଯୋଗୁଁ ଆଜି ଅନେକ ଦେଶ ଆର୍ଥିକ ଓ ସାମାଜିକ ଉନ୍ନତିରେ ଦ୍ରୁତଗତିରେ

ଆଗୁଆ ହେଉଛି। ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶରେ ଆଶ୍ଚର୍ଯ୍ୟଜନକ ଉନ୍ନତି ଆସିଛି। ସଂସାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ଯେପରିକି ପରିବେଶ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର କ୍ଷୟ। ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିର ଭୂମିକା ଅତ୍ୟନ୍ତ ଜରୁରୀ। ଶ୍ରୋତାବନ୍ଧୁ, ତାହେଲେ ଶୁଣିନେବା ଗୋଟିଏ ଗୀତ।

0: ସ୍ମାର୍ଟ କ୍ଲାସରୁମ୍ସ ଅଛି, ସେମିନାର ହଲ୍ସ ମାନେ ବି ଅଛି, କମ୍ପ୍ୟୁଟର ଲ୍ୟାବ୍ସ ମାନେ ବି ଅଛି, ଲାବ୍ରୋଟୋରିଜ୍ ମାନେ ବି ଅଛି। ୟୁନିଭର୍ସିଟିରେ ରେଗୁଲାର ବେସିସ୍ରେ ଇଣ୍ଟର ୟୁନିଭର୍ସିଟି ଟୁର୍ଣ୍ଣାମେଣ୍ଟ ମାନେ ବି କଣ୍ଡକ୍ଟ ହୁଏ। ୟୁନିଭର୍ସିଟିର ଏନ୍ଭାୟରମେଣ୍ଟ ବହୁତ ହି ଭଲ ଅଛି, ଅଡିଟୋରିୟମ୍ ଅଛି, ପ୍ଲେଗ୍ରାଉଣ୍ଡ ମାନେ ଅଛି ପିଲାମାନଙ୍କର ସ୍ପୋର୍ଟସ୍ ଆକ୍ଟିଭିଟିଜ୍ ପାଇଁ, କଲଚରାଲ ରୁମ୍ ମାନେ ଅଛି କଲଚରାଲ ଆକ୍ଟିଭିଟିଜ୍ ପାଇଁ।
1: ଆପଣଙ୍କ ପରିଚୟ?
2: ମୋ ନାଁ ସ୍ୱସ୍ତିକ କୁମାର ପ୍ରଧାନ, ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର +3 ଫାଇନାଲ ଇୟର ଇକୋନୋମିକ୍ସ ଡିପାର୍ଟମେଣ୍ଟର ଷ୍ଟୁଡେଣ୍ଟଟା।
1: ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର ଆପଣଙ୍କୁ କେତେ ସମୟ ହେଲାଣି?
2: ଏଇଟା ମୋତେ 3 ବରଷ ହେଲାନ ମୁଁ ଏଇ ସବଜେକ୍ଟ ପଢ଼ୁଛେ।
1: ତାହେଲେ +3ରେ ଇକୋନୋମିକ୍ସ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କ'ଣ କରିବାକୁ ହେବ?
2: ଇକୋନୋମିକ୍ସ ସବଜେକ୍ଟ ନେବା ଲାଗି ହେନ୍ତା କିଛି ସ୍ପେସିଫିକ୍ ସବଜେକ୍ଟ +2ରେ ରଖା ନାଇଁ ଲାଗେ କି କିଛି ହେନ୍ତା ଏକ୍ସାମ୍ ଏକ୍ସଟ୍ରା ଦିଆ ନାଇଁ ଲାଗେ। କେନ୍ସି ବି ଷ୍ଟ୍ରିମ୍ର ଷ୍ଟୁଡେଣ୍ଟ ଇକୋନୋମିକ୍ସ ପଢ଼ି ପାରିବେ।
1: ହେଲେ ଇକୋନୋମିକ୍ସ କ'ଣ?
2: ଇକୋନୋମିକ୍ସ ସବଜେକ୍ଟରେ ଆମେ ମାଇକ୍ରୋ ଇକୋନୋମିକ୍ସ ଆଉ ମାଇକ୍ରୋ ଇକୋନୋମିକ୍ସର ଡିଫରେଣ୍ଟ ସବଜେକ୍ଟ ମ୍ୟାଟର ମାନେ ଜାଣିଛୁ। ତାର୍ ସାଙ୍ଗେ ପବ୍ଲିକ୍ ଇକୋନୋମିକ୍ସ, ଫାଇନାନ୍ସିଆଲ ମାର୍କେଟ, ମାର୍କେଟ କେତେ ପ୍ରକାର ରହେ, ମନିର ରୋଲ୍ କାଣ ଅଛେ, ଇସବୁ ବାରେ ଆମେ ପଢ଼ସୁଁ। +2ରେ ଯେତେବେଳେ ଇକୋନୋମିକ୍ସ ପହଲା କରି ପଢ଼ିଥିଲି ଏଇଟା ବହୁତ ଇଣ୍ଟରେଷ୍ଟିଂ ଲାଗିଥିଲା। ଇ ସବଜେକ୍ଟ ମୋତେ ଏଥିଲାଗି ଭଲ ଲାଗ୍ସି କି ଡେ ଟୁ ଡେ ଲାଇଫ୍ରେ ଯାହା ଅଛେ ସବୁଥି ଇକୋନୋମିକ୍ସ ଅଛେ। ଥିଓରିଟିକାଲ ସାଙ୍ଗେ ଏଇଟା ପ୍ରାକ୍ଟିକାଲ ନଲେଜ୍ ବି ବହୁତ ଦେସି, ହେଥିଲାଗି ଇ ସବଜେକ୍ଟ ମୋତେ ବହୁତ ଭଲ ଲାଗ୍ସି।
1: ଟିଚର୍ସ ମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ ମାନଙ୍କ ପ୍ରତି କିପରି ଅଛି?
2: ଟିଚର୍ସ ମାନେ ବହୁତ ଭଲସେ ଇଣ୍ଟରାକ୍ସନ୍ କରସନ୍, ସ୍ମାର୍ଟ କ୍ଲାସରୁମ୍ ଅଛେ, ଲାଇବ୍ରେରୀ ଅଛେ, ବୋଲେ ପଢ଼ାର ଏନ୍ଭାୟରମେଣ୍ଟ ବି ବହୁତ ଭଲ ଅଛେ। ଆମର କ୍ଲାସ୍ ସକାଳୁ 9 ବଜେ ଷ୍ଟାର୍ଟ ହେସି ଆର୍ ସନ୍ଧ୍ୟା 5 ବଜେ ସରିଆସି।
1: ଆପଣଙ୍କ ପରିଚୟ?
3: ନମସ୍କାର, ମୋ ନାଁ ଲିଦା ରାଣୀ ନାୟକ, ମୁଇଁ ଇଂଲିଶ ଡିପାର୍ଟମେଣ୍ଟର 3rd ଇୟର। ଏଇଟା
1: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପଢ଼ିବାର ଆପଣଙ୍କର କାରଣ କ'ଣ?
3: GM କଲେଜରେ ଏଥିଲାଗି ପଢ଼ୁଛେ କି ମୋତେ ପହିଲାରୁ ଏକ ଇଚ୍ଛା ଥିଲା GM କଲେଜରେ ପଢ଼ବାର ଲାଗି।
1: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆପଣଙ୍କର ଅନୁଭୂତି କିପରି ଅଛି?
3: କଲେଜରେ ସବୁଠାନୁ ବେଶୀ ଜିନିଷ ମୋତେ ପଢ଼ାଇ ଭଲ ଲାଗ୍ସି। ଆମ ଡିପାର୍ଟମେଣ୍ଟରେ ବହୁତ ଭଲ ଭଲ ଫାକଲ୍ଟିଜ୍ ମାନେ ଅଛନ୍, ବହୁତ ଏକ୍ସପିରିଏନ୍ସ ଅଛନ୍, ବହୁତ ନଲେଜେବୁଲ ଅଛନ୍, ଟ୍ୟାଲେଣ୍ଟେଡ୍ ଅଛନ୍, ତ ପଢ଼ାଇ ମୋତେ ବହୁତ ଭଲ ଲାଗ୍ସି। ଲାଇବ୍ରେରୀ ହେଇଗଲା, ଅଡିଟୋରିୟମ୍ ହେଇଗଲା, ଡ୍ୟାନ୍ସିଂ ସିଙ୍ଗିଂ ସବୁଥିର ଲାଗି ଫାସିଲିଟି ଅଛେ କଲେଜରେ।
1: ଇଂଲିଶ ପଢ଼ିବାରେ ଆପଣଙ୍କର କିଛି ବିଶେଷ କାରଣ?
3: ଇଂଲିଶ ଏଥିଲାଗି ଚୁଜ୍ କଲି କି ମୋତେ ଛୁଆଦିନୁ ଏକ ଇଣ୍ଟରେଷ୍ଟ ଥିଲା ଇଂଲିଶ ଆଗକେ ପରସ୍ୟୁ କରବାର ଲାଗି, ହେଥିଲାଗି ମୁଁ ଇଂଲିଶ ଚୁଜ୍ କଲି। କଲେଜର ଏନ୍ଭାୟରମେଣ୍ଟ ବହୁତ ଭଲ ଅଛେ, ପଢ଼ା ଛୁଆମାନଙ୍କ ଲାଗି ବହୁତ ହି ବେଟର ଏନ୍ଭାୟରମେଣ୍ଟ ଏଇଟା, ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଲାଗି ବି ବହୁତ ଭଲ ଏନ୍ଭାୟରମେଣ୍ଟ। ଟିଚର୍ସ ମାନେ ବହୁତ ହି ଭଲ ଅଛନ୍, ଆମ ଟିଚର୍ସ ମାନେ ବହୁତ ସପୋର୍ଟିଭ୍ ଅଛନ୍, ବହୁତ କମ୍ଫର୍ଟ ବି ଆମକୁ ଫିଲ୍ କରାସନ୍, ସେମାନେ ବହୁତ ଭଲ ଲାଗ୍ସି ତାଙ୍କ ସାଙ୍ଗେ ଇଣ୍ଟରାକ୍ଟ କରିକି, ତାଙ୍କର ପଢ଼ାବା ଷ୍ଟାଇଲ, ତାଙ୍କ ନଲେଜ ବହୁତ ହି ଭଲ ଲାଗ୍ସି। ଷ୍ଟଡି କେ ନେଇକି ବହୁତ ହି ହେଲ୍ପଫୁଲ୍ ହେ ଆମ ଡିପାର୍ଟମେଣ୍ଟ ଆମର କଲେଜ। ଲାଇବ୍ରେରୀରେ ସବୁ ବୁକ୍ସ ମାନେ ଆଭେଲେବଲ୍ ରହୁଛେ, ସେମିନାର ଲାଇବ୍ରେରୀ ବି ରହୁଛେ, ଇନକ୍ଲୁଡିଂ ଟିଚର୍ସ ମାନେ ଆମକୁ ମାଟେରିଆଲ୍ସ ବି ଦେସନ୍ ଯେନ୍ଟାକି ପଢ଼ିକି ଆମକୁ ହେଲ୍ପଫୁଲ୍ ହେସି।
1: କଲେଜରେ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ବା ପ୍ରୋଗ୍ରାମର ସୁବିଧା ଅଛି ନା ନାହିଁ?
3: କଲେଜରେ ବହୁତ ପ୍ରୋଗ୍ରାମ ହଉଛେ, ଯେନ୍ତାକି ପଢ଼ା ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହଉଛେ, କଲଚରାଲ ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହଉଛେ, ହେଟା ବହୁତ ହେଲ୍ପଫୁଲ୍ ହେସି ଛୁଆମାନଙ୍କୁ, ମୋତେ ବି ହେଲ୍ପଫୁଲ୍ ହଉଛେ। ମୋର ଇଣ୍ଟରେଷ୍ଟ ସିଙ୍ଗିଂ ଡ୍ୟାନ୍ସିଂ ଇତି ବେଶୀ ଅଛେ, ବୋଲେ ମୋତେ ହେ ରିଲେଟେଡ୍ ବହୁତ ହି ଜ୍ୟାଦା ହେଲ୍ପଫୁଲ୍ ଲାଗୁଛେ। ମୋର ହବି ଡ୍ୟାନ୍ସିଂ ସିଙ୍ଗିଂ କାଲିଗ୍ରାଫି ଆଉ ସ୍ପୋର୍ଟସ୍ ହେ। ଥ୍ୟାଙ୍କ ୟୁ।
1: ଆପଣଙ୍କର ପରିଚୟ?
4: ମୋ ନାଁ ଅଂଶୁମାନ ଗୁରୁ ହେ, ମୁଇଁ BA ଜିଓଗ୍ରାଫି ପଢ଼ୁଛେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ, ଏଟା ମୋର 2nd ଇୟର।
1: ଗୋଟିଏ ଷ୍ଟୁଡେଣ୍ଟ ଜିଓଗ୍ରାଫି ପଢ଼ିକି ଭବିଷ୍ୟତରେ କ'ଣ କରିପାରିବ?
4: ଜିଓଗ୍ରାଫିରେ ବହୁତ ସ୍କୋପ ଅଛେ, ଆଉ ବହୁତଟି ଜିନିଷ ନୂଆ ଜିନିଷ ପଢ଼ା ହେସି, ଯେନ୍ତାକି ଫିଜିକାଲ ଜିଓଗ୍ରାଫି, ହ୍ୟୁମାନ ଜିଓଗ୍ରାଫି, କାର୍ଟୋଗ୍ରାଫି ଯେନ୍ତାକି ମ୍ୟାପ୍ ବନାବାର ଶିଖାସନ୍, ଅର୍ବାନ୍ ପ୍ଲାନିଂ, କ୍ଲାଇମେଟୋଲୋଜି ଆଣ୍ଡ ଇକୋନୋମିକ୍ ଜିଓଗ୍ରାଫି ଅଛେ। ସ୍କୋପ ବହୁତ ଅଛେ, ଲେକିନ୍ ବହୁତ କମ୍ ଛୁଆ ଏତାର ବାବଦରେ ଜାଣିଛନ୍। ଇତି ଆପଣ କ୍ଲାଇମେଟୋଲୋଜିଷ୍ଟ ହେଇପାରିବେ, ମେଟ୍ରୋଲୋଜିଷ୍ଟ ହେଇପାରିବେ, ଅର୍ବାନ୍ ପ୍ଲାନର ହେଇପାରିବେ, ଓସିନୋଲୋଜିଷ୍ଟ ବି ହେଇପାରିବେ ଆପଣ। ଆର୍ ତାର୍ ଲାଗି ବହୁତଟେ ପରୀକ୍ଷା ମାନେ ବି, ଏଣ୍ଟ୍ରାନ୍ସ ଏକ୍ସାମ୍ ମାନେ ବି ଅଛେ, ଯେନ୍ତାକି CUET ଅଛେ, IPU ଅଛେ, CET ଅଛେ, UGC NET ଅଛେ, ଆଉ ବହୁତଟେ ଅଛେ।
1: ଜିଓଗ୍ରାଫିରେ ଗ୍ରାଜୁଏସନ୍ କରିବା ପାଇଁ କ'ଣ କ'ଣ କ୍ରାଇଟେରିଆ ରହିଅଛି?
4: ଏଟା ନେବାର୍ ଲାଗି ଏନ୍ତା କିଛି କ୍ରାଇଟେରିଆ ନାଇଁନ, +2 କ୍ୱାଲିଫିକେସନ୍, BSc ଆଉ ତାର୍ ମାନେ ସାଇନ୍ସ ବ୍ୟାକ୍ଗ୍ରାଉଣ୍ଡ ହଉ ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ଏଇଟା ନେଇପାରବା, କମର୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ନେଇ ନାଇଁପାରେ। ଇଟା ଗତ 3-4 ବରଷ ହେଇଗଲାନ GMU ୟୁନିଭର୍ସିଟିରେ BSc ଜିଓଗ୍ରାଫି ଇଣ୍ଟ୍ରୋଡ୍ୟୁସ୍ ହେଇଛି।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅନୁଭୂତି କିପରି ଅଛି?
4: ଗଙ୍ଗାଧର ମେହେର ୟୁନିଭର୍ସିଟିର ଜିଓଗ୍ରାଫି ଡିପାର୍ଟମେଣ୍ଟ ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଓଡ଼ିଶାର ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଆଉ ବହୁତ ଭଲ ପଢ଼ା ହେସି। ଯେହେତୁ ଓଡ଼ିଶାରେ ବହୁତ ସିଲେକ୍ଟିଭ ୟୁନିଭର୍ସିଟି ଆଉ କଲେଜେସ୍ ଅଛି, ସେ ଭିତରେ

0: ரூ ஜிஎம்யூ குட்டே அசனும் படையா படாசி அசனர் ஃபேக்கல்ட்டி மெம்பர் மன்னி பகுத் ஃப்ரெண்ட்லியா அவங்க யூனிவர்சிட்டி என்வாயர்மெண்ட் நோ பிளாஸ்டிக் ஆர் ரெகிங் ஃப்ரீ ஜோன் ஹை இக்கோ ஃப்ரெண்ட்லி ஜோன் பி ஹை தென் பகுத் ஃபேசிலிட்டி பி அச்சு ஜெந்தா கி டாய்லெட் அச்சு ட்ரிங்கிங் வாட்டர் அச்சு ஆ ஹேபார் லாகி மிஷன் சக்தி கேன்டீன் பி அச்சு
1: ஹெலி ஆபணங்கர ஹபி கண ஏவம் யூனிவர்சிட்டி ஆபணங்கர ஹபிரு ஸ்கில் டெவலப்மென்ட் கரிவா பை கோ கோ பிரகாரர ப்ரோகிராம் ஆயோஜித கரே
0: ମୋର ହବି ଫଟୋଗ୍ରାଫି ଆଉ ଡ୍ରଇଂ ହେ ଆଉ ଆମର କଲେଜ ମୋର ହବିକେ ପ୍ରମୋଟ କରିବାର ଲାଗି ବହୁତଟେ କମ୍ପିଟିସନ ବି କରସି ଫଟୋଗ୍ରାଫି କମ୍ପିଟିସନ ଫଟୋଗ୍ରାଫି ଏକ୍ଜିବିସନ ବି କରସି ଯେମିତି ମୁଇଁ ମୋର ଅବଦାନ ଦେଇପାରସି ଆଉ ଡ୍ରଇଂ ଲାଗି ଏବେ ଆମର ଜିଏମ୍ୟୁରେ 6 ମନ୍ଥର ଆର୍ଟ କ୍ରାଫ୍ଟ ଆଉ ଡିଜାଇନର କୋର୍ସ ଇଣ୍ଟ୍ରୋଡ୍ୟୁସ୍ ହେଇଛେ ସେଥି ଛୁଆମାନେ ଏନରୋଲ୍ଡ ବି କଲେନ ଆଉ କେତେ ଦିନ କଲେ ସେଟା ଷ୍ଟାର୍ଟ ବି ହେଇଯିବା ତ ଇ ହିସାବେ ମୋର ବାଗି ଆଉ କେତେଟା ଛୁଆ ବି ଯେନ୍ତା ସେମ୍ ହବି ଥିବ ସେମାନଙ୍କୁ ପ୍ରମୋଟ କରିବାର ଲାଗି କଲେଜ ତାର ଅବଦାନ ବହୁତ ଦଉଛେ
1: ଆପଣଙ୍କର ବିଶ୍ୱବିଦ୍ୟାଳୟରେ ପ୍ରାକ୍ଟିକାଲ କିମ୍ବା ଥିଓରି ସବଜେକ୍ଟକୁ କିପରି ପଢାଯାଇଥାଏ
0: ଯେହେତୁ ଜିଓଗ୍ରାଫି ଥିଓରି ନୁହେଁ ପ୍ରାକ୍ଟିକାଲ ସବଜେକ୍ଟ ତ ଆମର ପ୍ରାକ୍ଟିକାଲ ଯହ ଥିସି ଥିଓରି କମ୍ ଥିସି ଲେକିନ୍ ଗୋଟେ ଗୋଟେ ଜାଗାରେ ଥିଓରି ବେସ୍ଡ ହେ ପ୍ୟୋର ଥିଓରି ବେସ୍ଡ ହେ କିଛି ପ୍ରାକ୍ଟିକାଲ ନାଇଁନ ଯେନ୍ତାକି ହ୍ୟୁମାନ ଜିଓଗ୍ରାଫି ଓସନୋଗ୍ରାଫି ଏଇଟା ଥିଓରି ବେସ୍ଡ ହେ ଯେହେତୁ ଏଇଟା ଫିଲ୍ଡକେ ଯାଇକରି ପ୍ରାକ୍ଟିକାଲ କରି ନାଇଁ ହୁଏ ଇକ୍ୱିପମେଣ୍ଟ ମାନେ ଅଛେ ରେଗୁଲାର କ୍ଲାସ୍ ହେଉଛେ ସବୁ ଛୁଆମାନେ ବି ଆସୁଛନ୍ ରେଗୁଲାର କ୍ଲାସ୍ ହେଉଛେ ବହୁତ ଭଲ ହିସାବରେ ହେଉଛେ ଆମର କ୍ଲାସ୍ ଆମର ମାନଙ୍କ ଟ୍ୟାଲେଣ୍ଟକେ ଉତ୍ସାହିତ କରିବାର ଲାଗି ଇଣ୍ଟ୍ରା କଲେଜ କମ୍ପିଟିସନ ମାନଙ୍କୁ ବି ଆମକୁ ଭାଗ ନେଉଛେ ଆଉ ଗଲାଥର ଇଣ୍ଟ୍ରା କଲେଜ କମ୍ପିଟିସନରେ ଗଙ୍ଗାଧର ମେହେର ୟୁନିଭର୍ସିଟି ଡାନ୍ସ କମ୍ପିଟିସନରେ ଫାର୍ଷ୍ଟ ହେଇଥିଲା ଏଇଟା ବହୁତ ଗର୍ବର କଥା ହେ
1: ନମସ୍କାର ଆପଣଙ୍କର ପରିଚୟ
2: ନମସ୍କାର ମୋ ନାଁ ବିନୟ ଅଭିଷେକ ପାଢ଼ୀ ମୁଁ ହେଲି ଗଙ୍ଗାଧର ମେହେର ୟୁନିଭର୍ସିଟିର ଏକ ପୋଷ୍ଟ ଗ୍ରାଜୁଏସନ୍ ଛାତ୍ର ମୋର ଅନର୍ସ ହେଲା କେମିଷ୍ଟ୍ରି ଆଉ ମୋର ଏଇଟା ପୋଷ୍ଟ ଗ୍ରାଜୁଏସନ୍ର ସେକେଣ୍ଡ ଇୟର୍
1: ଆପଣଙ୍କର ସବଜେକ୍ଟକୁ ନେଇକି ଆପଣଙ୍କର ଏମ୍ କ'ଣ
2: ମୋର ଏମ୍ ହେଲା ମୋ ସବଜେକ୍ଟ ଷ୍ଟ୍ରିମ୍ରେ ଫର୍ଦର ଆଗକୁ ପଢ଼ିକି PhD କମ୍ପ୍ଲିଟ୍ କରିକି ରିସର୍ଚ୍ଚ ଲାଇନ୍ରେ ଆଗକୁ ବଢ଼ିବାକୁ
1: ଏହି ବିଶ୍ୱବିଦ୍ୟାଳୟର ପାଠପଢ଼ାକୁ ନେଇକି ଆପଣଙ୍କର ଚିନ୍ତାଧାରା କିପରି ଅଛି
2: ପାଠପଢ଼ା GM ୟୁନିଭର୍ସିଟିରେ କହିବାକୁ ଗଲେ ଯେହେତୁ ମୁଁ ହେଲି ଗ୍ରାଜୁଏସନ୍ ତାପରେ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟୁଡ଼େଣ୍ଟ ସୋ ମୁଁ ଏହା ହିଁ କହିବି କି ପାଠପଢ଼ା ବହୁତ ଭଲ ଅଛି ଫ୍ୟାକଲ୍ଟିଜ୍ ଗୁଡ଼ା ବହୁତ ନଲେଜିୟସ୍ ବହୁତ ହେଲ୍ପଫୁଲ୍ ସେମାନେ ବହୁତ ମୋଟିଭେଟିଂ ବହୁତ ସପୋର୍ଟିଂ ଆଉ ସେମାନେ ତାଙ୍କ ଆଡ଼ୁ ପୁରା ପ୍ରୟାସ କରନ୍ତି କି ଛୁଆମାନେ ଯେମିତି ଫର୍ଦର ଏକ୍ଜାମ୍ସ ଗୁଡ଼ା କ୍ରାକ୍ କରିବେ ଆଉ ତାଙ୍କ ଲାଇଫ୍ରେ ଭଲ ଭଲ ପୋଜିସନ୍କୁ ପହଞ୍ଚିଯିବେ ସୋ ଫ୍ୟାକଲ୍ଟି ୱାଇଜ୍ ସବୁ ବଢ଼ିଆ ଅଛି ଇନଫ୍ରାଷ୍ଟ୍ରକ୍ଚର୍ ବି ଏବେ ବହୁତ ଭଲ ହେଇଗଲାଣି କହିବାକୁ ଗଲେ
1: ତାହେଲେ ଆପଣଙ୍କର ହବି କ'ଣ
2: ମୋର ହବି ହେଲା ଭଲିବଲ୍ ଖେଳିବାଟା ସ୍କୁଲ ଟାଇମ୍ରେ ହିଁ ମୁଁ ନ୍ୟାସନାଲ୍ସ ଯାଇଥିଲି 11th ହାଇଦ୍ରାବାଦ ଯାଇଥିଲି ଡେଭି ନ୍ୟାସନାଲ୍ସ ତାପରେ ଜିଏମ୍ରେ ଆଡ଼ମିସନ୍ ନେଲା ପରେ ଫାର୍ଷ୍ଟ ଇୟର୍ ତ ଆମର କରୋନାରେ ପଳେଇଲା କିନ୍ତୁ ସେକେଣ୍ଡ ଇୟର୍ରେ ମୁଁ ୟୁନିଭର୍ସିଟି ଆଡ଼ୁ ବି ଯାଇଥିଲି ନ୍ୟାସନାଲ୍ସ ରିପ୍ରେଜେଣ୍ଟ କରିବାକୁ ଆମେ ଯାଇଥିଲୁ ବନାରସ ହିନ୍ଦୁ ୟୁନିଭର୍ସିଟି BHU ୟୁନିଭର୍ସିଟି ସାର୍ଟିଫିକେଟ୍ ବି ପ୍ରୋଭାଇଡ଼୍ କଲା ସେ ସାର୍ଟିଫିକେଟ୍ଟା ମୋତେ ହେଲ୍ପ ବି କରିଛି ପୋଷ୍ଟ ଗ୍ରାଜୁଏସନ୍ ଆଡ଼ମିସନ୍ ଟାଇମ୍ରେ ଏକ୍ସଟ୍ରା ମାର୍କସ୍ ମିଳେ ସେ ଯୋଗୁଁ
1: ହେଲେ ଆପଣଙ୍କର ହବିକୁ ନେଇକି ୟୁନିଭର୍ସିଟିରେ କିଛି ସୁବିଧା ଅଛି ନା ନାହିଁ
2: ହବିସ୍କୁ ପ୍ରାୟୋରିଟାଇଜ୍ ଭଲ ଭାବରେ କରାଯାଉଛି ୟୁନିଭର୍ସିଟିରେ ଫାର୍ଷ୍ଟ ତ ଇଣ୍ଟ୍ରା ୟୁନିଭର୍ସିଟି ମାନେ ଡିପାର୍ଟମେଣ୍ଟ ଭିତରେ କମ୍ପିଟିସନ୍ କରାଯାଏ ସ୍ପୋର୍ଟସ୍ର ଭଲିବଲ୍ ଇଜ୍ ୱାନ୍ ଅଫ୍ ଦ ସ୍ପୋର୍ଟସ୍ ସେଇଠୁ ଭଲ ଛୁଆଙ୍କୁ ବାଛିକି ୟୁନିଭର୍ସିଟି ଟିମ୍ ଗଢ଼ିକି ଇଣ୍ଟର ୟୁନିଭର୍ସିଟି ପାଇଁ ଟିମ୍ ଯାଏ ସ୍ପୋର୍ଟସ୍କୁ ଛାଡ଼ିଦେଲେ କୋ କରିକୁଲାର ଆକ୍ଟିଭିଟିଜ୍ରେ ବି ଇଣ୍ଟର ୟୁନିଭର୍ସିଟି ହୁଏ ଫାର୍ଷ୍ଟ ତ ଆମର ଇଣ୍ଟ୍ରା ୟୁନିଭର୍ସିଟି ହୁଏ ଡିପାର୍ଟମେଣ୍ଟ ୱାଇଜ୍ ମାନେ ଛୁଆ ପାର୍ଟ ନିଅନ୍ତି ଫାର୍ଷ୍ଟ ଇଣ୍ଟ୍ରା ୟୁନିଭର୍ସିଟିରେ ସୋ ଡାନ୍ସ ସଙ୍ଗ ଡିବେଟ୍ ଏସେ ସିଙ୍ଗିଂ ଏଇସବୁ କମ୍ପିଟିସନ୍ସ ଆଣ୍ଡ ଅଲ୍ ଆଉ ବି ବହୁତ କିଛି ହୁଏ ଇନ୍ଷ୍ଟ୍ରୁମେଣ୍ଟ ପ୍ଲେଇଂ ଆଣ୍ଡ ଅଲ୍ ଆକ୍ଟିଂ ଆଣ୍ଡ ଅଲ୍ ସବୁ ହୁଏ ସେଇଥିରୁ ଯେଉଁ ୱିନର୍ସ ଥାଆନ୍ତି ସେମାନେ ଫର୍ଦର ଆମ ୟୁନିଭର୍ସିଟିକୁ ରିପ୍ରେଜେଣ୍ଟ କରିବାକୁ ଇଣ୍ଟର ୟୁନିଭର୍ସିଟି ପାଇଁ ଯାଆନ୍ତି ଆନୁଆଲ୍ ଫଙ୍କସନ୍ ବହୁତ ଭଲସେ ଏଇଠି ସେଲିବ୍ରେଟ୍ ହୁଏ ତାକୁ କଲଚରାଲ୍ ଫେଷ୍ଟ ନାଁ ଦିଆଯାଏ ସେଇଟା ବହୁତ ଗ୍ରାଣ୍ଡ ଲେଭେଲ୍ରେ ହୁଏ ଆମ ୟୁନିଭର୍ସିଟି ଫିଲ୍ଡରେ ବଡ଼ ଷ୍ଟେଜ୍ ଲଗାଯାଏ ବଡ଼ ବଡ଼ ଆର୍ଟିଷ୍ଟକୁ ଡକାଯାଏ ଛୁଆମାନେ ବହୁତ ଏନ୍ଜୟ କରନ୍ତି। ପ୍ରପର୍ ବ୍ୟାରିକେଡ଼ିଂ କରାଯାଇଥାଏ, ପ୍ରପର୍ ପୋଲିସ ପ୍ରୋଟେକ୍ସନରେ ସବୁ କିଛି ବହୁତ ବଢ଼ିଆସେ ମ୍ୟାନେଜ୍ କରାଯାଏ। ସିଟି କାର୍ଡ଼ ଚେକ୍ କରିକି ହିଁ ଛୁଆଙ୍କୁ ଏଣ୍ଟ୍ରି ଦିଆଯାଏ, ବାହାର ଛୁଆ ଆସିକି କିଛି ବି ପ୍ରୋବ୍ଲେମ୍ ନ କ୍ରିଏଟ୍ କରିପାରନ୍ତୁ। GM ନାଁ ଅଛି ଆଗରୁ, ଆଉ ଟିଚର୍ସ ବି ସେହି ହିସାବରେ ଅଛନ୍ତି, ଆଉ ଛୁଆଙ୍କୁ ବି ବହୁତ ଭଲ ସ୍କୋପ୍ ମିଳୁଛି। ଥ୍ୟାଙ୍କ୍ ୟୁ।
1: ନମସ୍କାର, ଆପଣଙ୍କର ପରିଚୟ?
3: ନମସ୍କାର, ମୋ ନାଁ ହେଉଛି ରୋଶନ ସାଗର, ମୁଇଁ ବରପାଲିରୁ ବିଲଙ୍ଗ କରୁଛି, ଆଉ ବର୍ତ୍ତମାନ ମୁଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମୁଁ ପାଠ ପଢ଼ିଛି, ସାଇକୋଲୋଜି ବିଭାଗର ଛାତ୍ର ହେଁ ମୁଇଁ। ଆଉ ମୁଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର JPP ଯେନ୍ଟାକି ଜନାର୍ଦ୍ଦନ ପୂଜାରୀ ବଏଜ୍ ହଷ୍ଟେଲ ଅଛି, ସେନୁ ମୁଇଁ ରହିସି।
1: ଆପଣଙ୍କର ଡିପାର୍ଟମେଣ୍ଟରେ ଟିଚର୍ସ ମାନଙ୍କର ବ୍ୟବହାର କିପରି ଅଛି?
3: ସପୋର୍ଟିଭ ପ୍ରଫେସର୍ସ ମାନେ ଅଛନ୍, ଆମର HOD ମ୍ୟାଡ଼ାମ୍ ବହୁତ ବଢ଼ିଆ ଆନ୍ତି, ସେ ସବୁ ଛାତ୍ରମାନଙ୍କୁ ସେ ବଢ଼ିଆ ହେଲ୍ପ କରସନ୍।
1: ଯେପରିକି ଆପଣ କହିଲେ ଆପଣ ଗୋଟେ ହଷ୍ଟେଲର, ହଷ୍ଟେଲରେ ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ କେଉଁ କେଉଁ ପ୍ରକାରର ସୁବିଧା ମାନ ଉପଲବ୍ଧ ଅଛି?
3: ହଷ୍ଟେଲର ମାହୋଲଟା ବି ବହୁତ ବଢ଼ିଆ ଅଛି, ଖାନା ବହୁତ ବଢ଼ିଆ ଦିଆଯାଇଛି, ଆମ ୟୁନିଭର୍ସିଟିରେ ଲାଇବ୍ରେରୀ ଗୋଟେ ଅଛି, ସେ ଲାଇବ୍ରେରୀରେ ବହୁତ ପ୍ରକାର ବହି ମିଲ୍ସି, ଯେନୁକି ଆମେ ଫ୍ରିରେ ଏଜୁକେସନ୍ ପାଇପାରସୁଁ। ପଢ଼ା ମାହୋଲଟା ବହୁତ ବଢ଼ିଆ ଲାଗ୍ସି ଏ ଲାଇବ୍ରେରୀରେ, ଆଉ ମୁଇଁ ତ ରେକମେଣ୍ଡ କରମି କି ଛୁଆମାନେ ଆସିକିରି ଇନୁ ଆଡ଼ମିସନ୍ ନେବାର କଥା। ଏ ୟୁନିଭର୍ସିଟିରେ ପଢ଼ିଲା ବେଳେ ଗୋଟେ ଫିଲ୍ ହେସି କି ଗୋଟେ ମାନେ ରେପୁଟେଡ଼୍ ୟୁନିଭର୍ସିଟିରେ ଆମେ ପାଠ ପଢ଼ୁଛୁ, ଗଲା 3-4 ବର୍ଷ ହେଲା ଆମେ ପଢ଼ୁଛୁ ଏଠି, ବହୁତ ବଢ଼ିଆ ମୋତେ ଫିଲ୍ ହେଉଛି, ମାନେ ମୋର ଗ୍ରାଜୁଏସନ୍ ବି ଥିଲା ଏଇ ୟୁନିଭର୍ସିଟିରେ, ଆଉ ଏବେ ମୁଁ PG କରୁଛି ଏଠି। ଆଉ ଜୀବନରେ ମୋର ଲକ୍ଷ୍ୟ ଅଛି କି ମୁଁ ଗୋଟେ ବଢ଼ିଆ ଆସିଷ୍ଟାଣ୍ଟ ପ୍ରଫେସର୍ ହେବି, ଆଉ ସେଥିପାଇଁ ମୁଁ ପାଠ ପଢ଼ୁଛି, ଆଉ ଡିପାର୍ଟମେଣ୍ଟରେ ବି ଆମକୁ ବହୁତ ହେଲ୍ପ କରନ୍ତି ସେଥିପାଇଁ ପଢ଼ାପଢ଼ିରେ। ଧନ୍ୟବାଦ।
1: ନମସ୍କାର, ଆପଣଙ୍କର ପରିଚୟ?
4: ନମସ୍କାର, ମୋ ନାଁ ଦିବ୍ୟା କରିଶ୍ମା, ଆଉ ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରୀ, ମୁଁ ସାଇକୋଲୋଜିରେ PG କରୁଛି, ଆଉ ମୁଁ ଫାଇନାଲ ଇୟର ଷ୍ଟୁଡେଣ୍ଟ। ଏଇ ୟୁନିଭର୍ସିଟିରେ ପଢ଼ୁଥିବାର ମୋତେ ହାରାହାରି 5 ବର୍ଷ ହୋଇଗଲାଣି, କାରଣ ମୁଁ +3 ବି ଏଇ ୟୁନିଭର୍ସିଟିରୁ କରିଥିଲି ଏବଂ PG ବି ଏଇଠାରୁ କରୁଛି।
1: ତାହେଲେ ସାଇକୋଲୋଜି ବିଷୟଟି କ'ଣ?
4: ସାଇକୋଲୋଜିକୁ ଯେମିତି କୁହାଯାଏ କି ଏଇଟା ପାଗଳମାନଙ୍କୁ ଠିକ୍ କରିବାର ସବଜେକ୍ଟ, ଏମିତି ନୁହଁ। ଯଦି ସାଧାରଣ ମଣିଷ ବି ତାକୁ ମେଣ୍ଟାଲ ହେଲ୍ଥରେ କିଛି ପ୍ରୋବ୍ଲେମ୍ ହେଉଛି ୟା ସେ କିଛି ଜିନିଷ ପ୍ରୋବ୍ଲେମ୍ ଫେସ୍ କରୁଛି, ଯଦି ସେ କିଛି ବି କାଉନସିଲର୍ ୟା ସାଇକୋଲୋଜିଷ୍ଟ ପାଖକୁ ଯିବ, ତ ସେ ଭଲସେ ମ୍ୟାନେଜ୍ କରିବା ପାଇଁ ତାଙ୍କୁ ହେଲ୍ପ ହେବ। ସାଇକୋଲୋଜି ଏବେ ବହୁତ ଗ୍ରୋଇଂ ଫିଲ୍ଡ ଅଛି, ମାନେ ଯେଉଁଠି ଆମକୁ ବହୁତ ଭଲ ଭଲ ସ୍କୋପ୍ ମିଳୁଛି, NGO, ସ୍କୁଲ, କଲେଜ, ଅର୍ଗାନାଇଜେସନ୍, ଇଣ୍ଡଷ୍ଟ୍ରିଜ୍ରେ ଜବ୍ ଫେସିଲିଟିଜ୍ ଆମକୁ ପ୍ରୋଭାଇଡ଼୍ କରେ।
1: ତାହେଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କି କି ପ୍ରକାରର ସୁବିଧା ମାନ ଉପଲବ୍ଧ ଅଛି?
4: ଆମ ୟୁନିଭର୍ସିଟି ବି ଆମକୁ ବହୁତ ସାରା ଜିନିଷର ସୁବିଧା ଦେଇଛି, ଯେମିତିକି ଲାଇବ୍ରେରୀ ଅଛି ଯେଉଁଠି ପିଲାମାନେ ଯାଇକି ତାଙ୍କର ସବଜେକ୍ଟ ୱାଇଜ୍ ବିଭିନ୍ନ ବିଭିନ୍ନ ସବଜେକ୍ଟ ଅଛି, ବିଭିନ୍ନ ବିଭିନ୍ନ ବହି ନେଇକିନା ପଢ଼ନ୍ତି। ଆଉ କମନ୍ ରୁମ୍ର ସୁବିଧା ବି ଅଛି, ଯେଉଁଠି ପିଲାମାନେ ଯଦି ତାଙ୍କର କ୍ଲାସ୍ ମଝିରେ କିଛି ଗ୍ୟାପ୍ ଅଛି ତ ସେଠି ଯାଇକି ବସିପାରିବେ। ୱାଶରୁମ୍ ଫେସିଲିଟି ଭଲ ଅଛି, ପ୍ଲେଗ୍ରାଉଣ୍ଡ ଅଛି, ଡ୍ରିଙ୍କିଂ ୱାଟର୍ ଫେସିଲିଟି ବି ବହୁତ ଭଲ ଅଛି। ଆମ ୟୁନିଭର୍ସିଟିରେ ଖାଲି ପାଠପଢ଼ାକୁ ହିଁ ଇମ୍ପୋର୍ଟେନ୍ସ ଦିଆ ହୁଏନି, ସ୍ପୋର୍ଟ୍ସ କଲଚରାଲ୍ ଆକ୍ଟିଭିଟିଜ୍ ବି ଇକ୍ୱାଲି ଇମ୍ପୋର୍ଟେନ୍ସ ଦିଆଯାଏ। ଇଣ୍ଟର ୟୁନିଭର୍ସିଟି, ଇଣ୍ଟ୍ରା ୟୁନିଭର୍ସିଟି ଯେଉଁଟା ଇଣ୍ଟର ଡିପାର୍ଟମେଣ୍ଟ କମ୍ପିଟିସନ୍ ବି ଆମେ ତାକୁ କହୁ, ସେଠି ନିଜ ନିଜ ଡିପାର୍ଟମେଣ୍ଟର ଛୁଆମାନେ ଆସିକି ଗୋଟେ ଟିମ୍ ଫର୍ମ କରନ୍ତି, ୟା ଇଣ୍ଡିଭିଜୁଆଲ୍ ବେସିସ୍ରେ ଯେଉଁ ଆଥଲେଟିକ୍ ଗେମ୍ସ ଥାଏ ସେଠି ନିଜକୁ ରିପ୍ରେଜେଣ୍ଟ କରନ୍ତି, ଯେଉଁଠି ସେମାନେ ଭଲ ଗେମ୍ ଖେଳିଲେ ତାଙ୍କୁ ଷ୍ଟେଟ୍ ଆଉ ନ୍ୟାସନାଲ୍ସରେ ଇଣ୍ଟର ୟୁନିଭର୍ସିଟିରେ ରିପ୍ରେଜେଣ୍ଟ କରିବା ପାଇଁକା ବି ଚାନ୍ସ ମିଳେ। ତ ଏଇଟା ବହୁତ ବଡ଼ ଜିନିଷ କି ଆମ ୟୁନିଭର୍ସିଟି 2ଟା ଯାକ ପାଠପଢ଼ା ଆଉ କୋକରିକୁଲାର ଆକ୍ଟିଭିଟିଜ୍କୁ ଇକ୍ୱାଲି ଇମ୍ପୋର୍ଟେନ୍ସ ଦେଉଛି।
1: ତାହେଲେ ବିଶ୍ୱବିଦ୍ୟାଳୟରେ କ୍ଲାସରୁମ୍ର ସୁବିଧା ମାନ କିପରି ଅଛି?
4: ଆମର ସାଇକୋଲୋଜି ପ୍ରାକ୍ଟିକାଲ୍ ସବଜେକ୍ଟ, ତ ଆମକୁ ପ୍ରାକ୍ଟିକାଲ୍ ରୁମ୍ ଗୋଟେ ଅଲଗା ପ୍ରୋଭାଇଡ଼୍ କରାହେଇଛି, ଯେଉଁଠି ସବୁ ଆପାରେଟସ୍ ରଖାହେଇଛି, ଯେଉଁଠି ଆମେ ବହୁତ ଇଣ୍ଡିଭିଜୁଆଲ୍ ଷ୍ଟୁଡେଣ୍ଟ ଇଣ୍ଡିଭିଜୁଆଲ୍ ଆପାରେଟସ୍ ୟା ଇକ୍ୱିପମେଣ୍ଟ ତା ପାଖରେ ଆଭେଲେବଲ୍ ଥାଏ, ଯେଉଁଠି ସିଏ ତାକୁ ମାନେ ପ୍ରାକ୍ଟିସ୍ କରିବା ପାଇଁକା ବି ତାକୁ ସୁବିଧା ହୁଏ।
1: ତାହେଲେ ଟିଚର୍ସମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ମାନଙ୍କ ପ୍ରତି କିପରି ଅଛି?
4: ଆମର ଟିଚର୍ସମାନେ ବହୁତ ସପୋର୍ଟିଭ୍ ଆଉ ଏନକରେଜ୍ କରନ୍ତି ସବୁବେଳେ, ରେଗୁଲାର ବେସିସ୍ରେ କ୍ଲାସେସ୍ ହୁଏ, କିଛି ବି ଡାଉଟ୍ସ ହୁଏ ତ ଆମକୁ ବହୁତ ଭଲ ଭାବରେ କ୍ଲିଅର୍ ବି କରାଇ ଦିଅନ୍ତି। ଆମର ଏଠି ବହୁତ ଭଲ ପରିବେଶ ଅଛି, କାହିଁକି ନା ଏଠି କେବେ ବି ଆମର ସିନିୟର ଜୁନିୟର ଭିତରେ ଡିଫରେନ୍ସେସ୍ ନଥାଏ, ସବୁ ବ୍ୟାଚ୍ ଏକା ସାଙ୍ଗରେ ମିଶିକି ରୁହନ୍ତି। ଇନଫ୍ୟାକ୍ଟ ଟିଚର୍ସ ମାନେ ବି ସେତିକି କୋଅପରେଟିଭ୍ ଅଛନ୍ତି, ଫ୍ରେଣ୍ଡଲି ଅଛନ୍ତି, ଯେ ଆମକୁ କିଛି ବି ପ୍ରୋବ୍ଲେମ୍ ହେଲା ତ ଆମେ ଯାଇକି ତାଙ୍କୁ ସେୟାର କରିଲେ ସେ ଆମକୁ ହେଲ୍ପ

0: ବି କରନ୍ତି ତାକୁ ସଲ୍ଭ କରିବା ପାଇଁକା।
1: ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ଛଡ଼ା ଅନ୍ୟ କି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ?
0: ଆନୁଆଲ୍ ଫଙ୍କସନ୍ ବି ଆମ କଲେଜରେ ହୁଏ, ଯେଉଁଟା ସ୍ପୋର୍ଟସ୍ ମିଟ୍ ୟା ଏଥଲେଟିକ୍ ମିଟ୍ ପରେ କଣ୍ଡକ୍ଟ କରାଯାଏ, ତାକୁ ଆମେ କଲଚରାଲ୍ ଫେଷ୍ଟ କହୁ। ସେଇଟା ବହୁତ ଭଲ ଭାବରେ ଆମ ତାକୁ କଣ୍ଡକ୍ଟ କରନ୍ତି।
1: ନମସ୍କାର, ଆପଣଙ୍କ ପରିଚୟ?
2: ମୋର ନାମ ପ୍ରକାଶ ପାଣିଗ୍ରାହୀ, ମୁଇଁ ଜିଏମ୍ କଲେଜ ସମ୍ବଲପୁରରେ ବିକମ୍ କରୁଛେ। ଏଇଟା 3 ଇୟର୍ସର କୋର୍ସ ହେ, ଆଉ ଏବେ ମୁଇଁ ଫାଇନାଲ ଇୟରରେ ଅଛେ।
1: ବିକମ୍ ପଢ଼ିବା ପାଇଁ ଗୋଟିଏ ଷ୍ଟୁଡେଣ୍ଟକୁ କ'ଣ କରିବାକୁ ହେବ?
2: ବିକମ୍ କରବାର୍ ଲାଗି କିଛି କମ୍ପିଟେଟିଭ୍ ଏକ୍ଜାମ୍ ଦେଇକି ନା ପଡ଼େ, ଯଦି ପ୍ଲସ୍ ଟୁରେ କମର୍ସ ୟା ଫିର୍ ସାଇନ୍ସ କିଛି ନେଇଛନ୍ ବେଲେ ପ୍ଲସ୍ ଥ୍ରୀରେ ବିକମ୍ କରିପାରିବେ। ଯଦି ପ୍ଲସ୍ ଟୁରେ କମର୍ସ ନେଇଛନ୍ ତାହେଲେ ବିକମ୍ କରବାର୍ ଲାଗି ଟିକେ ଇଜି ହେସି, କାହିଁକି ପ୍ଲସ୍ ଟୁରେ କମର୍ସର ବେସିକ୍ ନଲେଜ୍ ମିଳିଯାଇସି। ଲେକିନ୍ ଯଦି ଆପଣ ପ୍ଲସ୍ ଟୁରେ ସାଇନ୍ସ ନେଇଛନ୍ ତାହେଲେ ବି ଆପଣ ପ୍ଲସ୍ ଥ୍ରୀରେ ନିଜ ଷ୍ଟ୍ରିମ୍ ଚେଞ୍ଜ କରିକିନା ବିକମ୍ କରିପାରିବେ।
1: ବିକମ୍ ପଢ଼ି ସାରିଲା ପରେ ଗୋଟିଏ ଷ୍ଟୁଡେଣ୍ଟର ସ୍କୋପ୍ କ'ଣ ଅଛି?
2: ଆଫ୍ଟର ବିକମ୍ ଆପଣ ସିଏ, ସିଏସ୍, ସିଏମ୍ଏ ବାଗେରେ ଅଲଗା ଅଲଗା ପ୍ରଫେସନାଲ୍ କୋର୍ସ ଚୁଜ୍ କରିପାରିବେ।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର କାରଣ କ'ଣ?
2: ଜିଏମ୍ କଲେଜ ଚୁଜ୍ କରିବାର କାରଣ ଏଇଟା କି ୱେଷ୍ଟର୍ଣ୍ଣ ଓଡ଼ିଶାରେ ଜିଏମ୍ କଲେଜ ସବକନୁ ବଡ଼ ଆଉ ଭଲ କଲେଜ ହେ ବିକମ୍ କରିବାର ଲାଗି। ଏଇନେ ବହୁତ ଭଲ ଭଲ ଟିଚର୍ସ ଅଛନ୍, ତାର ସାଙ୍ଗେ ସାଙ୍ଗେ ଏଇନେ ବହୁତ ବଢ଼ିଆ ଫ୍ୟାସିଲିଟିଜ୍ ବି ଅଛେ ପଢ଼ବାର୍ ଲାଗି। କ୍ୟାମ୍ପସ୍ ବହୁତ ଭଲ ଅଛେ, କ୍ୟାଣ୍ଟିନ୍, ପ୍ଲେଗ୍ରାଉଣ୍ଡ, ଲାଇବ୍ରେରୀ ଏଇସବୁ ଆଭେଲେବଲ୍ ଅଛେ। ତାର ସାଙ୍ଗେ ସାଙ୍ଗେ ପିଇବାର୍ ପାଣି, ତା ୱାସରୁମ୍ସ ଏଇସବୁର ବି ଫ୍ୟାସିଲିଟିଜ୍ ପ୍ରୋଭାଇଡ଼ କରାହେଇଛେ। ଷ୍ଟଡି ଲାଗି ବହୁତ ଭଲ ମାହୋଲ ଅଛେ, କାହିଁକି ଏଇନେ ବହୁତ ସାରା ସ୍ମାର୍ଟ ରୁମ୍ସ ପ୍ରୋଭାଇଡ଼ କରାହେଇଛେ ଷ୍ଟଡି ଲାଗି, ସ୍ମାର୍ଟ କ୍ଲାସ୍। ତାର ସାଙ୍ଗେ ସାଙ୍ଗେ ଯଦି ସେଲ୍ଫ ଷ୍ଟଡି କରବାର୍ ଲାଗି ଚାହୁଁଛନ୍ ବୋଲେ ଲାଇବ୍ରେରୀ ବି ପ୍ରୋଭାଇଡ଼ କରାହେଇଛେ, ଯେନେକି ବହୁତ ସାରା ବୁକ୍ସ ବି ପ୍ରୋଭାଇଡ଼ କରାହେଇଛେ। କଲେଜରେ ପଢ଼ିକି ବହୁତ ଭଲ ଲାଗ୍ସି, ବିକଜ୍ ପଢ଼ା ସାଙ୍ଗେ ସାଙ୍ଗେ ଇନେ ଡିଫରେଣ୍ଟ ଡିଫରେଣ୍ଟ ଇଣ୍ଟର କଲେଜ କମ୍ପିଟିସନ୍ସ କରାହେସି ସ୍ପୋର୍ଟସ୍ ରିଲେଟେଡ଼। ତାର ସାଙ୍ଗେ ସାଙ୍ଗେ ଏସେ, ଦେନ୍ ଡ୍ରଇଂସ ଏସବୁ କମ୍ପିଟିସନ୍ କରାହେସି, ଆଉ ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ ଅଫ୍ ଫଙ୍କସନ୍ସ ବି କଣ୍ଡକ୍ଟ କରାହେସି ତାକି ଷ୍ଟୁଡେଣ୍ଟ ମାନେ କଲେଜରେ ଇନଭଲ୍ଭ ରହୁନ୍ କଲେଜ ଆକ୍ଟିଭିଟିଜ୍ରେ।
3: ଶ୍ରୋତା ବନ୍ଧୁ, ଏ ତ ଥିଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ପର୍କରେ, ଶୁଣିଲେ ସେଠାକାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମୁଖରୁ। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମଟିକୁ ଏଇଠି ରଖି ବିଦାୟ ନେଉଛୁ। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ବିଶି,
1: ଏବଂ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ଆଜି ସନ୍ଧ୍ୟା 6:10ରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ, ସନ୍ଧ୍ୟା 6:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସଙ୍ଗୀତ ରୂପକ ପଖାଲ ଖୁରିଥି ମହରା, ରଚନା ମିତ୍ରଭାନୁ ଗୌନ୍ତିଆ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ଡି ସୋମୟା। ରାତି 8:02ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଏବଂ ଧୃତି ତପା ମିଶ୍ର। ରାତି 8:15ରେ ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ ଶୁଣିବେ, କଣ୍ଠଶିଳ୍ପୀମାନେ ହେଲେ ଦିଲୀପ କୁମାର ପଣ୍ଡା, ରବିଚନ୍ଦ୍ର ସାଗର ଏବଂ ତରୁଲତା ସୁନାନୀ। ରାତି 9:15ରେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30ରେ ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ରାତି 10:00ରେ ଶୁଣିବେ ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30 ଆଜିର ଭବନ ଉପସ୍ଥାପନା ମନୋଜ କୁମାର ପୂଜାରୀ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଗର୍ଭାବସ୍ଥାରେ

ଏକ୍ଲେମ୍ପସିଆର ଚିହ୍ନଟ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:30 ପରିବେଶ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା ଏ ସମ୍ପର୍କରେ କହିଛନ୍ତି ସମାପିକା ଦାସ। ସକାଳ 7:35 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ, କଣ୍ଠଶିଳ୍ପୀମାନେ ହେଲେ ଦିଲ୍ଲୀପ ରାଉତ ଏବଂ ସଙ୍ଗୀତ ମାସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଦୟାନିଧି ବିଭାର, ନବୀନ କୁମାର କୁଅଁର ଏବଂ ଫକୀରମୋହନ ପଟ୍ଟନାୟକ। ଏବଂ ସକାଳ 8:45 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ବିଷ୍ଣୁଦେବ ପଣ୍ଡା ଓ ମମତା ପାଇକରାୟ। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

있으면 어려우니까. 아차, 시작을 해볼게. 사라가네, 나. 1, 2, 3, 4.

ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, ଦ୍ୱୈତକଣ୍ଠରେ ଗାଇଛନ୍ତି ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆ, ଗୀତିକାର ପୁଷ୍ପକ ପରିଡ଼ା, ସଙ୍ଗୀତ ଅସଦ ନିଜାମ।

ଏଥର ସମବେତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ସୂର୍ଯ୍ୟ ରଥ, ସଙ୍ଗୀତ ଗୁଡ଼ଲି ରଥ।

0: ରାବଣ
1: ବସି ନେଇ ତୁମକେ ଢନା ମାଛି ନାଇଁ ବୁରି ଦେବେ ତ ମୋ ନାଥି କୁକୁର ପଟେ ପୋଷି ପକାବ।
2: ସବୁ ଲୋକକୁ ଦୁହିବେଲା ଭଲ କରି ଦୁଇ ମୁଠା ଖାଇବାର ଲାଗି ନାଇଁ ମିଳୁଥିଲା। କାହିଁ ଲାଗି ବୋଇଲେ ଚାଷୁ ଦରକାର ଅନୁସାରେ ଖାଦ୍ୟ ଶସ୍ୟ ସବୁ ଆୟ ଆମଦାନୀ ନାଇଁ ହେଇପାରୁଥିଲା।
3: ତାକେ ସମାଧାନ କରିବାର ଲାଗି ଆମେ ଆଣିଲା ପହିଲା ସବୁଜ ବିପ୍ଳବ।
2: ଆମର ଲକ୍ଷ୍ୟ ବିଲ୍ ପୂରଣ ହେଲା। ଆଜ ଆମର ଦେଶର ଭଡ଼ାର ଘର ମାନକେ ଖାଦ୍ୟ ଶସ୍ୟ ଟାଡି ହେଇକରି ଅଛି। ଲୋକେ ଭଲ କରି ଖାଇବାର ଲାଗି ପାଇଲେ, ହେଲେ ଇନେ ବିଲ୍ ଗୋଟେ ଅସୁବିଧା ଅଛି, ଆର୍ ସେଟା ହେଲା ଖାଦ୍ୟ ଶସ୍ୟ ଜୋରସୋର ତ କମାନି ହେଲା, ହେଲେ ଗୁଣାତ୍ମକ ନାଇଁ ହେଇପାରିଲା।
3: ଆମେ ଚାଷେ ଧୁରକୁଟ ରାସାୟନିକ ସାର ଆରୁ ମହରା ଔଷଧ ଦେଇ ବସଲା, ଯେନ୍ଥିର ଲାଗି ଆମର ପଖାଲ କୁରିତି ମହରା ବାଢି ବାଢି ଖାଇ ବସଲା।
2: ଆର ହେଥିର ସମାଧାନ ଲାଗି ଏବେ ଆମେ ସୁରୁ କର୍ମା ଦ୍ୱିତୀୟ ସବୁଜ ବିପ୍ଳବ, ଯାହାର ଉଦ୍ଦେଶ୍ୟ ହେବା ଚାଷର ଉତ୍ପାଦନ ବଢ଼ବାର ସଙ୍ଗେ ସଙ୍ଗେ ଖାଦ୍ୟ ଶସ୍ୟ ଫଲମୂଲ ଶାଗ ସବ୍ଜି ସବୁ ବିନ ମହରାର ହେବା।
3: ବୁଝଲ ତ କନ୍ତାଲୁ?
4: ପଖାଲ ଖୁରିଥି ମହ।

0: ଏଇଟା ତୁ ଚମକୁଛୁ କି ଭମକୁଛୁ ରେ ବେଛୁରମା? ଆରେ ଉପେ ଉପରେ ଉପେ ପାଞ୍ଚୁ ଥଉ ଆର ମୁନୁଷ ମାନେ ସାନି ଘାଟି ହେଇ ମରୁଥ।
1: ଶୁଣୁଛ ଗୋ ଲକ୍ଷ୍ମୀଟି, ଶୁଣୁଛ ଇଏ ମୋର କଥା କଥା କେ କେନ୍ତା ବ କରୁଛନ୍ ଯେ
2: ହଜାରଲା ବୁଧିକେ ଖୁଜୁଛନ୍ ଆର ବ ନାଇଁ କରବେ।
3: ଏକ ତାଲୁ

0: ଗୁନଭରା ଖାଦ୍ୟ ଶସ୍ୟ ଉପଜାଲେ ଦେଶ ବିଦେଶ ନାଇଁ ଚାହିଦା ବଢ଼ବା, ଚାଷୀକେ ଭଲ ଦୁଇ ପଇସା ମିଲ୍ବା, ଆମଦାନୀ ରପ୍ତାନୀ କରି ଦେଶର ବି ମଙ୍ଗଲ ହେବା।
1: ଆରୁ ଗୋଟେ କଥା ହେଲା,

0: ଶୁଣିଲ ତ ଗୋବେଚ୍ଛୁର ବୁଆ?
1: ନାଇଁ, ମୁଇଁ ଭୟରାଟେ ବୋଲୁଥିବୁ।
2: ଆରେ ଏବେ ପଖାଲ ଖୋରି ନେ ଅମୃତ ବାଢ଼ୁ ବୁଝିଲୁ, ଆଉ ଶୁଣିଲି କାଣା ପୁରା ଭେଦି ଗଲି।
3: ଇଥି ସଭେ ଭେଦି ଯିବେ ବାବୁ, ଦେଖବ ନ ଧରତୀ ମା ବୋଲ ବୋଲବା, ଧରତୀ ମା ଅମୃତ ଝରାବା।
4: ଏ ଧରତୀ ମା
2: ଜୟ।

0: ଶୁଣିଲ ତ ପଖାଲ ଖୁରିଦି ମହରା କାଁ ହେଲା ଯେ?
1: ଆରୁ ମହରାକେ କେନ୍ତା କରି ଆମେ ତାମାନେ ଅମୃତ ବି କରିପାର୍ମା?
0: ହଁ,
1: ସେଟା ବି ବହୁତ ସୁନ୍ଦର ଭାବେ ଲେଖା ହେଇଥିଲା। ଆଉ ଆଜ୍ଞା କେତେ ସୁନ୍ଦର ଭାବେ ଲେଖା ହେଇଥିଲା, ଆଉ କେତେ ସୁନ୍ଦର ଭାବେ ଉପସ୍ଥାପନା ଯେନ୍ତା, ଆଉ ଗୀତ ମାନେ ସେନ୍ତା ଶ୍ରୁତି ମଧୁର, ବହୁତ ବଢ଼ିଆ ରୂପକଟେ। ଆଉ ତମେ ଯେନ୍ ପହଲାରୁ କହୁଥିଲ ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଛେ ବୋଲି, ମୁଇଁ ଇହାଦେ ଜାଣି ପକାଲି କେଁ ଥିଲି ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଛେ ଏଇ ରୂପକଟା। ବାକି ନାଇଁ ଆଜ୍ଞା ଭାଇ, ଆମେ ଯେନ୍ ବିଷୟଟା ପହଲାରୁ କଥା ଲାଗୁଥିଲା, ଯେନ୍ ବିଷୟଟା ବି ଅଛେ।

0: ଆମକୁ ତାମାନେ ଇହାଦେ ସମିଆର ବି ଆହ୍ୱାନ ହେ ଆଉ ଆମର ସ୍ୱାସ୍ଥ୍ୟର ବି ଆହ୍ୱାନ ହେ ଇ ବିଷମୁକ୍ତ ହେବାରଟା କାଣା କହୁଛ?
1: ହଁ ହଁ, ଆଉ ଏଥିରଲାଗି ଯେତେବେଲେ ଆମେ ଚାଷ ବାଡ଼ି କରୁଛୁ, ଚାଷୁ ତ ଆମେ ରାସାୟନିକ ସାର କେନ୍ତି ଦୂରମା ଧୀରେ ଧୀରେ କିରି ବୋଲ ତ ଟିକେ
0: ଏକା ସାଙ୍ଗେ ପୁରା ବନ୍ଦ କରିଦେବ ବୋଲେ
1: ଟିପିଲା କଥା ହେଇଯିବା
0: ମରିଯିବା ନାଇଁ
1: ବୋଲେ ଧୀରେ ଧୀରେ କିରି ଧୀରେ ସୁସ୍ଥ କିରି ଆମେ ରାସାୟନିକ ସାର କେ ଆମେ ଛାଡ଼ିକିରି ଜୈବିକ ଗାଡ଼ିକେ ଆମକୁ ଟିକେ ଡେକବାରକେ ପଡ଼ବା। ଆର୍ ଆମେ ଆସଲା ନ ଜୈବିକ ଗାଡ଼ିକେ ଆମେ ଉତରି ସାରିଲା
0: ଆସୁଛୁ, ବହୁତ ଲୋକ ଆସଲାନ କିନ୍ତୁ ବହୁତ ଲୋକ ନାଇଁ ବି ଆସିପାରବାର। ତ ଆମେ ଇହାଦେ ଦେଖ ତାମାନେ ଲାଞ୍ଚୁଆ କରିଦେଇଛୁ ଜମିନ କେ, ତାପରେ ଆମର ଯେନ ବିହନ ଯେନ୍ଟା ଆସୁଛେ ଆମର ଧାନ ହେବାର ତକ ଆମେ ତାହାକେ ବିଭିନ୍ନ ପର୍ଯ୍ୟାୟରେ ପୁରା ଲାଞ୍ଚୁଆ କରିଦେଉଛୁ। ଆମେ ତାହାକେ ପହିଲା ବିହନକେ ଲଗାବାର ଆଗରୁ ନ ତାହାକେ ବିଷ ଦେଇଦେଉଛୁ, ତାମାନେ ତାହାକେ ଆମେ ସେନିଟାଇଜ କରବାର ଲାଗି ବି ତାମାନେ କରୁଛୁ। ତ ବହୁତ ଗୁଡ଼େ ରହିଛେ, ତ ଆମେ ଆସ୍ତେ ଆସ୍ତେ କର୍ମା। ଆଉ ପ୍ରଧାନମନ୍ତ୍ରୀ ଯେନ୍ ଆହ୍ୱାନ କରିଛନ୍ ଆମେ ଏଥର କରବାର ଦ୍ୱାରା ଆମେ ବିଦେଶରୁ ଯେନ୍ ମଗାଉଛୁ ଆମଦାନୀ କରୁଛୁ ସେଟା ବି ଆମର ହ୍ରାସ ପାଇବା, ଆମର ସ୍ୱାସ୍ଥ୍ୟ ବି ଭଲ ରହିବା ଆଉ ଦେଶର ସ୍ୱାସ୍ଥ୍ୟ ବି ଭଲ ଲାଗ୍ବା। ଯେ ଏତେ ସୁନ୍ଦର ରୂପକଟା ଥିଲା, କିଏ ସବୁ ଏଥିରେ ଅଭିନୟ କରିଥିଲେ, କିଏ କିଏ ସବୁ ଗୀତ ଗାଇଥିଲେ ବଜାଇଥିଲେ ଟିକେ କହ ତ ଭାଇ।
1: ଏଟାକେ ଲେଖିଥିଲେ ମିତ୍ରଭାନୁ ଗଅଁତିଆ, ଆଉ ପ୍ରଫୁଲ୍ଲ କୁମାର ମିତ୍ର ସଙ୍ଗୀତ ଦେଇଥିଲେ, ଆଉ ପ୍ରଯୋଜନା କରିଥିଲେ ଡି ସମୟ, ଆଉ ଯେଉଁମାନେ ନାଟକ ଅଂଶରେ ଯେଉଁମାନେ ଥିଲେ ସେମାନେ ହେଲେ ସୁରଜ ଚନ୍ଦ୍ର ନାୟକ, କମଳା ସାହୁ, ସୁଦର୍ଶନା ମିଶ୍ର, ବିବେକାନନ୍ଦ ବେହେରା, ବ୍ରହ୍ମାନନ୍ଦ ବଞ୍ଚୁର। ଆଉ ଯେଉଁମାନେ ଗୀତ ଗାଇଥିଲେ ବୋଲ ତ ମିନତି ପାଣିଗ୍ରାହୀ, ପଦ୍ମିନୀ ଦୋରା, ରାମାଶିଷ ଦାସ, ଧନେଶ୍ୱର ଦାସ, କାହ୍ନୁକେଶବ ବହିଦାର, ଆଉ ଯେଉଁମାନେ ବଜାଇଥିଲେ କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକେଶ୍ୱର ପ୍ରଧାନ, ସୋମନାଥ ଜାଲ, ଶଙ୍କର ପ୍ରସାଦ ପ୍ରଧାନ, ଦଶରଥ ମେହେର, ପବିତ୍ର କୁମାର ଡନସେନା, କାଳିଚରଣ ସାହୁ, ବୀରେନ୍ଦ୍ର ପ୍ରସାଦ ଦାସ, ବଂଶୀଧର ସାହୁ।
0: ଆଚ୍ଛା ଆଚ୍ଛା, ବଢ଼ିଆ ବନା ହେଇଥିଲା ଆଉ ବଢ଼ିଆ ସବୁ ଯାକର ଅଭିନୟ କରିଥିଲେ, ଆଉ ଶୁଣୁଥିଲେ ଶୁଣୁଥା ଲେଖେନ୍ ଲାଗୁଥିଲା କେତେବେଳେ ସରିଗଲା ଜଣା ନାଇଁ ପଡ଼ିଲା,
1: ଆଉ ଖସୁରିଲେ ବି ଯାଇଛେ ସମୟ ବି ହେଲା ନା ଆଜ୍ଞା।
0: ହଏ ଆଉ ସମୟ ତ କାହାକେ ନାଇଁ ଅଟକେ, ବେଲେ ବାହାରିମା।
1: ହଁ ଯୋ ଯୋ ଯିମା ତ ଯୋ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ତାପସ ରଞ୍ଜନ ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସର 25 ତାରିଖ ଦିନ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାରେ ଥିବା ଉତ୍ସବଟି ପ୍ରଦାନ କରାଯିବା 5 ପଦ୍ମ ବିଭୂଷଣ, 13 ପଦ୍ମ ଭୂଷଣ ଆର 113 ପଦ୍ମଶ୍ରୀ ପୁରସ୍କାର। ଏ ଭିତରେ ଅଛନ୍ 19 ମହିଳା ଆର 16 ମରଣୋତ୍ତର ଭାବେ ପ୍ରଦାନ କରାଯିବା ପୁରସ୍କାର। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତାରୁ 38 ବଢ଼ିଲା ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା। ସ୍ୱିଡେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କଲେ ପ୍ରବାସୀ ଭାରତୀୟ ଆର୍ ସ୍ୱିଡେନର ଜନସାଧାରଣ। ଆଭାସୀ ଜରିଆରେ ବେଙ୍ଗାଲୁରୁ ଆର୍ ମୁମ୍ବାଇ ଭିତରେ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକେ ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି ଦିଲ୍ଲୀନୁ ମ୍ୟାମାରର ଡ୍ରଗ୍ସ କିଙ୍ଗପିନ୍ ଥାନ୍ସିନ୍ଟୁଆଙ୍କେ ଗିରଫ କରିବାର ସହିତ ସିମ୍ନାରେ କାମ କରୁଥିବାର ଅନ୍ତରାଷ୍ଟ୍ରୀୟ ନିଶା କାରବାର ବିରୋଧରେ ହାସଲ କଲା ବଡ଼ ସଫଳତା। ଭାରତ ବାଂଲାଦେଶ ସିମ୍ନାଥି କଣ୍ଟା ତାରବାଡ଼ ଲଗାବାର ଲାଗି ଜମି ଅଧିଗ୍ରହଣ

0: ପ୍ରକ୍ରିୟା ହେଲା ମୂଲ୍। ରାଜ୍ୟ ଅପରାଧୀମାନଙ୍କର ଲାଗି ଜାଗା ନାଇଁନ ଅପରାଧ ଆର ଅପରାଧୀମାନଙ୍କର ଲାଗି ସରକାର ଅପନଉଛନ୍ ଶୂନ୍ୟ ସହନଶୀଳତା ନୀତି, କହିଲେ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ। ଶ୍ରୀକ୍ଷେତ୍ର ପୁରୀନୁ ତିନି ରଥର ତିଆରି କାମ ଚାଲିଛି ଜୋରସୋରଥି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା ବାଣିଜ୍ୟ ଆର୍ ବିଜ୍ଞାନ ପରୀକ୍ଷାଫଳ ବାହାରବାର ତାରିଖ ଘୋଷଣା ହେବା ଏବା ଦୁଇ ଦିନ ଭିତରେ। ଏସିଆ ପେସିଫିକ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବ୍ରଡ୍କାଷ୍ଟିଂ ଡେଭଲପମେଣ୍ଟ ଏଆଇବିଡି ତରଫୁ ମାଲଦୀପଠାରେ ଆୟୋଜିତ ଏଆଇବିଡି ଇଣ୍ଟରନ୍ୟାସନାଲ୍ ମେଡିଆ ଆୱାର୍ଡ଼ସ୍ 2026ରେ ଆକାଶବାଣୀ ସମ୍ବଲପୁରକେ ମିଳିଲା ପ୍ରଥମ ରନର୍ସ ଅଫ୍ ପୁରସ୍କାର। ଆକାଶବାଣୀ ସମ୍ବଲପୁର ତରଫୁ ଓଡ଼ିଆ ଭାଷାତି ପ୍ରସ୍ତୁତ କରାଯାଇଥିବାର ରତ୍ନଗର୍ଭା ହରିତ ବର୍ଣ୍ଣା କାର୍ଯ୍ୟକ୍ରମ ଲାଗି ମିଳିଛି ପୁରସ୍କାର। 2026-27 ବଛର ଲାଗି ଭାରତୀୟ ସେନାଥି ଅଗ୍ନିବୀର ଆର୍ ନିୟମିତ କେଡର ଲାଗି ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ମୂଲ ହେବା ଜୁନ୍ ମାସର ପହିଲା ହପ୍ତାହନୁ। ଚୀନ୍ରେ ଆୟୋଜିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସଥି ରୌପ୍ୟ ପଦକ ଜିତିଲେ ଭାରତର ଶ୍ରିୟାଂଶି ଭାଲିସେଟ୍ଟି। ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସ ଦଳକେ 23 ରନ୍ତି ହରାଲା ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ। ରାଜ୍ୟ ଜାରି ରହିଛି ତାତିଆର ଗୁଲଗୁଲି, କାଲ ବୈଶାଖୀର ବଲେ ଏବେ 21 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଧୋକା ଗୋଟି ସାଙ୍ଗେ ବର୍ଷାର ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ। ଏଥିନେଇ ମୁଖ୍ୟ ଖବର ଇନ ଶେଷ ହେଲା। ମୁଖ୍ୟ ଖବର ଫେର ଥରେ ଶୁଣିପାରିବେ ରାତି 11:05।
1: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା କରିଛନ୍ତି ସରୋଜ କୁମାର ରଥ। କାର୍ଯ୍ୟକ୍ରମ ଆରମ୍ଭରେ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ଶଙ୍କର ପ୍ରସାଦ ଦତ୍ତ ଓ ଧୃତି ତପା ମିଶ୍ର। ଗୀତ ରଚନା କରିଥିଲେ ସରୋଜ କୁମାର ରଥ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଦିଲୀପ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ରତନ କୁମାର ପୂଜାହାରୀଙ୍କ ରଚନାରୁ

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଶୁଣନ୍ତୁ ରବିଚନ୍ଦ୍ର ସାଗରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଶିବଶଙ୍କର ପ୍ରଧାନଙ୍କ ରଚନାରୁ

ଶୁଣିଲେ କି ଦୁଇଟି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। କଣ୍ଠଶିଳ୍ପୀ ନେ ଥିଲେ ଦିଲୀପ କୁମାର ପଣ୍ଡା, ରବିଚନ୍ଦ୍ର ସାଗର ଏବଂ ତରୁଲତା ସୁନାନୀ। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକରୁ, ଏବଂ ପରେ ପରେ ଶୁଣିପାରିବେ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକରୁ।

0: ଆମେ ନିଶ୍ଚିତ ଭାବେ ଇଭି ଗାଡ଼ି ସମସ୍ତେ ପ୍ରୋତ୍ସାହନ କରିବା କଥା ଏବଂ ବ୍ୟବହାର ବି କରିବା କଥା।
1: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଜନସାଧାରଣ ଆତଙ୍କିତ ହୋଇ ତେଲ ନ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
2: ପେଟ୍ରୋଲ ଆଉ ଡିଜେଲ ଇଏ ଅଭାବ ନାହିଁ, ରାଜ୍ୟରେ ସଫିସିଏଣ୍ଟ ଅଛି, ଦେଶରେ ବି ସଫିସିଏଣ୍ଟ ଅଛି, କିଛି ଅସୁବିଧା ନାହିଁ। ପ୍ରଧାନମନ୍ତ୍ରୀ ଯୋଉଟା କହିଲେ ତାକୁ ତାର ମିନିଂଟା ଭୁଲ ବୁଝିବା ଉଚିତ ନୁହେଁ। ମଧ୍ୟପ୍ରାଚ୍ୟରେ ଯୋଉ ଯୁଦ୍ଧ ହଉଛି ସେଥିପାଇଁ ଆମକୁ ପେଟ୍ରୋଲ ବ୍ୟବହାରରେ ଟିକେ ନିୟନ୍ତ୍ରଣ ଆଣିବାକୁ ପଡିବ, କାହିଁକି ନା ପ୍ରକୃତରେ ପେଟ୍ରୋଲ ଅଭାବ ଆଗକୁ ହେଇପାରେ ଏବଂ ତାର ରେଟ୍ ମଧ୍ୟ ଧୀରେ ଧୀରେ ଧୀରେ ଧୀରେ ବଢି ଚାଲିଛି।
1: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ମଧ୍ୟ ଆଇଓସିଏଲ୍ର ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ ବୋଲି ଶ୍ରୀ ସିଲ୍ କହିଛନ୍ତି।
3: ଅଏଲ କମ୍ପାନୀ କି ଓର ସେ ଫିର ସେ ହମ ସଭି ଲୋକଙ୍କୁ ଆଶ୍ୱସ୍ତ କରନା ଚାହତେ ହେଁ ଚୁକି ଜୋ ବୀଚ ମେ ଏକ ଦୋ ଦିନ ଆଡିସନାଲ ସ୍ପାଇକ ଆୟା ଥା ଡିମାଣ୍ଡ ମେ ଏକଦମ ସେ 37% କା ଗ୍ରୋଥ हो गया था और लंबा क्यू सब जगह पर लगा था, उसकी वजह से टेम्परेरी कहीं कहीं पे जो ड्राई आउट हुए थे उसको भी काफी अब इम्प्रूव कर लिया गया है और सभी सप्लाई लोकेशंस को सभी कंपनियों को निर्देशित कर दिया गया है।
1: ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଶ୍ରୀ ଗୋପାଳନ କହିଛନ୍ତି ଜୁଲାଇ ମାସ ପହିଲାରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
4: ଓଡ଼ିଶାରେ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଆରମ୍ଭ କରାଯିବ। କ୍ୱାଲିଫାଇଂ ଡେଟ୍ ହେଲା 1/7/2026। ସେ ତାରିଖରେ ଯେଉଁମାନଙ୍କର କ୍ୱାଲିଫିକେସନ ଅଛି, ଯାହାର ଯୋଗ୍ୟତା ଅଛି, ସମସ୍ତଙ୍କୁ ଇନକ୍ଲୁଡ କରାଯିବ। ଏହାର ପ୍ରିପାରେସନ 20/5 ଆରମ୍ଭ ହେବ। 20/5 ରୁ 29/5 ଯାଏଁ ସେ ଟ୍ରେନିଂ ପ୍ରିଣ୍ଟିଂ ଏଗୁଡ଼ାଟ ଆରମ୍ଭ ହେବ। ତାପରେ ହାଉସ ଟୁ ହାଉସ ଘର ଘରକୁ ବିଏଲଓ ମାନେ ବୁଲିବେ। 30/5 ରୁ 28/6 ଯାଏଁ ବିଏଲଓ ମାନେ ଘର ଘରକୁ ବୁଲିବେ। ତାପରେ ରେସନାଲାଇଜେସନ ଅଫ ପୋଲିଂ ଷ୍ଟେସନ 28/6 ସୁଦ୍ଧା ହେଇଯିବ। ଡ୍ରାଫ୍ଟ ରୋଲ 5/7/2026 ପବ୍ଲିଶ ହେବ। କ୍ଲେମ୍ସ ଆଣ୍ଡ ଅବଜେକ୍ସନ କାହାର ଆପତ୍ତି ଅଭିଯୋଗ ଥିଲେ ସେଇଟା 5/7 ରୁ 4/8 ଯାଏଁ ଗ୍ରହଣ କରାଯିବ। ତାପରେ ତା ଉପରେ ଆକ୍ସନ ନେବାଟା, ନୋଟିସ ଇସ୍ୟୁ କରିବା, ତାଙ୍କ ଶୁଣାଣି ଏଗୁଡ଼ାଟା 5/7 ରୁ ଆରମ୍ଭ କରି 2/9/2026 ଯାଏଁ ଚାଲୁ ରହିବ। ଫାଇନାଲ ଡେଟ୍ ଅଫ ପବ୍ଲିକେସନ ହେଲା 6 September 2026, ମାନେ 6 September 2026 ହେବ। ଆଜିର ଅବସରରେ ରାଜ୍ୟରେ ଥିବା 3,34,00,000 ଇଲେକ୍ଟ୍ରଙ୍କ ଆମ ପାଇଁ ସମସ୍ତଙ୍କ ପାଇଁ ଆମର ଏନ୍ୟୁମରେସନ ଫର୍ମ ଛପା ହେବ। ଏବେ ଯାଏ 94.61% ଅଲରେଡି ମ୍ୟାପିଂ କରିଦେଇଛୁ ଆମେ। ତାର ଅର୍ଥ ହେଲା 94.61% ଲୋକଙ୍କୁ ବିଶେଷ କିଛି ଅସୁବିଧା ହେବ ନାହିଁ।
1: ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ କାର୍ଯ୍ୟ କରିବ। କେନ୍ଦ୍ର ସରକାର ଏହି ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପିପିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହନ୍ତି,
5: ବିକଶିତ ଭାରତ ଜି ରାମଜୀ ଅଧିନିୟମ କି ଅଧିସୂଚନା ଜାରି କରିଦି ଗଈ ହେ। 1 ଜୁଲାଇ ସେ ଅବ ବିକଶିତ ଭାରତ ଜି ରାମଜୀ ଯୋଜନା କେ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ର ମେ ରୋଜଗାର ଚାହନେ ବାଲେ ହମାରେ ମଜଦୁର ଭାଇଓ କୋ ବହନୋ କୋ ଅବ ସୋ ନହିଁ ସାଲ ମେ 125 ଦିନ କା ରୋଜଗାର ଦିଆ ଯାଏଗା। ବୀଚ କେ ସମୟ ମେ ମନରେଗା କେ ସାରେ ପ୍ରାବଧାନ ଲାଗୁ ରହେଙ୍ଗେ। ଅଧୁରେ କାମ ଅଭି 1 ଜୁଲାଇ କେ ପହଲେ ତକ ମନରେଗା କେ ଅନ୍ତର୍ଗତ ହି ପୁରେ କିଏ ଯାଏଙ୍ଗେ। ଅଭି ବ୍ୟାପକ ପୈମାନେ ପର ରାଜ୍ୟୋ ସେ ସଲାହ ମସୱରା କରକେ ନିୟମ ବନାନେ କି ପ୍ରକ୍ରିୟା ଜାରି ହେ।
1: ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି।
6: ଓଡ଼ିଶା ଖଣି ନିଗମ ଏବଂ ଆଜି 2025-26 ଯେତେବେଳେ ଆମେ ଦେଖୁଛନ୍ତି ସେଇ 1 କୋଟି ଟଙ୍କାରୁ ଏ କାରବାରକୁ ବୃଦ୍ଧି କରିକି आज 25,000 कोटी

0: ମଧ୍ୟ କରିପାରିଛି। ଏହାଦ୍ୱାରା କ୍ଲିନ୍ ଏନର୍ଜି ଯାହା ଆମେ କହୁଛୁ ଇଲେକ୍ଟ୍ରୋନିକ୍ସ ଓ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ଯେଉଁ ମୌଳିକ ଧାତୁ ଆବଶ୍ୟକତା ହୁଏ ତାକୁ ଯୋଗାଇ ଦେବାରେ ଆଗାମୀ ଦିନରେ ଓଏମ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏ ନିଶ୍ଚିତ ଭାବରେ ନିର୍ବାହ କରିବା ପାଇଁ ଯାଉଛି। ଓଏମ୍ସି ଖଣି ଉତ୍ତୋଳନ କରିବା, ପରିବହନ କାମ କରିବା ଇଏ କେବଳ ଗୋଟିଏ କାମ ନୁହେଁ, ତା ସହିତ ମଧ୍ୟ ଏଥିରେ ଲୋକ ନିଯୁକ୍ତି ଦେବାରେ ଗୋଟେ ବଡ଼ ଭୂମିକା ନେବା ସହିତ ବିଶେଷ କରିକି ତାହାର ଯେଉଁ ସିଏସ୍ଆର୍ ଅଛି, ସିଏସ୍ଆର୍ ମାଧ୍ୟମରେ ବିଭିନ୍ନ ଖଣି ଅଞ୍ଚଳଗୁଡ଼ିକ ମାଧ୍ୟମରେ ତାର ଗୋଟେ ପରିସର ଭିତରେ ସେଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି ଏବଂ ତାହା ସହିତ ଆପଣଙ୍କର ମହିଳା ସଶକ୍ତିକରଣ, କ୍ରୀଡ଼ା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମଧ୍ୟ ବହୁତ ବଡ଼ ଗୋଟେ ଅବଦାନ ସେ ରଖୁଛି।
1: ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋତ୍ସାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଦେଶର ମୋଟ ଘରୋଇ ଉତ୍ପାଦ GDPର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
2: समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए, लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा, ये ICSSR के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा, हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ୍ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ଡାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
3: କି କିସାନୋ କୋ ଅପନେ ଶ୍ରମ କା ଉଚିତ ମୂଲ୍ୟ ମିଲ ସକେ ଅର୍ କମ୍ ସେ କମ୍ 50% ମୁନାଫା ମିଲ ସକେ, ଇସଲିଏ ଉନକେ ଜୋ କିମତ ହୈ, ଜୋ କଷ୍ଟ ଆତି ହୈ, ଉସ କଷ୍ଟ କେ ଉପର ଲାଗତ ଜୋ ଆତି ହୈ, ଉସ ଲାଗତ କେ ଉପର 50% କା ପ୍ରଫିଟ ଯୋଡ କେ MSP का निर्धारण करने का 2019 में फैसला माननीय प्रधानमंत्री जी ने लिया। सारे फैसले उसी हिसाब से लिए जा रहे हैं। खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 260,000 करोड़ रुपए किसानों को।
4: सुनिले समाचार दर्पण प्रस्तुति आंचलिक संवाद विभाग उपस्थापना लहरिका पटनायक। ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।
5: नमस्कार, आकाशवाणी से समाचार संध्या के साथ मैं सर फिरोजी। मुख्य समाचार, प्रधानमंत्री नरेंद्र मोदी गोथेनबर्ग में स्वीडन के प्रधानमंत्री उल्फ क्रिस्टर्सन के साथ दोनों देशों के बीच संबंधों को मजबूत करने के लिए द्विपक्षीय वार्ता करेंगे। प्रधानमंत्री ने कहा, नीदरलैंड्स की यात्रा ने द्विपक्षीय संबंधों को नई गति प्रदान की। कांग्रेस नेता VD सतीशन कल केरलम के नए मुख्यमंत्री पद की शपथ लेंगे। मॉस्को पर यूक्रेन के अब तक के सबसे बड़े ड्रोन हमले में एक भारतीय श्रमिक सहित 4 लोगों की मौत। मौसम विभाग ने कल उत्तर भारत में भीषण लू चलने का अनुमान व्यक्त किया। बैडमिंटन में भारत की श्रियांशी वलीशेट्टी ने बाऊजी चाइना मास्टर्स के महिला सिंगल्स में रजत पदक जीता। और IPL क्रिकेट में रॉयल चैलेंजर्स बेंगलुरु ने पंजाब किंग्स को 23 रन से हराया। अब समाचार विस्तार से। प्रधानमंत्री नरेंद्र मोदी नीदरलैंड्स की दो दिन की यात्रा के बाद पांच देशों की यात्रा के तीसरे चरण में आज स्वीडन के गोथेनबर्ग पहुंच गए हैं। स्वीडन की दो दिन की यात्रा के दौरान श्री मोदी स्वीडन के प्रधानमंत्री उल्फ क्रिस्टर्सन के साथ द्विपक्षीय वार्ता और द्विपक्षीय संबंधों की व्यापक समीक्षा करेंगे। दोनों पक्ष व्यापार, पर्यावरण अनुकूल तकनीक, आर्टिफिशियल इंटेलिजेंस, उभरती हुई तकनीक, स्टार्टअप्स, मजबूत आपूर्ति श्रृंखला, रक्षा, अंतरिक्ष, जलवायु

0: ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ନାଟକ ପେଟେଣ୍ଟ ମେଡିସିନ୍। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତା ରୂପାନ୍ତର ଗୋପାଳ ଛୋଟରାୟ, ପ୍ରଯୋଜନା ହେମନ୍ତ କୁମାର ଦାସ।
1: ମୁଁ କହିଥିଲି ଘରୁ ଗୋଡ଼କାଡ଼ି ପଦାକୁ କୁଆଡ଼େ ଯିବନି, ଯିବ ଯଦି ଏଇ ରାସ୍ତା ଉପରକୁ। ସକାଳେ କି ସନ୍ଧ୍ୟା ଆମ ଏଇ ଘର ସାମ୍ନା ରାସ୍ତା ଉପରେ ପାଘଣ୍ଟା ବୁଲାଚଲା କରିବ।
2: କଣ୍ଟାଏ କଣ୍ଟାଏ ତ ତମ କଥା ମାନିଛି, ମାନେ ଏଇ ରାସ୍ତା ଉପରେ ଟିକେ ଯାହା ବୁଲାଚଲା କରୁଥିଲି।
1: ହେଲେ ହୁସିଆର କହିଦଉଛି, ବେଶୀ ଦୂର ଯିବନି, ଏ ପାଖରେ ଦଶ କଦମ ତ ସେ ପାଖରେ ଦଶ କଦମ, ପାହୁଲେ ବି ବେଶୀ ନୁହେଁ।
2: ଠିକ ତ ସେଇଆ, ମାନେ ଦଶ କଦମକୁ ଦଶ କଦମ, ପାହୁଲେ ବେଶୀ ତ ଯାଉନି।
1: ଯିବ କିଆଁ ଯେ? ନାଇଁ ନାଇଁ କିଆଁ ଯିବ, ତମ ଯିବା ଫିକର କଣ ମୁଁ ଜାଣିନି। ଏମିତି ଯାଉ ଯାଉ କୁଆଡ଼େ ଚାଲିଯିବ ଯେ ଆଉ ତିନି ଦିନ ପର୍ଯ୍ୟନ୍ତ ଦେଖା ଦର୍ଶନ ମିଳିବନି। ମୁଁ ଜାଣିନି ତମ ଗୁଣ।
2: ମୁଁ କଣ ମନା କଲି ତମେ ଜାଣିନ ବୋଲି?
1: କେତେବେଳେ ବୁଲିଲଣି?
2: ପାଘଣ୍ଟା ତ ହେଇନି, ଅଧପା ହବ।
1: ହଉ ହେଲା, ସଳ ସଳ ଘରକୁ ଆସ। କଣ ଶୁଭିଲା, ସଳ ସଳ ଘରକୁ ଆସ।
2: ହଁ ଶୁଭିଲା, ସଳ ସଳ ଘରକୁ ଯିବି ତ।
1: ହଁ ଆସ।
2: ମୁଁ କହୁଛି ପାଞ୍ଚ। ଆଚ୍ଛା ଆଚ୍ଛା ହଉ ହେଲା ପାଞ୍ଚ।
1: ହଁ

0: ଏପାଖରେ ପାଞ୍ଚ କୁ ସେ ପାଖରେ ପାଞ୍ଚ କବାଟ ଫାଙ୍କରେ ଚାହିଁଲେ ଯେମିତି ଦୁଶୁଥିବ ବୁଝିଲ
1: ହଁ ବୁଝିଲି ମାନେ କବାଟ ଫାଙ୍କରେ ଦିଶୁଥିବି ତ
0: ହଁ ସେଇଆ
1: ଏକ ଦୁଇ ତିନ ଚାର ପାଞ୍ଚ
2: ବାବୁ
1: ଏକ
2: ଦୁଇ ବାବୁ ବାବୁ
3: କଣ
2: ମୁଁ ଆସିଛି ପୁରା
3: କୁଆଡେ କୋଉଠିକି କାହିଁକି
2: ଏଇଠିକି ଆପଣଙ୍କ ପାଖକୁ
3: ମୋ ପାଖକୁ ତୁ କିଏ
2: ମତେ ମତେ ଚିହ୍ନି ପାରୁନ ବାବୁ ମୁଁ ପରା ଏ ମୁଁ ପରା
3: ପରା ପରା ହେଲେ କେମିତି ଚିହ୍ନିବି ଘର କୋଉଠି
2: ଆମ ଘର ଭଦ୍ରକ ଆଜ୍ଞା ହାଲ ସାକିନ ତେଲଙ୍ଗା ବଜାର
4: ଆରେ ତୁ ସେଇ ଭଦ୍ରକିଆ ଟୋକା
2: ହଁ ବାବୁ ମୁଁ ସେଇ ଟୋକା
4: ଆଉ ସବୁ ଖବର କଣ
2: ଭଲ ମତେ ସିଏ ପଠେଇଛନ୍ତି ଆଜ୍ଞା
4: କିଏ
2: ମତେ ଦେଖି ବୁଝିପାରୁନ ବାବୁ କିଏ ପଠେଇଛନ୍ତି ମତେ ସେଇ ପଠେଇଛନ୍ତି ସେଇ ସେଇ
4: କଣ କହୁଛୁ ତୁ ମୋ ପାଖକୁ ତତେ ସିଏ ପଠେଇଛନ୍ତି
2: ହଁ ପରା ଚିଠି ଦେଇଛନ୍ତି
4: ଚିଠି କାଇଁ ଦେଖେ ଦେଖେ
2: ଚିଠି ହଁ ଏଇ ଚିଠି
4: ପ୍ରାଣ ବାନ୍ଧବ ହେ ମୁଁ କାଲିଠୁ କଟକ ଆସିଲିଣି ମାତ୍ର ତମ ଶ୍ରୀମୁଖ ଦର୍ଶନ ନ ହେଇଥିବାରୁ ଏ ସଂସାର ତୁଚ୍ଛା ପିତା ଲାଗୁଛି ପତ୍ର ପାଠ ଉତ୍ତାରୁ ବାବୁ ହେ ତଡ଼େ ତମ ମୋ ଠିକି ଚାଲି ଆସିବ ତୁମକୁ ମୋହରାଣ ତମରାଣ ତମର ତାଙ୍କର
1: ଦେଖ ଏ କାଗଜରେ ଯୋଉ ବାବୁଙ୍କ ଠିକଣା ଲେଖା ହେଇଛି ତାଙ୍କ ବସା ଘର ହଉଛି ଏଇ ସିଧା ଯା ସେଇଠୁ ବୁଲିଯିବ ଟିକେ ମୋଡ ଟିକେ ମୋଡ ମାରିଦେଲେ ଡାହାଣ ପଟକୁ ଡାହାଣରୁ ବାଁକୁ ବାଁରୁ ଡାହାଣକୁ ଡାହାଣରୁ ବାଁକୁ ବୁଝିପାରିଲା ତ
2: ହେନେ ବାବୁ
1: ହେନେ ଫେନେ କିଛି ନାହିଁ ମୁଁ ତମ ସାଙ୍ଗରେ ଯାଇକି ତାଙ୍କ ଘର ଦେଖେଇ ଦେଇପାରିବିନି ଆ ତମେ ଯା ଯା
2: ମତେ କଣ ଏଠି ଡାହାଣ ବାଁ ଦେଖିଲେଣି ବାବୁ
4: ଆରେ ପକା ତତେ ଦେଖେଇ ନଥିଲେ ମୁଁ ନିଜେ ଏଇନେ ଡାହାଣ ବାଁ ଦେଖି ଦେଇଥାନ୍ତି ସିଏ ତାହେଲେ କାଲିଠୁ ଆସିଲେଣି
2: ହଁ ଆଜ୍ଞା
4: ମୋ ପାଇଁ ଭାରି ମନ ଦୁଃଖ ନା
2: ଭାରି ମନ ଦୁଃଖ ଆଜ୍ଞା
4: କଣ କରିବି କହିଲୁ
2: ଯିବେ ପରା ମୋତେ ପରା ସେ କହିଛନ୍ତି ବାବୁଙ୍କୁ ବସିଲା ଥାନରୁ ଭିଡ଼ି ଆଣିବା ପାଇଁ
4: ଆହା ଭିଡ଼ିକିରି କିଛି ଲାଭ ନାହିଁ ଯେତେ ଭିଡ଼ିଲେ ମୁଁ ପାଞ୍ଚ କଦମରୁ ବେଶୀ ଆଉ ଆଗକୁ ଯାଇପାରିବିନି
2: ଚିଠି ଦେଲେ ମତେ ପଠେଇଲେ ଆପଣ ଯିବେ ଯେ କହୁଛନ୍ତି
4: ଆରେ ମୁହେଁରେ ସିନା କହୁଛି ସତରେ ଯଦି ନ ଯାଏ ତେବେ ପିଣ୍ଡରୁ ପ୍ରାଣଟା ତ ଠୋକରି ଛାଡ଼ିଯିବ ଆଚ୍ଛା ତୁ ଯା ତୁ ଜଲ୍ଦି ଯା ଆଉ ଏଠି ଡେରି କରନା ଏଠି ବେଶୀ ବେଳେ ରହିବାଟା ଠିକ ନୁହଁ
2: ଆପଣ
4: ହଁ ମୁଁ ଯିବି ଯିବି
2: ମୁଁ ତେବେ ତାଙ୍କୁ ଯାଇ କହିଦେବି ବାବା ଆସୁଛନ୍ତି
4: ତୁ ଯା ନା
2: ହଁ ଆଜ୍ଞା
4: ଯା ଆହା ତୁମକୁ ମୋହରାଣ ତମରାଣ ତମ ତାଙ୍କର ଆସିବ ନ ଆସିଲେ ମୁଁ ବିଷ ଖାଇଦେବି ଆହା କେଳି କଥାଟେ ନ ଲେଖିଲା ମୁଁ ତାର ସେମିତି ଗୋଟେ ମାନେ ମାୟା ଲାଗିଛି ବୋଲି ସିନା କଣ କରିବି ଏଠୁ ୟା କବଳରୁ ତ ମୁକ୍ତି ପାଇଲେ କୁଆଡ଼େ ଯିବି ଆଚ୍ଛା
1: ଏ ହୟେ କୁଆଡ଼େ ଗଲ କି କୁଆଡ଼େ ଗଲ ମ ହୋଇକିଏ
0: କଣ କି
4: ଆଲୋ ଫୁପାଲୋ କି ତେଜ
1: ଟିକେ ଶୁଣିଲା
0: ମୋ ଭାଗ୍ୟ ଏମିତିଆ ସୁହାଗିଆ ଡାକ କାହିଁକି ଉଛୁଳି ପଡୁଛି ବା
1: କଣ ହେଲା କଥା କଣ କି ମାନେ ଆଜିକି ତିନି ଚାରି ଦିନ ହେଇଯିବ ରୋଜର ରାତିରେ ମୁଣ୍ଡଟା ବୁଲଉଛି ପେଟଟା ବି ଟାଣୁଛି ଦେହଟା ଝିମ୍ଝିମ୍ ହେଇଯାଉଛି ବଡ କଷ୍ଟ ହଉଛି
0: ହେଇ ହେଲା ପୁଣି ଗୋଟେ କଣ ନୂଆ ପ୍ରେମ ବାହାରିଲାଣି ଆଉ ହଇଏ ଚାରିଦିନ ଦେହ ହେଲାଣି ବୋଲି କହୁଛ ମୁଁ ଜାଣିପାରିଲିନି କେମିତି ମ ଏଇଖିନା ରାସ୍ତାରେ ବୁଲୁ ବୁଲୁ ମୁଣ୍ଡାଏ କଣ ଗୋଟେ ଆସି ଝୁକିଗଲାଣି
1: ନାଇଁ ମୁଁ ମାନେ ରାସ୍ତାରେ ସେମିତି ତ କିଛି ଘଟଣା ଘଟିନି
0: ସେଇ ଯୋଉ ମଦ ଗଞ୍ଜେଇ ଗୁଲି ନିଆଁ ପାଉଁଶ ଗୁଡାକ ଗିଳୁଥିଲ ତାରି ଗୁଣ
1: ଆଉ ତ ଗିଳୁନି ତିନି ମାସ ହେଲାଣି ଛାଡିଦେଲାଣି ପରା
0: ଏ ନିଆଁ ପାଉଁଶ ନିଶାରେ କଣ ଉଣା ଗୁଣ ମଣିଷକୁ ଅମଣିଷ କରିଦବ ପରା
1: କିଏ ସେ କଥା ନ ଜାଣିଛି କହିଲ ମୁଁ ନିଜେ ଏବେ ଅମଣିଷ ହେଇଯାଉ ଯୋଉ ବଞ୍ଚିଗଲି ନା ନିଶ୍ଚୟ ନିଶ୍ଚୟ ତମେ ଯାହା କରିଛ ଆଉ କୋଉ ସ୍ତ୍ରୀ ତା ସ୍ୱାମୀ ପାଇଁ କେବେ କଥା କରିବନି
0: ସେଇ ଦୋଷରୁ ତ ଥରକୁ ତିନି ଥର ଚାକିରି ଗଲା ଗଲା ତ ଗଲା ସେତିକି ଦୁଃଖ ନାହିଁ ପେଟ ଚିନ୍ତା ତ ଆଉ କରିବାକୁ ପଡୁନି ଏଣିକି ଭଲ ଭଲ ମଣିଷଟି ଘରେ ବସି ରୁହ କେତେ ଲାଗି ପଡି କେତେ ଜଗି ରଖି ବାଟକୁ ଆଣିଥିଲି ଯେ ପୁଣି ସିଆଡ଼କୁ ମନ ଟାଣିଲାଣି ପୁଣି ସେଇଗୁଡ଼ାକ ଗିଳିବ ପୁଣି ଯାଇ କାହା ଓଳିତରେ ପଡିବ ଆଜି ପୁଣି କୋଉଠୁ ଡାକରା ଆସିଛି
1: ନାଇଁ ନାଇଁ ନାଇଁ ତମେ ଆଉ ସେ କଥା ଗୁଡା ତୁଣ୍ଡରେ ଧର ନାହିଁ ସେ ପଛ କଥା ଗୁଡାକ ଏକଦମ ଖୋଲି ଯା ମାନେ ମୋ ଦେହଟା ଯେମିତି ବିଗିଡି ଯାଇଛି କାହିଁକି ଜାଣ
0: ଦେହରେ ତ ଦେହ ରୋଗ ଧରି ବସିଥିଲ ମୁଁ ଆଉ ଜାଣିବି କଣ ବ ଜାଣିବି କଣ को गुण तमर नाही के
1: हा नाही गो से कथा नुहे आज माधवाचार्य खड़ी रत्न आसतिले से कोष्टीगणी कहिले शनि चलन बिछा राशि के हेची मोर तो शनि सप्ताह मते तो बिछा लाउड़ मारला होया मारी पकुछ कोन जे करबी खड़ी रत्न कहिसेंती किछि पुण्य कार्य कले सब दोष कटि जीव
0: की पुण्य कार्य करे को खड़ी रत्न कहि गले
1: से कहले मु भुवनेश्वर लिंगराज पीठ को जिबे सेठी तीन दिन रहिबी सेठी जेते महादेव अछन तांको पूजा करबी सहे कुंभ नै नै नै सहस्र कुंभ जल ढळा जीव
0: आउ
1: ब्राह्मण भोजन हबो अवश्य टंका किछि खर्च हबो किंतु देहटा तो भलो हि जीव निसा पाणी रो मन छाडी जीव
0: खड़ी रत्न आसीथिले काहे मु तो जानि पालिनी
1: ए मा खड़ी रत्न खड़ी रत्न आसीले बोले कहले कि
0: आउ कोन कहलो
1: ए ना ना भूल भूल कह दिले खड़ी रत्न नंती तांका पुए आसीतिले
0: पुए तांकर पुने पुटे काम आइले बा
1: अच्छा माने कोले गुड सामान्य कथा रे और काई के जेम तो भूल भट काई जाउ छु किछि बुझी परनी तुम तो जानि छ खड़ी रत्न के संगे मोर केमति भाव मोर राशि नक्षत्र तांको सब जणा तांको चाकर हाथ रे खबरटा पठेतिले
0: सत्ते
1: आ कोन मिछ कहउची खंटी सत
0: देखी देखी मुआड़ी के चाहिलो
1: भले
0: के चाहिलो
1: देखो
0: देखी तो मुहटा
1: देखु ना
0: ना मोर काहे की मोटे विश्वास होनी
1: आ देखो तमे हो छ घरर घरणी तमे विश्वास न करे घरटा चलिबो ना मु चली परिबी राती रे मो मुंडो जा हि जाउची ना
0: बुझिली
1: हां मु जाने पर माने मु देह कथा तो तमे निश्चय बुझी परिबो अच्छा सुनो अच्छा टंका केतरा देला मु भाबु छी दिनो गाडी रे आज बाहर छी बोली
0: नाही गो नाही मु जहा बुझिली तमे कुआडे न जाई घरे तू नहीं बस देह आपे आपे भलो हि जीव
1: ता भी ठीक कथा तीन दिन का कुआडी भी जाई कि कोठी रहिबी अच्छा मु उछणी जाऊ छी धवलेश्वर दर्शन करी राति दिघड़ को फेरी आसीबी
0: ना घर चाडी कुआडे जाई परिबोनी
1: ह ता भी सही अच्छा किनो देह मुड कथा जते बेला किस्तो उठा विधि पाळीबा दरका केटा टंका बाहर कल मु कटक शहर भितर जते महादेव अछंती नंडाजोळ अमरेश्वर ए धवलेश्वर
0: कटक शहर कथा त बेस मकरा जाउ गोटे बगी डाकी अनु तमे ओ मु दिहे सांग हि जे महादेव दर्शन करि आसबे भारी भल हब अरे मकरा
1: ओ ओ
0: आ
1: कोन
0: हला
1: ओ ओ
0: कोन हला
1: ओ ओ
0: कोन हला
1: आ कोन हला राति रे होतला हे दिन रे भारी पड़ लाल मुंडो कथा पेट कथा देह सिम सिम ओहो
0: आ मां अरे मकरा मकरा
1: आ मकरा को काहे की डाकु छ तमे पाखरे बस
0: बसिची परा
1: मो देह होची बोल तो तमार विश्वास होउ नै नै
0: आखिरे देखु ते एते कष्ट पाउछ
1: बिछा राशि को शनि चलन बिछा परी मारी दउ छ ल
0: ए देह नै किमिति बाहर के जियो बोली कहछ कहलो
1: हां खड़ रत्न भी सेया कोई पठितले जे देह अतिशय हेले बाहर को कुआडे न जाई ए घर भीतर धारणा थप सेथिरे भी सुफल मिलिवो
0: किमिति धारणा कोन कहिबटी कहिबटी
1: हां कहछ कहछ सुनो एक रे देहर मुंडो जाय कंबल रे घोड़ी हे सोई थारला दबो दुई रे तूनी तूनी मने मने सब महादेव को स्मरण करिवो तीन रे निरोला स्थान रे थारला दबो सेठी स्त्री लोकंकर छाई सुधा पड़िबो ने नहीं
0: नहीं मोटे छाई पड़िबो ने
1: चार रे ए मुंडो तले मानसिक करि टंका किछि रखिवो देह भल हे गले से टंका रे माने भोगराग जा
0: अच्छा टंका रहिबो
1: हां पांच रे एबेठू पांच पहर जाए माने राति 9 टा जाए कि 10 टा जाए एका लय रे धारा दबो
0: एबेठू धारा दबो
1: तुरंत कर्म महापुण्य आउ देरी क्या करबा
0: ना ना देरी करबो क्या
1: नहीं
0: अरे मकरा से घर कमल टाइम
5: जाओ
0: मां हां तमे कहां जे अरुआ खाइबो
1: अरे राम राम राम धारणा दे की कोन पुनी संकुड़ी हुए निर्जला उपवास निर्जला उपवास
0: मरि जाती गुडे कष्ट तुमको न होबो हां
5: ए पुजारी कहू छी एबेला कोन रोसी होबो मां
0: नाही रे मकुरु एबेला रंधा बडा किछि होबोनी मु जे नका नै आसे
1: हां चल गया ना
5: मामला आले लेडी आ गए
1: हां रहो मां संतन तो आसंत आहा
0: अच्छा
1: अक्षर अक्षर पालन करवा उचित

0: ଯିବେ
1: ଶୁଣ ମୁଁ ଯାହା କହୁଛି ଚୁକାର ଶୁଣ ଏଠି ମୋର ଭିଡ଼ ହେଇଯାଉଛି ମୁଁ ଯିବି
0: ମୁଁ ମୋ ମୁଣ୍ଡରେ କିଛି ପଶୁ ନାହିଁ ଆଜ୍ଞା ମୁଁ ମିଛୁଟାରେ କାହିଁକି
1: ଆରେ ବୋକା ତୁ କମ୍ବଳ ଘୋଡ଼ି ହେଇ ଶୋଇଲେ ମା ଜାଣିବେ ମୁଁ ଶୋଇଛି ବାସ୍ ମୁଁ ତେଣିକି ମୋର
0: ଆଜ୍ଞା ଆଜ୍ଞା ମା ଯେତେବେଳେ ଜାଣିବେ ଯେ ଏଇଠି ଆପଣ ଶୋଇନାହାନ୍ତି ମୁଁ ଶୋଇଛି ସେତେବେଳେ
1: କଣ କହୁଛୁ ବେ
0: ମୋ ପିଠିରୁ ଛାଲ ଉତୁରି ଯିବ ଆଜ୍ଞା ମାଙ୍କ ହାତରେ ଛାଞ୍ଚୁଳି ମୁଠା ପଡିଲେ ଇନ୍ଦ୍ର ଚନ୍ଦ୍ର ଡରରେ ଘର ଛାଡି ପଳେଇବେ ଆଜ୍ଞା ମୁଁ କହୁଥର
1: ସାଙ୍ଗରେ ଖେଳ ଲଗେଇଛୁ ନାହିଁ
0: ଆପଣ ତ ଆଜ୍ଞା ପିଟି ପିଟି ହାଡ଼ ଗୁଣ୍ଡା କରିଦେବେ ମା ଛାଞ୍ଚୁଣୀରେ ପିଠିରୁ ଛାଲ ଉତାରି ଦେବେ ଆଜ୍ଞା
1: କେନ୍ଦ୍ରାପଡା ତ ମାମୁଁ ଯିବୁ ପରା
0: ଛୁଟି ତ ମିଳିଲା ନାହିଁ
1: କାଲିଠୁ ତତେ ଚାରିଦିନ ଛୁଟି ଦେଲି ଯା ତୋ ମାମୁଁ ଘରକୁ ଯା ବାଟ ଖର୍ଚ୍ଚ ଅଛି
0: ଆଜ୍ଞା କାହୁଁ ପାଇବି ଆଜ୍ଞା
1: ଆଚ୍ଛା ନେ ଏ ଚାରି ଟଙ୍କା ବାଟ ଖର୍ଚ୍ଚ କରିବୁ ମାମୁଁ ମାଇଙ୍କ ବି ଖଜା ନେଇକିରି ଯିବୁ
0: ଆଜ୍ଞା ଯିବି କଣ ଖାଲି ଦିହରେ ବାବୁ ଘର ଚାକର ଆଜ୍ଞା ଖଣ୍ଡେ ବୋଲି ଖଣ୍ଡେ ଅଙ୍ଗା ନାହିଁ
1: କିଛି କର ନାହିଁ କାଲି ତୋ ପାଇଁ ଅଙ୍ଗା କିଣିଦେବି ଯା ପିନ୍ଧିକିରି ମାମୁଁ ଘରକୁ ଯିବୁ ଏଠି ଆସିଲୁ କମଳ ଘୋଡ଼େଇକିରି ଏଇଠି ଶୋଇପଡ଼ ମୁଁ ଆସିବା ଯେ ଏମିତି ଘୋଡ଼େଇକିରି ଶୋଇଥିବୁ କାଶିବୁ ନେଇକି ଛିଙ୍କିବୁ ନେଇ ଜୋରରେ ନିଶ୍ୱାସ ନବୁ ନେଇକି ଶୋଇ ପଡିଲେ ଘୁଙ୍ଗୁଡ଼ି ମାରିବୁନି ବୁଝିଲୁ ମାରିକିରି ହାଡ଼ ଗୁଡ଼ୁ ଚୁନା କରିଦେବୁ
0: ବାବୁ କିଛି ନାହିଁ ଆଜ୍ଞା

0: ନ ଖାଇ ନ ପିଇ ସେଇ ଦିନ ଦେହପୁର ଭୁଇଁଟାରେ କମଳ ଘୋଡ଼ି ଅଧା ପଡ଼ିଛନ୍ତି ଯେ ଆସି ସଞ୍ଜ ହେଲାଣି। ସୁକୁମାରେ ମଣିଷ ଦେହକୁ କେଡ଼େ ପାଥ ନଥିବ। ହେ ଲିଙ୍ଗରାଜ ମହାପ୍ରଭୁ, ତାଙ୍କ ଦେହ ଭଲ କରିଦିଅ, ନିଶା ପାଣି ଛଡ଼େଇ ଦିଅ। ମୁଁ 108 ପାଣି 108 ବେଲପତ୍ର ଚଢ଼େଇବି। ଆଜି ତ ଶଙ୍କୁଡ଼ି ହେବେନି ବୋଲି କହିଛନ୍ତି, ବଜାରରୁ କ'ଣ ଫଳ ଦିଟା ମଗେଇଥାନ୍ତି ଯେ ଏ ଅଳ୍ପ ପଇସା ମକରାଟାରେ କ'ଣ ଦେଖା ଅଛି? ଛାଇ ପଡ଼ିବନି ବୋଲି କହୁଥିଲେ, ସଞ୍ଜ ତ ଗଡ଼ିଗଲାଣି, ଆଉ ଛାଇ କାହିଁ ଆସିବ? ଠାକୁରଙ୍କ ନାଁ ନେଇ ଧାରଣା ପଡ଼ିଛନ୍ତି, ଏତିକି ବେଳେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ମୋର ପୁଣ୍ୟ ହବ ଆଉ ତାଙ୍କ ମନୋକାମନା ବି ପୂର୍ଣ୍ଣ ହବ। ମୁଁ କ'ଣ କଲି, ମୁଣ୍ଡ ଉପରେ ମୋ ପାଦ ପଡ଼ିଗଲା। ଏଇଠି ମୁଁ ନଜାଣି ପାପ କରିଛି, ମୋ ଦୋଷ ତମେ ଖେନିବନି। ତମ ପାଦ ଧରି ଏଇଠି ତିନିବାର ମୁଣ୍ଡିଆ ମାରୁଛି, ମରିଯାନ୍ତି। ମୋ କୋ ଉପାସରେ ପଡ଼ି କେଡ଼େ ସୁନ୍ଦର ପାଦ କୁଆଡ଼େ ସିମିଟି ସମିଟି ଗଲାଣି, ଦେହ ସାରା ପୁଣି ଛାଳରେ ଚୁଡ଼ୁ ପୁଡ଼ୁ। କେଡ଼େ କଷ୍ଟ, ଦେହ ନ ସରିଲାଣି, ଛାଳ ଗୁଡ଼ା ଖାଲି ପୋଷି ଦିଏ। ଏମିତି ଥରେ ଉଠୁଛ କାହିଁକି ଯେ? ନାଇଁ ନାଇଁ, ତମେ ଧୀରେ ହେଇଛୁଅ, ମୁଁ କମଳ କାଢ଼ୁନି, କମଳ ଭିତରେ ହାତ ପୁରେଇ ଖାଲି ଛାଳ ପୋଛି ଦେଉଛି। ପଶମ ପରି କେରି କେରି ମୁଣ୍ଡ ବାଳ, ହାତ କେମିତି ଟାଁସା କାହିଁକି ଲାଗୁଛି? ଧାରଣା ପଡ଼ିଲେ କ'ଣ ଏମିତି ସବୁ ପତଳି ଯାଏ? ଠାକୁରେ
1: ଜାଣିବେ, ମା ଏ ସାହି ଲୋକେ ଜାଣିଲେ, ତା ଆର ସାହି ଲୋକେ ଜାଣିବେ, ସେଇଠୁ ତା ଆର ସାହି, ଏମିତି

0: ଖାଇ କି ଖାଇ ଖାଇ କି ଖାଇ ସବୁ ଜାଣିବେ ମା ଲାଜ କାହାକୁ ମାରିବ ମା
1: ତୋ ବାବୁ କୁଆଡେ ଯାଇଛନ୍ତି
0: ମା
1: କୁଆଡେ ଯାଇଛନ୍ତି
0: ବାବୁଙ୍କ କାମରେ ମା
1: ଆଚ୍ଛା ତୁ ତୋ କାମରେ ଯା
0: ଆଉ ଯିବି କୁଆଡେ ମା ସାନ୍ତାଣୀ ମୋ କାମ ପ୍ରାୟ ଏଇଠି ବାବୁଙ୍କୁ ଆସିବା ଯାଏ ଏଇଠି କମଳ ଘୋଡ଼ି ଏଇ ଶୋଇବେ ଆଜ୍ଞା
1: ଆରେ ମକୁରୁ ଏ ମକୁରୁ
0: ମା ସାନ୍ତାଣୀ
1: ତୁ ଫଟାମୁଣ୍ଡେଇ ତୋ ମାଉସୀ ଘରକୁ ଯିବା କହୁଥିଲୁ ପରା
0: ବାବୁଙ୍କୁ ଦି ଦିନ ଛୁଟି ମାଗ
1: ବାବୁ କିଏ ବାବୁ କିଏ ମୁଁ ତତେ କାଲି ଚାରି ଦିନ ଛୁଟି ଦେଲି ଯା ତୋ ମାଉସୀ ଘରକୁ ଯା ହଁ ବାଟ ଖର୍ଚ୍ଚ ବାଟ ଖର୍ଚ୍ଚ କରିବୁ ମାଉସୀ ପାଇଁ ଖଜା ମୁଁ କିଣ ବୁଝିଲୁ ଆଉ ଶୁଣୁ ତୋର ଅଙ୍ଗା ନଥିଲା କହୁଥିଲୁ
0: ଖାଲି ଅଙ୍ଗା କଣ ହବ ଯଥା ତ ମୂଳରୁ ନାହିଁ
1: ହଉ କାଲି ମୁଁ ତତେ ଯୋଡେ ମାଣିଆ ବନ୍ଦୀ କିଣିଦେବି ବୁଝିଲୁ ଯା ଏକଥା କାହାକୁ କିଛି ନ କହି ଗୁହାଳ ଘର କଣରେ ଚୁପ୍ ହେଇ ଲୁସି ବସିବୁ ବୁଝିଲୁ ମୁଁ କମଳ ଘୋଡ଼ି ମୁଁ ଶୋଇବି
0: ତେବେ ତ ସବୁ ଅଡୁଆ ତୁଟିଗଲା ମା ଆଉ ବାବୁ ଶୋଇଥାନ୍ତେ ନହେଲେ ଆପଣ ଶୋଇବେ ହଉ ଶୁଣନ୍ତୁ ମୁଁ ଯାଉଛି
1: ଯା
2: ଆରେ ମକରୁ ବାବା ମକରମ ଭାଇ ମକରମ ତୁ ମତେ ଆଜି ବଞ୍ଚେଇ ଦେଲୁ ରେ ମକରୁ ଉଠ ବାବା ଉଠ ଆଉ କି ବର ମାଗୁଛୁ ମା ଆରେ ମାମୁଁ ଘରକୁ ଯିବୁ ପୁରା କହୁଥିଲୁ ଏବେ ତତେ ଶ୍ୱଶୁର ଘରକୁ ପଠେଇଦେବି ଯା ଆରେ ମୁଁ ତ ମୋ ଶ୍ୱଶୁର ଘରକୁ ଯାଇ ବୁଲି ଆସିଲି ତୁ ତୋ ଶ୍ୱଶୁର ଘରକୁ ଯା ଆଠ ଦିନ ଛୁଟି ଦେଲି ଉଠ ଆରେ ଉଠୁନୁ କିଆଁ ବାବା ମକରମ ଶୋଇବାକୁ ଆରାମ ଲାଗୁଛି ହଁ ଶୋଇଥା ଶୋଇଥା ଶୁଅ ଶୁଅ ବୁଝିଲୁ ତୋ ସାନ୍ତାଣୀ ସାନ୍ତାଣୀ କିଏ ବେ ଗୋଟାଏ ଡାଣୀ ସେ ଡାଣୀ ଦି ମାସ ହେଲା ମତେ ଘରେ ବାନ୍ଧିକି ରଖିଛି ଏ ଦି ମାସରେ ଦେଖିବି ନିଶା ପାଣି ବାଜିନି ରେ ମକରୁ ପାଟିଟା ଏକଦମ ପଡ଼ି ଯାଇଥିଲା ଆଜି ମୁଁ ପାଟିରୁ ଅରୁଚି ଛାଡ଼ିଛି କି ବଢିଆ ମାଲ ମଧୁ ନୁହଁ ତ ଅମୃତ ଖାଣ୍ଟି ବିଲାତି ଏକ୍ସଟ୍ରା ନମ୍ବର ୱାନ୍ ଆରେ ମକରୁ ମୁଁ ତତେ ଏତେ କଥା ଗପି ଯାଉଛି ତୋ ସାନ୍ତାଣୀ କୋଉଠି ଶୁଣିନି ତ ଶୁଣିଲେ ଶୁଣୁ ସେଇଟା ମୋର କଣ କରିବ ସେଇଟା ଗୋଟେ ମଣିଷ ନୁହଁ ଗୋଟେ କାଠ ଗଣ୍ଡିଟାଏ ନା ପୁଣି କଣ ସୁଲୋଚନା ଆରେ ସୁଲୋଚନା ଗୋଟାଏ କି ନା ସୁଲ ସୁଲ ସୁଲ ନା ସୋଲ ପୋଖରୀରେ ହୁଏ ବଞ୍ଚିରେ ତେରେଣ୍ଡା ଚୁନା ବିରି ଚୁନା କୋଳତ ଚୁନା ଆଉ ତାନା ଉସ୍ମାନ ତାରା ନୀଳ ଆକାଶର ତାରା ସନ୍ଧ୍ୟା ତାରା ରାତି ଅଧିଆ ତାରା ପାହାନ୍ତି ତାରା ଦିନରେ ତାରା ଖରାବେଳିଆ ତାରା ଦିନେ ଅଧେ ନୁହେଁରେ ମକୁ ତା ସାଙ୍ଗରେ ମୋର ତିନି ବର୍ଷର ଭାବପ୍ରୀତି ଆଜି ଯେମିତି ଭେଟ ହେଇଯାଇଛି ବୋତଲ ଉପରେ ବୋତଲ ଚାଲିଲା ଆଉ ଖାଇବାକୁ ଦେଲା କଣ ଜାଣୁ ଦୋସ୍ତ ତୋ ସାନ୍ତାଣୀ ଖାଇବାକୁ ଦେବ ସରୁ ଛିଞ୍ଚି ପତ୍ର ଅଥର ମଣ୍ଡା ଘୋଡ଼ା ଖାଏ ଏଗୁଡ଼ାକ ସିଏ ଦେଲା କଟଲେଟ୍, ସିଝା ଅଣ୍ଡା, ଡେଫିର ଆଉ ମାଲ ସାଙ୍ଗକୁ ଚାଟ ଚାଟ କଣ ଜାଣୁ ଦୋସ୍ତ, ଶୁଖୁଆ ପୋଡ଼ା ପେଟେ ଟଙ୍କି ଦେଇଛି। ପୁଣି କାଲିକି ଯିବି, କାଲିକି ଯିବି। ତୁ କହିଲୁ ରେ ଗା ଭାଇ ମକରା, ଉସମାନ ତାରାକୁ ଛାଡ଼ି ମୁଁ ଭଲା ରହିପାରିବି? ସେ ମଉଜ ସେ ମଜଲିସ ସେଠି ମତେ କିଏ ଦବ? ଏଠି ମତେ ବିଲାତି ମାଲସାଙ୍କୁ ଶୁଖୁଆ ପୋଡ଼ା ମତେ କିଏ ଦବ? ତୋ ସାନ୍ତାଣୀ ଗୋଟେ ଶୁଖିଲା କାଠଟା, ତା ବାପା
1: ମକର ହେଲା ଭାଇ ମୋ ବାପା
3: ସଜୁଆ
1: ତାରା ଶୁଖିଲା କାଠ ସେ ଉସମାନ ତାରା।

ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ ବିଷ୍ଠା। ଦୁଇ ମାସ ଗଲା, ଚାରି ମାସ ଗଲା, ଛଅ ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। ଦୁଇ ଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢ଼ନ୍ତି। ବାବୁ ହେଣ୍ଡନୋଟ୍ରେ ଢେର ଟଙ୍କା ଦେଣ କରି ପକାଇଥିଲେ। ବର୍ଷଟା ଭିତରେ ଅଧା ଅଧି ଶୁଝିଗଲାଣି, ବାବୁ ଘରୁ ବାହାରନ୍ତିନି। କେଉଁ ଜାଗାରୁ ନାଟତାମସାରା ନିମନ୍ତ୍ରଣ ଆସିଲେ ସାଆନ୍ତାଣୀ ହେଣ୍ଟାରିଲେ ପେଲାପେଲି କଲେ ବି ସେ ଆଉ ବାହାରୁ ନାହାନ୍ତି। ଦିନେ ଦିନେ ସଞ୍ଜବେଳେ ଦୁଇ ଜଣ ବଗିଟିରେ ବସି ସହର ଯାକ ବୁଲି ଆସନ୍ତି। ସହର ଲୋକେ ସାଙ୍ଗସୁଙ୍ଗା ବାବୁମାନେ ଦେଖି ଶୁଣି ତ ଆଶ୍ଚର୍ଯ୍ୟ, ଆରେ କଥା କ'ଣ? ଗୋପୀ ବାବୁ ଜଣେ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ, ସେଦିନ ରାତିରେ ସାଆନ୍ତାଣୀ ଯେ ଅର୍ଦାଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାରି ଫଳ। ନିଶା ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ। ଘନଶ୍ୟାମ ବାବୁ ହସି ହସି କହିଲେ, କାହିଁ ବୈଦ୍ୟଶାସ୍ତ୍ର ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଏ ଔଷଧର ତ

0: ବ୍ୟବସ୍ଥା ନାହିଁ। ଗୋପୀବାବୁ କହିଲେ, ଆରେ ତମେ ବୁଝିଲ ନାହିଁ, ଏଇଟା ସାନ୍ତାଣୀଙ୍କର ଆବିଷ୍କାର, ପେଟେଣ୍ଟ ମେଡିସିନ।
1: ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ଶୁଣିଲେ ନାଟକ ପେଟେଣ୍ଟ ମେଡିସିନ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବାବୁ ଚନ୍ଦ୍ରମଣି, ହେମନ୍ତ କୁମାର ଦାସ, ମକରା, ଦୀନବନ୍ଧୁ ଦାସ, ଭଦ୍ରକ୍ଷା ଟୋକା, ଭଗବାନ ମହାନ୍ତି ଓ ସାନ୍ତାଣୀ ଉର୍ବଶୀ ଯୋଶୀ। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତା ରୂପାନ୍ତର ଗୋପାଳ ଛଟ୍ରାଏ, ପ୍ରଯୋଜନା ହେମନ୍ତ କୁମାର ଦାସ।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी, सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

0: ओडिशा और विक्रमगढ़ आलोट स्टेशनों के बीच हुई। भारतीय रेलवे ने कहा कि समिति को निर्धारित समय सीमा के भीतर जांच पूरी करने के निर्देश दिए गए हैं। भारत ने कहा है कि हॉर्मुज जलडमरू मध्य में व्यावसायिक जहाजों पर हमले स्वीकार्य नहीं है। संयुक्त राष्ट्र में भारत के स्थायी प्रतिनिधि पर्वतनेनी हरीश ने कहा कि चालक दल के सदस्यों को निशाना बनाने तथा जहाजों की मुक्त आवाजाही में रुकावट को जायज नहीं ठहराया जा सकता। सरकार ने सोशल मीडिया पर चल रही उस पोस्ट को खारिज कर दिया है जिसमें कहा गया है कि भारत के पास केवल 2 दिन का तेल भंडारण बचा है। पत्र सूचना कार्यालय PIB की तथ्य जांच इकाई ने कहा है कि ये दावा फर्जी है। इकाई ने कहा है कि भारत के पास 60 दिन का कच्चे तेल का भंडारण मौजूद है। भारत के श्रेयांसी वलिशेट्टी ने चीन के बाओजी में चाइना मास्टर्स बैडमिंटन के महिला सिंगल्स में रजत पदक जीता। इस सुपर 100 प्रतियोगिता के फाइनल मुकाबले में श्रेयांसी को चीन की आन क्यू युआन से सीधे गेमों में 14-21, 6-21 से हार का सामना करना पड़ा। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर शुणंतु संबलपुरी मुख्य संवाद।
2: आकाशवाणी संबलपुर मुखिया खबर पढ़ुछन तापस रंजन साहू। ଭାରତ ଓ ସ୍ୱିଡେନ୍ ଭିତରେ ରଣନୈତିକ ସହଭାଗିତା ଦ୍ୱିପାକ୍ଷିକ ସମ୍ପର୍କକେ ବଢ଼ାବାରକେ ନେଇକରି ଅନୁଷ୍ଠିତ ହେଲା ପ୍ରତିନିଧିସ୍ତରୀୟ ଆଲୋଚନା। ଆଲୋଚନାଟି ଭାଗ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟର୍ସନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୟାଲ୍ ଅର୍ଡର୍ ଅଫ୍ ପୋଲାର ଷ୍ଟାର୍ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରି ସମ୍ମାନିତ କଲେ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀ। ଆଗାମୀ 25 ତାରିଖ ଦିନ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷର ପୁରସ୍କାର ପାଇବେ 131 ଜଣ। ଦେଶେ ମାତ୍ର 2 ଦିନର ଇନ୍ଧନ ଭଣ୍ଡାର ବାକି ଅଛି ବୋଲିକରି ସୋସିଆଲ ମିଡିଆରେ ପ୍ରସାରିତ ଗୋଟିଏ ଖବରକେ ଖଣ୍ଡନ କରିଛନ୍ତି ସରକାର। ନାଗରିକମାନଙ୍କୁ ଇନ୍ଧନ ଆର୍ ରନ୍ଧା ଗ୍ୟାସ୍ ବାବଦେ ସରକାରଙ୍କ ତରଫରୁ ଜାରି ଖବରକେ ବିଶ୍ୱାସ କରବାର ଲାଗି ଦେଇଛନ୍ତି ପରାମର୍ଶ। ଆଜିଠାରୁ ଓଡ଼ିଶା ଗସ୍ତଥି ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଲାଗି ମୁମ୍ବାଇର ୱିକ୍ରୋଲିଠାରେ ଚାଲିଛି ସୁଡ଼ଙ୍ଗ କୁଡ଼ବାର କାମ। କାମଥି ବ୍ୟବହାର କରାଯାଉଛି ରେଳବାଇର ସବୁଠାରୁ ବଡ଼ ଟନେଲ କୁଡ଼ା ମେସିନ୍। CBSE ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଖାତା ପୁନଃ ମୂଲ୍ୟାୟନର ଫିସ୍କେ କମ୍ କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ। ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟାରେ ସ୍ୱଚ୍ଛତାକେ ବରକସ କରିଛି ବୋଲି କହିଲେ ସରକାର। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଆର୍ ସୌନ୍ଦର୍ଯ୍ୟକରଣ ଲାଗି ଆଜି ସ୍ଥାପିତ ହେଲା ଭିତ୍ତିପ୍ରସ୍ତର। ପହିଲା କ୍ଷେପେ 50 କୋଟି ଟଙ୍କାର ମୂଲ ହେବା କାମ। ହର୍ମୁଜ ପ୍ରଣାଳୀ ବାଟେ ଯାଆସ କରୁଥିବାର ଜାହାଜମାନଙ୍କଠାରୁ ନୂଆ ବ୍ୟବସ୍ଥାରେ ଏତ୍କେ ଟୋଲ୍ ଟ୍ୟାକ୍ସ ଆଦାୟ କରାଯିବା ବୋଲିକରି ଘୋଷଣା କଲା ଇରାନ। ଆବାକାଲ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କଂଗ୍ରେସ ନେତା DV ସତୀଶନ। ସଭେ ମିଶିକରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ଏହି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ଆଇପିଏଲ୍ କ୍ରିକେଟ୍ ଥି ଏଛିନି ଚାଲିଥିବାର ମ୍ୟାଚ୍ ଥି ରାଜସ୍ଥାନ ରୟାଲ୍ସର 193 ରନ୍ର ଜବାବ ଥି ଖବର ଲେଖାଯିବାର ତକ୍ ଦିଲ୍ଲୀ କ୍ୟାପିଟାଲ୍ସକେ ମ୍ୟାଚ୍ ଜିତ୍ବାର ଲାଗି ଆଉ 35 ବଲ୍ରେ ଦରକାର 63 ରନ୍। ରାଜ୍ୟ ଲାଗି ରହିଛି ଜବର ଗରମ ସାଙ୍ଗେ ଗୁଳୁଗୁଳି। ଆଜି 11ଟା ସହରରେ ତାତି 40 ଡିଗ୍ରୀ ଉପରେ। ବୌଦ୍ଧନ ସବୁନୁ ଜହ ତାତି 42.9 ଡିଗ୍ରୀ ହୋଇଛି ରେକର୍ଡ। ଏବେ 3 ଦିନ ଭିତରେ ସୁନ୍ଦରଗଡ଼ ସହିତ 7ଟା ଜିଲ୍ଲାରେ କାଲ ବୈଶାଖୀ ବୋଲେ ଧୋକା ଗଡ଼ି ଆର୍ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ। ଆଜିର ସମ୍ବଲପୁରୀ ମୁଖିଆ ଖବର ପ୍ରସାରଣ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନ ଉପସ୍ଥାପନା ମନୋଜ କୁମାର ପୂଜାରୀ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଗର୍ଭାବସ୍ଥାରେ ପ୍ରି ଏକ୍ଲେମ୍ସିଆର ଚିହ୍ନଟ ଓ ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:30ରେ ପରିବେଶ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା, ଏ ସମ୍ପର୍କରେ କହିଛନ୍ତି ସମାପିକା ଦାସ। ସକାଳ 7:35ରେ ସୁରଞ୍ଜନୀ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ନେଲେ ଦିଲୀପ ରାଉତ ଓ ସଙ୍ଗୀତା ମାସି, ଗୀତ ରଚନା ନିର୍ମଳା ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 8:30ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଦୟାନିଧି ବିଭାର। ନବୀନ କୁମାର କୁଁର ଏବଂ ଫକୀରମୋହନ ପଟ୍ଟନାୟକ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45ରେ କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଓ ମମତା ପାଇକରାୟ। ଦିନ 11:05ରେ ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀ ହେଲେ ଦୁର୍ଗା ପ୍ରସାଦ ଭୋଇ, ଫକୀରମୋହନ ପଟ୍ଟନାୟକ, ଶଙ୍କର ପ୍ରସାଦ ଦତ୍ତ, ଉଷାରାଣୀ ବାରିକ ଏବଂ ଚିତ୍ତରଞ୍ଜନ ବେହେରା। ଦିନ 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରୀତି ଚୌଧୁରୀ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ମନୋରମା, ଏଥିରେ ଶୁଣିବେ ହେମାଙ୍ଗିନୀ ଦାସଙ୍କ ଗଳ୍ପ। ଦିନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3:00ରେ ଶୁଣିବେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09:45। ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ସକାଳ 5:53ରେ ଆରମ୍ଭ କରିବ ଆମର ପ୍ରଥମ ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।